ପରିପୂର୍ଣ୍ଣ ଅବତାର। ତେଣୁ ସମଦୃଷ୍ଟି ସମ୍ପନ୍ନ ଶ୍ରୀଜଗନ୍ନାଥ ଗଭୀର ଧର୍ମଭାବର ଏବଂ ଦୃଢ଼ ଆତ୍ମବିଶ୍ୱାସର ଆତ୍ମାରୂପେ ଅଧିଷ୍ଠିତ। ମୈତ୍ରୀ ଦେବତା ଶ୍ରୀଜଗନ୍ନାଥଙ୍କର ପ୍ରତ୍ୟକ୍ଷଦର୍ଶର ପ୍ରଭାବରେ ତାଙ୍କର ଭକ୍ତ ସକଳ ମଧ୍ୟ ଉଦାର ଓ ମହାନୁଭବ। ସେମାନଙ୍କର ହୃଦୟ ଯେପରି ଉନ୍ନତ ଚିନ୍ତାଧାରା ସମ୍ପନ୍ନ ସେହିପରି ବିସ୍ତୃତ। ସେଇଥିପାଇଁ ସେମାନେ ସୃଷ୍ଟି କରିପାରିଛନ୍ତି ପଥର ଗାତ୍ରରେ ଭାସ୍କର୍ଯ୍ୟ ମହାକାବ୍ୟ।

0: ସେହି ମହାନୁଭବତାର ପ୍ରଭାବରେ ଠାକୁରଙ୍କର ସେବା ନୀତିରେ ମଧ୍ୟ ସଂହତିର ଆଦର୍ଶ ପ୍ରତିଫଳିତ। ମୈତ୍ରୀର ଦେବତା ଜ୍ଞାନ ଆଉ ଭକ୍ତିର, ରୂପ ଆଉ ଅରୂପର ଯେପରି ମଧୁର ସମନ୍ୱୟ, ତାଙ୍କର ସେବା ନୀତିରେ ନିୟୋଜିତ ସେବକମାନେ ମଧ୍ୟ ସଂହତିର ଆଦର୍ଶରେ ସମନ୍ୱିତ। ଏହାର ଶ୍ରେଷ୍ଠ ନିଦର୍ଶନ ଦୈତାପତି ଓ ପତି ମହାପାତ୍ର ସେବକଙ୍କର ସେବା ନିଯୋଗ। ପତି ମହାପାତ୍ର ସେବକ ଦୈତାଙ୍କର ସହଯୋଗୀ ତଥା ଅଂଶୀଦାର ନିଯୋଗ। ସେମାନେ ସବୁ ପର୍ବ, ରଥଯାତ୍ରା, ଅଣସର, ମହାଅଣସର ବା ନବକଳେବର ସମୟରେ ଦୈତାମାନଙ୍କ ସହିତ ପରିପୂରକ ଭାବେ କାର୍ଯ୍ୟ କରନ୍ତି। ତେବେ ପୁଙ୍ଖାନୁପୁଙ୍ଖ ଭାବରେ ଏହି ପତି ମହାପାତ୍ର ସେବା ସମ୍ପର୍କରେ ଆଲୋଚନା କରିବା ହେଉଛି ଆମର ମୁଖ୍ୟ ପ୍ରସଙ୍ଗ। ଏ ସମ୍ପର୍କରେ ଆଲୋଚନା କରୁଛନ୍ତି ଶ୍ରୀ ଶୁକଦେବ ମହାନ୍ତି।
1: ପୌରାଣିକ କାଳରୁ ଜଗନ୍ନାଥଙ୍କର ଉପାସନା ସହ ଜଡ଼ିତ ପତି ମହାପାତ୍ର, କାହିଁକି ନା ପତି ମହାପାତ୍ରଙ୍କର ଗୋଟେ ବିଶେଷ ଭୂମିକା ରହିଛି ଜଗନ୍ନାଥଙ୍କର ସେବା ପଦ୍ଧତିରେ ଏବଂ ଜଗନ୍ନାଥଙ୍କ ଅର୍ଚ୍ଚନା ବିଧି ବ୍ୟବସ୍ଥାରେ, କର୍ମାଙ୍ଗୀରେ। କର୍ମାଙ୍ଗୀ କହିଲେ ଏଇ ମାଦଳା ପାଞ୍ଜିର ଗୋଟେ ଅଂଶ, ଯେଉଁଥିରେ କି ଆମର ସେବକମାନଙ୍କର କାର୍ଯ୍ୟ ସମ୍ପର୍କରେ କିଛି ବିବରଣୀ ଲିପିବଦ୍ଧ କରାହେଇଛି। ସେ କର୍ମାଙ୍ଗୀରେ ଗୋଟେ କଥା କୁହାଯାଉଛି ପତି ମହାପାତ୍ରଙ୍କ ସମ୍ପର୍କରେ, ଏ ମହାସାମନ୍ତ ବିଦ୍ୟାପତି ବଂଶ ଶ୍ରୀମନ୍ଦିରର ଅନେକ ନୀତିରେ ସେ ବ୍ରହ୍ମା ଆସନ ଅଳଙ୍କୃତ କରିଥାନ୍ତି ଏବଂ ସିଏ ମଧ୍ୟ ହେଉଛନ୍ତି ଏକାଏକ ସେବକ ଆଉ ମହାନାୟକ। ଶ୍ରୀମନ୍ଦିରରେ କିଛି ଅଛନ୍ତି ନାୟକ, କିଛି ଅଛନ୍ତି ବରନାୟକ ବା ଶ୍ରେଷ୍ଠ ନାୟକ, ଆଉ କେତେକ ଅଛନ୍ତି ମହାନାୟକ। ଏ ଶ୍ରୀମନ୍ଦିରରେ ଇଏ ହେଉଛନ୍ତି ଏକାଏକ ସେବକ। ଦଇତା ଓ ମହାଜନ ଉଭୟ ନିଯୋଗ ସହ ସେ ଜଡ଼ିତ, ଏଇଟା ହେଉଛି ତାଙ୍କର ବିଶେଷତ୍ଵ। ତେଣୁ ପତି ମହାପାତ୍ରଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ଶ୍ରୀ ଜଗନ୍ନାଥଙ୍କର ସେବା ବ୍ୟବସ୍ଥା।

0: ଶ୍ରୀମନ୍ଦିର ସତ୍ୟଲିପିରେ ପତି ମହାପାତ୍ରଙ୍କର ସେବାର ବିସ୍ତୃତ ବିବରଣୀ ବର୍ଣ୍ଣିତ ଅଛି। ଏହି ସେବାକାରୀମାନେ ଦୈନିକ ନୃସିଂହ ସେବା କରନ୍ତି। ବଡ଼ ସିଂହାର ପହୁଡ଼ ସମୟରେ ଏବଂ ଶ୍ରୀଜଗନ୍ନାଥଙ୍କ ବାଡ଼ରେ ଆଳତୀ କରନ୍ତି। ବର୍ଷ ତମାମ ସବୁ ପର୍ବପର୍ବାଣି ବନ୍ଦାପନା ଚନ୍ଦନ ସର୍ବାଙ୍ଗ ମଙ୍ଗଳାର୍ପଣ ଆଦି କରନ୍ତି। ସ୍ନାନ ପୂର୍ଣ୍ଣିମା ଦିନ ବେଦୀରୁ ଦିଅ ଫେରିବା ବେଳେ ରଥକୁ ବିଜେ, ରଥରୁ ଗୁଣ୍ଡିଚା ଘର ବିଜେ, ଗୁଣ୍ଡିଚା ଘରୁ ରଥକୁ ଓ ରଥରୁ ନୀଳାଦ୍ରି ବିଜେ ସମୟରେ ଏମାନେ ତିନି ବାଡ଼ରେ ବନ୍ଦାପନା, କର୍ପୂର ଆଳତୀ, କର୍ପୂର ଲାଗି, ଘଷା ଓ ବିଡ଼ିଆ ଲାଗି କରନ୍ତି। ପ୍ରତ୍ୟେକ ଜନ୍ମତିଥି ସହସ୍ର କୁମ୍ଭାଭିଷେକ ଆଦିରେ ପଣ୍ଡା ଓ ମୁଦିରଥଙ୍କ ସହ ବ୍ରହ୍ମା ଓ ବରୁଣ ହୁଅନ୍ତି। ଦୈତାଙ୍କ ସହିତ ଶ୍ରୀଅଙ୍ଗରେ ସକଳ ସେବା କରନ୍ତି।
1: ଇଏ ପ୍ରତିନିଧିତ୍ୱ କରନ୍ତି ବିଦ୍ୟାପତିଙ୍କୁ। ମହାପ୍ରଭୁଙ୍କର ଏମିତି ଦୈନିକ ନୀତି ସାଙ୍ଗରେ ତାଙ୍କର ସମ୍ପର୍କ ତ ରହିଛି, କାରଣ ଦୈନିକ ନୃସିଂହଙ୍କର ସେବା କରିବା, ଜଗନ୍ନାଥଙ୍କ ବାଡ଼ରେ ପହୁଡ଼ ଆଳତୀ କରିବା, ସବୁ ପର୍ବପର୍ବାଣୀରେ ବନ୍ଦାପନା କରିବା, ଚନ୍ଦନ ସର୍ବାଙ୍ଗ ଏବଂ ମଙ୍ଗଳାରୋପଣରେ ମଝିବାଡ଼ରେ ସେବା କରିବା, ଠାକୁର ଯେତେବେଳେ ସ୍ନାନବେଦୀରୁ ଫେରିବା ବେଳେ, ରଥକୁ ଯିବାବେଳେ ଏବଂ ରଥରୁ ଗୁଣ୍ଡିଚା ମନ୍ଦିର ବିଜେ କଲାବେଳେ ପୁଣି ତାର ଓଲଟ କ୍ରମରେ ଯେତେ ବନ୍ଦାପନା, ଇଏ ସବୁ ମଧ୍ୟ କରନ୍ତି ସେଇ ପତି ମହାପାତ୍ର। ତାଙ୍କର ବିଶେଷତ୍ୱ ହେଉଛି ଅଣସର ଘରେ ଯେ ଦଇତା ଏବଂ ମହାଜନ ଉଭୟ ନିଯୋଗ ସହିତ ଜଡ଼ିତ ହେଉଛନ୍ତି ପତି ମହାପାତ୍ର, ତେଣୁ ତାଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହୁଛି ନବକଳେବର ସମୟରେ। ଆଉ ଅନ୍ୟାନ୍ୟ ବହୁତ ସେବା ତ ତାଙ୍କର ରହିଛି, ଯେମିତି ଜନ୍ମବିଧି ହୋମ ସହସ୍ର କୁମ୍ଭରେ ସେ ବ୍ରହ୍ମା ହୁଅନ୍ତି, ଆଉ ଅଣସର ଘରେ ସବୁ ଭୋଗ ସଂସ୍କାର ଆଦି ଦଇତାମାନଙ୍କ ସହିତ ମଧ୍ୟ ସେ କରନ୍ତି, ଖଡ଼ିପ୍ରସାଦ ରାଜପ୍ରସାଦ ମଧ୍ୟ ବିଜେ କରନ୍ତି।

0: ନବକଳେବର ସମୟରେ ତିନି ବାଡ଼ର ଆଜ୍ଞାମାଳ ବାହାର କରି ତିନି ବାଡ଼ରେ ଦଇତାଙ୍କୁ ନେଇ ନିଜେ ସୁଦର୍ଶନ ବାଡ଼ରେ ଲାଗି ହୋଇ ଦାରୁ ଅନ୍ୱେଷଣରେ ଯାଆନ୍ତି। ବନ ଜାଗରେ ବିଦ୍ୟାପତି ବରଣ ହୁଅନ୍ତି। ଜାଗ ପରେ ସୁନା କୁରାଡ଼ି ଦ୍ୱାରା ପତି ମହାପାତ୍ର ପ୍ରଥମେ ନିର୍ଦ୍ଦିଷ୍ଟ ଗଛକୁ ସ୍ପର୍ଶ କଲାପରେ ଅନ୍ୟମାନେ ଦାରୁ କାଟିଥାନ୍ତି। ଦାରୁ ଆଣି ଭୋଗ କରିବା, ଘଟ ପରିବର୍ତ୍ତନ ସେବା ଓ ବିସର୍ଜନ ସେବା, ମହାଜନ ହିସାବରେ ବିଛା ମାସରେ ଦକ୍ଷିଣ ଘର ସେବା ଓ ମହାଜନ ସେବା ଆଦି ଗୁରୁତ୍ୱପୂର୍ଣ୍ଣ ସେବା ସେମାନଙ୍କର ଗୁରୁ ଦାୟିତ୍ୱର ଅଂଶବିଶେଷ। ବିଦ୍ୟାପତିଙ୍କର ଏହି ବଂଶଧର ସେବକମାନଙ୍କର ଦଇତା ସେବକମାନଙ୍କ ସହିତ ସହଯୋଗୀ ତଥା ଅଂଶୀଦାର ନିଯୋଗ ଭାବରେ ପ୍ରିୟତମ ପ୍ରଭୁଙ୍କର ସେବାର୍ଚ୍ଚନା ମଧ୍ୟରେ ପ୍ରକାଶିତ ମୈତ୍ରୀ ଭାବ ଶ୍ରୀ ପୁରୁଷୋତ୍ତମ ସଂସ୍କୃତିର ମୂଳ ସୂତ୍ର।
1: ଅଣସର ପିଣ୍ଡିରେ ଭିତରସଙ୍କ ଠାରୁ ଶାଢ଼ୀ ପାଇ ଦାରୁ ଅନ୍ୱେଷଣରେ ସେ ବାହାରନ୍ତି। ଯେ ସେଠି ଗୋଟେ ବନଜାଗ ହୁଏ ଏବଂ ଯୋଉ ବନଜାଗ ଯାତ୍ରା ଯେତେବେଳେ ଆରମ୍ଭ ହେଇଯାଏ ବିଦ୍ୟାପତି ଭାବେ ତାଙ୍କୁ ବରଣ କରାଯାଇଥାଏ। ଏବଂ ସେଠି ଯେମିତି ଯୋଉ ଯଜ୍ଞ ନାରାୟଣ ଯଜ୍ଞ ହେଉଛନ୍ତି ଭଗବାନ ବିଷ୍ଣୁଙ୍କର ମୂଳ, ତେଣୁ ଭଗବାନଙ୍କୁ କୁହାଯାଏ ଯଜ୍ଞେଶ ନାରାୟଣ କୃଷ୍ଣ ବିଷ୍ଣୁ, ତେଣୁ ମହାପ୍ରଭୁ ଜଗନ୍ନାଥ ହେଉଛନ୍ତି ଯଜ୍ଞ ରୂପ। ବନଜାଗ ଯେତେବେଳେ ହୁଏ ବିଦ୍ୟାପତି ଭାବେ ଯେତେବେଳେ ପତି ମହାପାତ୍ରଙ୍କୁ ବରଣ କରାଯାଏ, ଯଜ୍ଞ ସରିଗଲା ବନଜାଗ ସରିଗଲା, ସେ ଯଜ୍ଞ ପରେ ପ୍ରଥମେ ସୁନା କୁରାଡ଼ିରେ ଦାରୁବୃକ୍ଷକୁ ସ୍ପର୍ଶ କରିବେ ଏବଂ ତାପରେ ଆମର ବିଶ୍ୱାବସୁଙ୍କର ବଂଶଧର ଯିଏ ଥିବେ ତାଙ୍କ ପ୍ରତିନିଧିତ୍ୱ ଯିଏ କରିବେ ସିଏ ରୂପା କୁରାଢ଼ୀ ଲଗେଇବେ ଏବଂ ସଭା ଶେଷରେ ଆମର ବିଶ୍ୱକର୍ମାମାନେ ପ୍ରକୃତ ଯେଉଁ ଲୁହା କୁରାଢ଼ୀରେ ତାଙ୍କୁ ଛେଦନ କରିବେ। କିନ୍ତୁ ତା ପୂର୍ବରୁ ଦାରୁଙ୍କୁ ଭୋଗ କିଏ କରିବେ? ପତି ମହାପାତ୍ର କରିବେ। ଏବଂ ଦକ୍ଷିଣ ଘରୁ ନୃସିଂହଙ୍କୁ ଦାରୁ ଘରେ ବିଜେ କରାଇ ସେ ରହିବା ଦିନ ଯାକେ ତାଙ୍କର ପୂଜା ମଧ୍ୟ ସିଏ କରିବେ। ଏବଂ ସବୁଠୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ପତି ମହାପାତ୍ରଙ୍କର ହେଲା ଯେ ମହାପ୍ରଭୁ ଜଗନ୍ନାଥଙ୍କର ଗୋଟେ ନବକଳେବର ବିଧାନ ରହିଛି। ଯେମିତି ବାସାଂସି ଜୀର୍ଣ୍ଣାନୀ ଯଥା ବିହାୟ ନବାନୀ ଗୃହାତି ନରୋପୁରାଣୀ ତଥା ଶରୀରାଣୀ ବିହାୟ ଜୀର୍ଣ୍ଣା ନ୍ୟନାନୀ ସଂଜାତି ନବାନୀ ଦେହି। ମହାପ୍ରଭୁ ଜଗନ୍ନାଥଙ୍କ କ୍ଷେତ୍ରରେ ଯେତେବେଳେ ଘଟ ପରିବର୍ତ୍ତନ ହୁଏ, ଶ୍ରୀମନ୍ଦିର ଶୋଧ ହୋଇଯାଏ, ସମ୍ପୂର୍ଣ୍ଣ ଅନ୍ଧକାରରେ ସହର ଛାଇ ହୋଇକି ରହେ ଏବଂ ନିଶାର୍ଦ୍ଧ ସମୟରେ ସେ ଘଟ ପରିବର୍ତ୍ତନ କରାଯାଏ, ତାମାନେ ଏଇ ଯେଉଁ ପୁରୁଣା ବିଗ୍ରହ ତାଙ୍କୁ ସମାଧିସ୍ଥ କରାଯିବ କୋଇଲି ବୈକୁଣ୍ଠରେ, ତାଙ୍କ ଭିତରୁ ଯେଉଁ ବ୍ରହ୍ମ ସେ ଆସିବେ ନୂତନ ବିଗ୍ରହ ଭିତରେ ସଂସ୍ଥାପିତ ହେବେ, ତେଣୁ ଏ ଘଟ ପରିବର୍ତ୍ତନ ଆଉ ବିସର୍ଜନ ସେବା ଏ ଉଭୟ ସେବା ହେଉଛି ପତି ମହାପାତ୍ରଙ୍କର।

ଜଗନ୍ନାଥ ତ ପ୍ରତିଷ୍ଠା ଭିତରେ ହେଉଛି ନୃସିଂହ, ତେଣୁ ନୃସିଂହଙ୍କର ଯେଉଁ ସେବା ସିଏ କରିବେ ଏବଂ ଜଗନ୍ନାଥଙ୍କ ବାଡ଼ରେ ଯେଉଁ ପହୁଡ଼ ଏବଂ ଆଳତୀ ସେବା ତାକୁ ମଧ୍ୟ ସିଏ କରିବେ। ଇଏ ତ ବାର ମାସରେ ତେର ଯାତ୍ରା ଜଗନ୍ନାଥଙ୍କର, ତେଣୁ ବିବିଧ ଯେଉଁ ପର୍ବପର୍ବାଣୀରେ ଯେଉଁ ବନ୍ଦାପନା ଏବଂ ମହାପ୍ରଭୁଙ୍କର ଯେଉଁ ଚନ୍ଦନ ଲାଗି ହେବେ, ଯେଉଁ ସର୍ବାଙ୍ଗ ହେବେ ଏବଂ ଯେଉଁ ମଙ୍ଗଳାରୋପଣ କରାଯାଏ, ସେତେବେଳେ ମଧ୍ୟ ମହାପ୍ରଭୁଙ୍କର ଯେଉଁ ସେବା ଏବଂ ଠାକୁରଙ୍କର ପୁଣି ବିଶେଷ କରି ସ୍ନାନ ଯାତ୍ରା, ରଥଯାତ୍ରା, ଗୁଣ୍ଡିଚା ଯାତ୍ରାରେ ଯେତେବେଳେ ମହାପ୍ରଭୁ ବିଜେ ହେବେ, ମହାପ୍ରଭୁ ଯେତେବେଳେ ଫେରିବେ ଏବଂ ରଥ ଉପରେ ବା ମନ୍ଦିର ଭିତରେ ତାଙ୍କୁ ଯେଉଁ କର୍ପୂର ଆଳତୀ, କର୍ପୂର ଲାଗି ତାଙ୍କର ଯେଉଁ ଘଷା ଆଉ ବିଡ଼ିଆ ଲାଗି ଏବଂ ବିବିଧ ଜନ୍ମବିଧିରେ ହୋମ ଇତ୍ୟାଦି ଏ ସମସ୍ତ କ୍ରିୟାକର୍ମ ଏବଂ ଜଣେ ଶ୍ରୋତ୍ରିୟ ବ୍ରାହ୍ମଣ ଭାବରେ ମହାପ୍ରଭୁଙ୍କର ସକଳ ନୀତି ସମ୍ପାଦନ ମଧ୍ୟ କରିଥାନ୍ତି ପତି ମହାପାତ୍ର। ଇଏ ହେଉଛନ୍ତି ମହାନାୟକ ସେବାର ଅନ୍ତର୍ଗତ ପତି ମହାପାତ୍ର ମହୋଦୟ ଏବଂ ସିଏ ହେଉଛନ୍ତି ଶାଢ଼ୀ ବନ୍ଧା ସେବକ। ରାଜା ତାଙ୍କୁ ଶାଢ଼ୀ ବାନ୍ଧିଥାନ୍ତି ଏବଂ ଭିତରଚ ମଧ୍ୟ ତାଙ୍କୁ ଶାଢ଼ୀ ବାନ୍ଧିଥାନ୍ତି ଯେତେବେଳେ ବଣ ଜାଗାରେ ସେ ବାହାରିଥାନ୍ତି।

ଶ୍ରୀଜଗନ୍ନାଥଙ୍କ ନିକଟରେ ପହିଲି ଭୋଗ ଧନୁ ସଂକ୍ରାନ୍ତି ଠାରୁ ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ଏକ ମାସ ହୋଇଥାଏ। ଏହାର ପଶ୍ଚାତପଟରେ ଏକ ପୌରାଣିକ ଉପାଖ୍ୟାନ ମଧ୍ୟ ରହିଛି। ଏକଦା ଦ୍ୱାରକାରେ ଶ୍ରୀକୃଷ୍ଣ ମାତା ଯଶୋଦାଙ୍କ ଦୁଃଖରେ ବ୍ୟାକୁଳିତ ହେଉଥିଲେ। ସେ ବାତ୍ସଲ୍ୟରସରେ ଭାବାୟିତ ହୋଇ ବାଳଗୋପାଳ ରୂପ ଧାରଣ କଲେ। ସେହି ସମୟରେ ନାରଦ ସେଠାରେ ଉପସ୍ଥିତ ହୋଇ ବାଳଗୋପାଳ ରୂପ ଦର୍ଶନ କରି ଏହାର ରହସ୍ୟ ପଚାରନ୍ତେ ଶ୍ରୀକୃଷ୍ଣ ଯଶୋଦାଙ୍କ ବାତ୍ସଲ୍ୟ ପ୍ରେମ ବର୍ଣ୍ଣନା କରି ତାଙ୍କୁ ଗୋପକୁ ପ୍ରେରଣ କଲେ। ନାରଦଙ୍କ ମନରେ ଗର୍ବ ଆସିଲା ଯେ ଶ୍ରୀକୃଷ୍ଣ ତାଙ୍କ ବିନା ସହାୟତାରେ ଏହି କାର୍ଯ୍ୟ କରିପାରିବେ ନାହିଁ। ମାୟାଧରଙ୍କୁ ତାଙ୍କର ମନର ଭାବ ଅବିଦିତ ନଥିଲା, ତେଣୁ ସେ ମାୟା ରଚନା କଲେ। ନାରଦ ଗୋପରେ ପହଞ୍ଚି ଦେଖିଲେ ଯଶୋଦା କୃଷ୍ଣ ବଳରାମ ଦୁଇ ଭାଇଙ୍କୁ କୋଳରେ ବସାଇ ନାନା ସୁମିଷ୍ଟ ଦ୍ରବ୍ୟମାନ ଖୁଆଇ ଦେଉଛନ୍ତି। ଦୁଇ ଭାଇ ତାହା ଆନନ୍ଦରେ ଗ୍ରହଣ କରୁଛନ୍ତି। ଏହାର ସ୍ମାରକୀ ସ୍ୱରୂପ ଶ୍ରୀଜଗନ୍ନାଥଙ୍କ ପହିଲି ଭୋଗ ହୋଇଥାଏ। ଧନୁମାସ ସଂକ୍ରାନ୍ତି ଠାରୁ ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ଗୋପାଳବଲ୍ଲଭ ଭୋଗ ସହିତ ପହିଲି ଭୋଗ ହୋଇଥାଏ। ଏହି ସମୟରେ ଶ୍ରୀମନ୍ଦିରର ସ୍ୱତନ୍ତ୍ର ରୋଷରେ ପ୍ରସ୍ତୁତ ସୁମିଷ୍ଟ ଦ୍ରବ୍ୟମାନ ଯଥା ବଡ଼ଝିଲି, ଦରଶୁଆ, ବଡ଼ି, ଏଣ୍ଡୁରି, ଦରଶୁଆ ଝିଲି, ବଡ଼ବଡ଼ା, କାକେରି, ସାନ ଅମାଲୁ, କାକରା, ଆରିସା, ମୁଗେଇ, ଝଡ଼େଇ ନେଦା, ଲଡ଼ୁ, ଗଜା, ଗଇଁଠା, ଖଇରଚୁଳ, ମଣ୍ଡା, ଛତୁ, ଚୁଡ଼ାପୁଆ, କଣ୍ଟେଇ, ନଳୀ ଇତ୍ୟାଦି ଦିବ୍ୟ ଭଗବାନ ସମର୍ପିତ ହୋଇଥାଏ। ମା ଯଶୋଦାଙ୍କ ଏ ସେବାବିଧି କେଉଁ ପ୍ରାଚୀନ କାଳରୁ ଶ୍ରୀମନ୍ଦିରରେ ଅଦ୍ୟାବଧି ପ୍ରଚଳିତ ହୋଇଆସୁଅଛି, ଯାହାକି ମାଙ୍କର ପୁଅ ପ୍ରତି ବାତ୍ସଲ୍ୟ ସ୍ନେହମମତା ତଥା ନୈସର୍ଗିକ ପ୍ରେମର ଏକ ଚରମ ନିଦର୍ଶନ।

0: ରାଜ୍ୟସ୍ତରୀୟ ପ୍ରସାରଣରେ ପ୍ରସାର କଲୁ ଶ୍ରୀକ୍ଷେତ୍ର ମାଧୁରୀ। ଆଜିର ବିଷୟ ଥିଲା ପତି ମହାପାତ୍ର ସେବା। ଏ ସମ୍ପର୍କରେ ଆଲୋଚନା କରିଥିଲେ ସୁଖଦେବ ମହାନ୍ତି, ପ୍ରଯୋଜନା ପ୍ରଦୀପ୍ତ ଶ୍ରୀଚନ୍ଦନ, ସହାୟତା କରିଥିଲେ ଗୋଲକ ବିହାରୀ ମହାପାତ୍ର ଏବଂ ଚିରଞ୍ଜୀବ ରାଉତରାୟ।
1: ଏତେବେଳେ ପର୍ଯ୍ୟନ୍ତ ଶୁଣୁଥିଲେ ଆମ କାର୍ଯ୍ୟକ୍ରମ ଶ୍ରୀକ୍ଷେତ୍ର ମାଧୁରୀ, ରିଲେ କଲୁ ଆକାଶବାଣୀ କଟକ କେନ୍ଦ୍ରରୁ।
2: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
3: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
4: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ, ସୁପର ଗ୍ରେଡ ସିମେଣ୍ଟ, 64 ବର୍ଷର ଦୃଢ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ।
2: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
3: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
4: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ, ସୁପର ଗ୍ରେଡ ସିମେଣ୍ଟ, 64 ବର୍ଷର ଦୃଢ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
1: ବର୍ତ୍ତମାନ ଆସନ୍ତୁ ଶୁଣିବା କେତୋଟି ଲଘୁ ସଙ୍ଗୀତ। ପ୍ରଥମେ ଶିଳ୍ପୀ ହେଲେ ଶକ୍ତି ମିଶ୍ର, ଶିଳ୍ପୀଙ୍କ କଣ୍ଠରେ ଅଲେଖ ବିଶ୍ୱାଳଙ୍କ ରଚନା।

0: perfect country choice.
1: ମଧ୍ୟସ୍ଥତା ଡ୍ରାଇଭ୍ 2.0 ମାନ୍ୟବର ସୁପ୍ରିମକୋର୍ଟର ଏକ ନୂତନ ପ୍ରଚେଷ୍ଟା। ଆପଣଙ୍କର ମାମଲା କୋର୍ଟରେ ବର୍ଷ ବର୍ଷ ଧରି ଚାଲୁଛି କି? ବର୍ଷ ବର୍ଷ ଧରି କୋର୍ଟରେ ନ୍ୟାୟ ପାଇଁ ଅପେକ୍ଷା କରୁଛନ୍ତି କି? ଏବେ ଆସିଛି ଏକ ସହଜ, ଦ୍ରୁତ ଏବଂ ପ୍ରଭାବଶାଳୀ ଉପାୟ, ମଧ୍ୟସ୍ଥତା। କୌଣସି ଖର୍ଚ୍ଚ ବିନା ଆପଣ ନିଜେ ଭାଗ ନେଇ ଆଲୋଚନା ମାଧ୍ୟମରେ ଆପଣଙ୍କର ବିବାଦର ସ୍ଥାୟୀ ସମାଧାନ କରନ୍ତୁ। ଦୁଇ ପକ୍ଷ ପରସ୍ପର ବସିକି ସହମତିରେ ସହଜରେ ମାମଲାର ସମାଧାନ ପାଇପାରିବେ। ଆଜି ହିଁ ନିକଟରେ ଥିବା କୋର୍ଟର ଜିଲ୍ଲା ଆଇନ ସହାୟତା କେନ୍ଦ୍ରରେ ଯୋଗାଯୋଗ କରନ୍ତୁ। ସମୟ ବଞ୍ଚାନ୍ତୁ, ଖର୍ଚ୍ଚ କମାନ୍ତୁ, ସମ୍ପର୍କ ରକ୍ଷା କରନ୍ତୁ, ମଧ୍ୟସ୍ଥତାକୁ ରକ୍ଷା କରନ୍ତୁ ଏବଂ ଆଗକୁ ନିଅନ୍ତୁ।
2: ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
3: ଆରେ, ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
4: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ, ସୁପର ଗ୍ରେଡ ସିମେଣ୍ଟ, 64 ବର୍ଷର ଦୃଢ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
5: ନିଜାମଙ୍କ ରଚନାରେ ଏଥର ଶିଳ୍ପୀ ହେଲେ ଇରା ମହାନ୍ତି।

0: ଲଘୁ ସଙ୍ଗୀତର କାର୍ଯ୍ୟକ୍ରମ ଏତିକିରେ ଶେଷ ହେଲା। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
0: ବର୍ତ୍ତମାନ ଭେଟି ଦେଉଛୁ ହିନ୍ଦୀ ଚଳଚ୍ଚିତ୍ର ଗୀତକୁ ନେଇ ଆମ କାର୍ଯ୍ୟକ୍ରମ ଗୀତିଧାରା।

ଗୀତିଧାରାର ପ୍ରଥମ ଗୀତଟି ଥିଲା ଲୁକାଛପି ଚଳଚ୍ଚିତ୍ରରୁ। ନିର୍ମାଣଙ୍କ ରଚନାରେ ଶିଳ୍ପୀ ଥିଲେ କରଣ ସେମ୍ଭି। ସଙ୍ଗୀତ ପରିଚାଳନା କରିଥିଲେ ତନିସ୍କ ବାଗ୍ଚି ଏବଂ ଗୋଲ୍ଡ ବୟ। ଏଥର ଶିଳ୍ପୀମାନେ ହେଲେ ଅରିଜିତ ସିଂ ଏବଂ ଆଶିଷ କୌର। ଗୀତ ରଚନା ଏବଂ ସଙ୍ଗୀତ ପରିଚାଳନା ତନିସ୍କ ବାଗ୍ଚି। ଚଳଚ୍ଚିତ୍ର କେସରୀ।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ। ମୋବାଇଲ ନମ୍ବର ହେଲା
1: 8280306927 କିମ୍ବା 9449408097 ନମ୍ବରରେ।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।

ଗୁଣ୍ଡେ ଏହି ଚଳଚ୍ଚିତ୍ର ପାଇଁ କଣ୍ଠଦାନ କରିଥିଲେ ଶିଳ୍ପୀ ସାହିଦ ମାଲିଆ। ଗୀତଟି ଥିଲା ଇରଶାଦ କମିଲଙ୍କ ରଚନାରୁ। ସଙ୍ଗୀତ ପରିଚାଳନା କରିଥିଲେ ସୋହେଲ ସେନ। ଏଥର ଗୁଲଜାରଙ୍କ ରଚନାରେ ଶିଳ୍ପୀମାନେ ହେଲେ ଶ୍ରେୟା ଘୋଷାଲ ଏବଂ ମୋହିତ ଚୌହାନ। ସଙ୍ଗୀତ ପରିଚାଳନା ଏ ଆର୍ ରହମାନ। ଚଳଚ୍ଚିତ୍ର ଜବ୍ ତକ୍ ହେ ଜାନ୍।

ଡିସ୍କିଆଁ ଏହି ଚଳଚ୍ଚିତ୍ର ପାଇଁ କଣ୍ଠଦାନ କରିଥିଲେ ଶିଳ୍ପୀ ଅରିଜିତ ସିଂ। ଗୀତ ରଚନା କରିଥିଲେ ସନମଜିତ ତଲୱାର। ସଙ୍ଗୀତ ପରିଚାଳନା କରିଥିଲେ ପଲାଶ ମୁଚଲ। ଶେଷରେ ଜୟଦୀପଙ୍କ ରଚନାରେ ଶିଳ୍ପୀମାନେ ହେଲେ କ୍ରିଷ୍ଣା ବେଉରା ଏବଂ ସଲିମ ମର୍ଚାଣ। ସଙ୍ଗୀତ ପରିଚାଳନା ସଲିମ ସୁଲେମାନ। ଚଳଚ୍ଚିତ୍ର ଚକ୍ ଦେ ଇଣ୍ଡିଆ।

0: ଏଥିଲା ହିନ୍ଦୀ ଚଳଚ୍ଚିତ୍ର ଗୀତକୁ ନେଇ ଆମ କାର୍ଯ୍ୟକ୍ରମ ଗୀତିଧାରା। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ।
1: ଆପଣ ଜଣେ ବ୍ୟବସାୟୀ କି ଆଉ ଆପଣଙ୍କ ବ୍ୟବସାୟକୁ ବଢ଼ାଇବାକୁ ଚାହୁଁଛନ୍ତି କି?
2: ତେବେ ଚିନ୍ତା କରନ୍ତୁ ନାହିଁ, ଏଣିକି ଆକାଶବାଣୀ ଜୟପୁର ଆପଣଙ୍କ ବ୍ୟବସାୟକୁ ବଢ଼ାଇବାର ଦାୟିତ୍ୱ ନେବ।
1: ରେଡିଓରେ ବିଜ୍ଞାପନ ଦିଅନ୍ତୁ ଆଉ ଆପଣଙ୍କର ବ୍ୟବସାୟକୁ ବଢ଼ାନ୍ତୁ।
2: ସୁଲଭ ଦରରେ ଆପଣଙ୍କର ବ୍ୟବସାୟର ବିଜ୍ଞାପନ ପହଞ୍ଚିଯିବ ସବୁଠି ସବୁ ସମୟରେ ଆଉ ସମସ୍ତଙ୍କ ପାଖରେ।
1: ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ 8280306927 କିମ୍ବା 9449408097 ନମ୍ବରରେ।
2: ଆକାଶବାଣୀ ଜୟପୁର ସଦା ଆପଣଙ୍କ ସାଥିରେ, ସବୁ ସମୟରେ ଆପଣଙ୍କ ସେବାରେ।
0: ଆମର ପରବର୍ତ୍ତୀ ଭେଟି ସପ୍ତଧାରା। ଏହି କ୍ରମରେ ଆପଣଙ୍କ ପାଇଁ ଆସିଛୁ କେତୋଟି ଗୀତ ଓଡ଼ିଆ ଚଳଚ୍ଚିତ୍ରରୁ।

ସପ୍ତଧାରାର ପ୍ରଥମ ଗୀତଟି ଥିଲା କ୍ରିମିନାଲ ଚଳଚ୍ଚିତ୍ରରୁ। ନିଜାମଙ୍କ ରଚନାରେ ଶିଳ୍ପୀ ଥିଲେ ପାମେଲା ଜୈନ, ସଙ୍ଗୀତ ପରିଚାଳନା କରିଥିଲେ ଦୀପକ କୁମାର। ଏଥର ଶ୍ରୀକାନ୍ତ ଗୌତମଙ୍କ ରଚନାରେ ଶିଳ୍ପୀମାନେ ହେଲେ ସୌରିନ ଭଟ୍ଟ ଏବଂ ସଞ୍ଜୁ, ସଙ୍ଗୀତ ପରିଚାଳନା ମଳୟ ମିଶ୍ର। ଚଳଚ୍ଚିତ୍ର ଆଖିରେ ଆଖିରେ।

ସ୍ମାଇଲ୍ ପ୍ଲିଜ୍ ଏହି ଚଳଚ୍ଚିତ୍ର ପାଇଁ କଣ୍ଠଦାନ କରିଥିଲେ ଶିଳ୍ପୀ କୁମାର ପାପି। ଗୀତ ରଚନା କରିଥିଲେ ଡକ୍ଟର ନିର୍ମଳ ନାୟକ। ସଙ୍ଗୀତ ପରିଚାଳନା କରିଥିଲେ ଅଭିଜିତ ମଜୁମଦାର। ଏଥର ଶ୍ରୀକାନ୍ତ ଗୌତମଙ୍କ ରଚନାରେ ଶିଳ୍ପୀମାନେ ହେଲେ ବିନୋଦ ରାଠୋଡ ଏବଂ ନିବେଦିତା। ସଙ୍ଗୀତ ପରିଚାଳନା ବିକାଶ ଦାସ। ଚଳଚ୍ଚିତ୍ର ଗୋଲାପୀ ଗୋଲାପୀ।

ରଙ୍ଗିଲା ଟୋକା ଏହି ଚଳଚ୍ଚିତ୍ର ପାଇଁ କଣ୍ଠଦାନ କରିଥିଲେ ଶିଳ୍ପୀ ବାବୁଲ ସୁପ୍ରିୟ ଏବଂ ଅଞ୍ଜଳି ମିଶ୍ର। ଗୀତଟି ଥିଲା ନିଜାମଙ୍କ ରଚନାରୁ। ସଙ୍ଗୀତ ପରିଚାଳନା କରିଥିଲେ ଅଭିଜିତ ମଜୁମଦାର। ଶେଷରେ ଶ୍ରୀକାନ୍ତ ଗୌତମଙ୍କ ରଚନାରେ ଶିଳ୍ପୀମାନେ ହେଲେ ଉଦିତ ନାରାୟଣ ଏବଂ ନିବେଦିତା। ସଙ୍ଗୀତ ପରିଚାଳନା ମନ୍ମଥ ମିଶ୍ର। ଚଳଚ୍ଚିତ୍ର ପରଶୁରାମ।

କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଥିଲା ଦିଲୱାଲେ ଚଳଚ୍ଚିତ୍ରରୁ। ସମୀର ରଞ୍ଜନଙ୍କ ରଚନାରେ ଶିଳ୍ପୀମାନେ ଥିଲେ ଉଦିତ ନାରାୟଣ ଏବଂ ଅଲକା ୟାଗ୍ନିକ। ସଙ୍ଗୀତ ପରିଚାଳନା କରିଥିଲେ ନଦୀମ ଶ୍ରବଣ। ଏଥର ଶିଳ୍ପୀ ଶ୍ରେୟା ଘୋଷାଲ, ଗୀତିକାର ରଶ୍ମି ବିରାଗ, ସଙ୍ଗୀତ ପରିଚାଳନା ଜିତ୍ ଗାଙ୍ଗୁଲି। ଚଳଚ୍ଚିତ୍ର ସନମ୍ରେ।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ। ମୋବାଇଲ ନମ୍ବର ହେଲା
1: 8280306927 କିମ୍ବା 9449408097 ନମ୍ବରରେ।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।

ସର୍ଫରୋଶ। ଏହି ଚଳଚ୍ଚିତ୍ରରେ ସମୀରଙ୍କ ରଚନାରେ ଶିଳ୍ପୀମାନେ ଥିଲେ କୁମାର ସାନୁ ଏବଂ ଅଲକା ୟାଗ୍ନିକ, ସଙ୍ଗୀତ ପରିଚାଳନା କରିଥିଲେ ଯତୀନ ଲଲିତ। ଶେଷରେ ସମୀରଙ୍କ ଅନ୍ୟ ଏକ ରଚନାରେ ଶିଳ୍ପୀ ହେଲେ କମଲ ଖାନ, ସଙ୍ଗୀତ ପରିଚାଳନା ଯତୀନ ଲଲିତ। ଚଳଚ୍ଚିତ୍ର ପ୍ୟାର କିୟା ତୋ ଡରନା କ୍ୟା।

ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ପୁଣି ଥରେ ଆମ କେନ୍ଦ୍ରରୁ ହିନ୍ଦୀ ଚଳଚ୍ଚିତ୍ରର ଗୀତ ଶୁଣିବେ ଆଜି ମଧ୍ୟାହ୍ନ 12ଟାରେ ଆକାଶବାଣୀ ଜୟପୁର। ଆରମ୍ଭ କରୁଛୁ ଏନ୍ସିଇଆର୍ଟି ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ।

0: ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
1: ଆରେ, ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ
2: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
3: ରଥଯାତ୍ରା ଉପଲକ୍ଷେ 12 ଜୁଲାଇରୁ 16 ଜୁଲାଇ ପର୍ଯ୍ୟନ୍ତ ଉତ୍କଳିକା ଆଣିଛି ହସ୍ତତନ୍ତରେ 10% ପ୍ଲସ 20% ଓ ହସ୍ତଶିଳ୍ପରେ 10%ର ବିଶେଷ ରିହାତି। ଏହି ଅଫର ଉତ୍କଳିକାର ସମସ୍ତ ଶାଖା ଓ www.utkalikaodisha.com ଉପଲବ୍ଧ।
0: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
1: ଆରେ, ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ
2: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
4: ଏଥର ଶିଳ୍ପୀ ହେଲେ ପ୍ରଫୁଲ୍ଲ କର, ଗୀତ ରଚନା ତ୍ରିନାଥ ଚୌଧୁରୀ।

ଶୁଣିଲେ ଆଧୁନିକ ଗୀତ ଆକାଶବାଣୀ ଜୟପୁର। ଶୁଣନ୍ତୁ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ଜୟପୁର କେନ୍ଦ୍ରର ଚୈତିଜହ୍ନ କାର୍ଯ୍ୟକ୍ରମରେ ଜୁଲାଇ ମାସ 12 ତାରିଖ ରବିବାର ଅପରାହ୍ନ 5:30 ପ୍ରଚାର କରିବୁ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ରେଡିଓ କେ ପଚାରୁ। ଏଥିରେ ବିଷୟ ରହିଛି ଇନ୍ଦିରା ଗାନ୍ଧୀ ଜାତୀୟ ମୁକ୍ତ ବିଶ୍ୱବିଦ୍ୟାଳୟ ବୋଇଲେ କାଇଟା। ଏ ସମ୍ପର୍କରେ ଆପଣ ଜୁଲାଇ ମାସ 12 ତାରିଖ ରବିବାର ଅପରାହ୍ନ 5:30 ସନ୍ଧ୍ୟା 6 ପର୍ଯ୍ୟନ୍ତ ସିଧାସଳଖ ପ୍ରଶ୍ନ ପଚାରିବା ପାଇଁ ଆମ ଫୋନ୍ ନମ୍ବର ହେଲା 06854230690। ବିଷୟଟି ପୁଣି ଥରେ କହି ରଖୁଛୁ, ଇନ୍ଦିରା ଗାନ୍ଧୀ ଜାତୀୟ ମୁକ୍ତ ବିଶ୍ୱବିଦ୍ୟାଳୟ ବୋଇଲେ କାଇଟା।

ଆକାଶବାଣୀ ଜୟପୁର ଆମ ପରବର୍ତ୍ତୀ କାର୍ଯ୍ୟକ୍ରମ ଦାସକାଠିଆ ବିଷୟ ରହିଛି ଶ୍ରୀରାମ ଜନ୍ମ। ପରିବେଷଣ କରିଛନ୍ତି ବୈଦ୍ୟନାଥ ଶର୍ମା ଏବଂ ଭୀମସେନ ଶତପଥୀ।

ବ୍ୟାଘ୍ର ଅତି ଅଳ୍ପ ମାଂସ ହେବ ଏହି ବାଳକର ବହୁ ମାଂସ ଦେବୀ ଖାଇ।

0: କହିଲେ ବ୍ୟାଘ୍ର ଆଉ ମୋ ସହିତ ତୁ ବାଘ ଯୁଦ୍ଧ କର ନା?
1: ଆଚ୍ଛା,
0: ଅଷ୍ଟମ ବରଷର ଅଛି ମୋର ଗୋଟିଏ କୁମର, ତାହାକୁ ଖାଇନ
1: ତୋର।
0: ମୋର ଗୋଟିଏ ପୁଅ ଅଛି ଆଠ ବରଷର,
1: ତାକୁ ତୁ ଖା,
0: ତାକୁ
1: ତୁ ଫଟ ଭର୍ତ୍ତି କରେ, ଆଉ ରାଗ ପଡ଼ ନା।
0: ସେ ତେବେ

0: ଆପଣ ଯଦି ନିଜଙ୍ଗରୁ କାଟିକିରି ମାଂସ ମତେ ଦେବେ ତାହା ସିନା ଭୋଗ କରିବି, ଆପଣଙ୍କୁ ଛାଡ଼ିବି।
1: ବ୍ରାହ୍ମଣ ପିଲା ପରିବର୍ତ୍ତେ ତମର ପୁଅକୁ ଦେଲେ ମୁଁ କାଇଁ ଖାଇବି?
0: ବୋଲା ତମର ପୁଅଟା ବୋଲେ ତମର କଣ ଯାଉଛି? ଭଲ କଥା ଟିକେ କହୁଛ।
1: ଆଚ୍ଛା,
0: ନିଜ ଅଙ୍ଗରୁ କାଟି ମାଂସ ଦେଇପାରିବ? ସେତେବେଳେ ରଘୁ ରାଜା ଆନନ୍ଦ ମନରେ
1: ଆଚ୍ଛା
0: ମାଂସ କର୍ତ୍ତନେ ଉଦ୍ୟତ ହେଲେ ଖାଡ଼କ କରେ
1: ଆହା
0: ପୁଣି।

0: ଧରିଥିବା ଖଡ଼ଗରେ ହେ କାଟିଲେ ଶରୀର ସେତେବେଳେ ନିଜ ରୂପ ହେଲେ ମହେଶ୍ୱର।
1: ଆଚ୍ଛା
0: ଯେତେବେଳେ ନିଜେ କାଟିବା ପାଇଁ ବସିପଡ଼ିଲେ ନିଜେ କାଟିଲେ ମହାପ୍ରଭୁ ସେତେବେଳେ ନିଜ ରୂପ ହେଲେ। ବାଳକ ବ୍ରାହ୍ମଣ।

0: ପ୍ରଭୁ ରାଜା କହିଲେ ହେ ମହାପ୍ରଭୁ ମୁଁ ଆପଣଙ୍କ ଦ୍ୱାରକୁ ଯାଇ ନାହିଁ
1: ଆଚ୍ଛା
0: କି ମତେ ବର ଦିଅ ବୋଲି ମୁଁ ଆପଣଙ୍କୁ ମାଗି
1: ନାହିଁ
0: ଆପଣ ମୋର ଦ୍ୱାରସ୍ଥ ହେଲେ ପୁଣି ବଳେ ବଳେ ମତେ ବର ନିଅ ବୋଲି ଯାଚୁଛନ୍ତି
1: ଆଚ୍ଛା
0: ତେବେ ମୋର ଏଇ ବର ଦରକାର
1: କି ବର ଦରକାର
0: ଆପଣ ମୋ ବଂଶରେ ପୁତ୍ର ରୂପେ ଜନ୍ମ ହେବେ
1: ଆଚ୍ଛା
0: ତାହା ଶୁଣି ନାରାୟଣ ତଥାସ୍ତୁ କହିଲେ ରଘୁପତି ନାମ ତେବେ
1: କହିଲେ

0: ମହାପ୍ରଭୁ ସ୍ୱୀକାର କରି ବଡ ସନ୍ତୋଷ ହୋଇ କହିଲେ ହେ ରାଧା
1: ହା ତମ ବୈଶରେ ମୋ ପୁଅ ହେଇକିରି ଜନ୍ମ ହେବି
0: ହେବି ହଁ ସେତେବେଳେ ରଘୁପତି ନାମ ବହି
1: ଆଚ୍ଛା
0: ଶୁଣି ଆନନ୍ଦ।

0: ନାମ ଦଶରଥ।
1: ଆଚ୍ଛା,
0: ରାମାୟଣରେ ପ୍ରମାଣିତ ଅଛି ସୂର୍ଯ୍ୟ ବଂଶ ଉତ୍ପତ୍ତି ହେଲା ବ୍ରହ୍ମାଙ୍କ ଠାରୁ।
1: ଆଚ୍ଛା,
0: ଏବଂ ରାମଚନ୍ଦ୍ର ଜନ୍ମ ହେଲେ ଅଯୋଧ୍ୟାରେ ନୁହେଁ କି? ତେବେ ଏ ଯୋଉ କା ପୁଅ କିଏ ଯୋଉ ବଂଶାନୁଚରିତ ଅଛି, ସେଇ ବଂଶାନୁଚରିତ ଗଣନାରୁ ପ୍ରମାଣ ମିଳିଛି ଯେ
1: ଆଚ୍ଛା
0: ରାମଚନ୍ଦ୍ର ଜନ୍ମ ହେଲା ବେଳକୁ ସୂର୍ଯ୍ୟ ବଂଶରେ ସେ ବଂଶ ଉତ୍ପତ୍ତି ହେବାର 50 ପୁରୁଷ
1: ଆଚ୍ଛା
0: ବ୍ରହ୍ମାଙ୍କ ଠାରୁ ତାଙ୍କ ପୁଅ ହେଲେ ତାଠାରୁ ତାଙ୍କ ପୁଅ ତାଠାରୁ ତାଙ୍କ ପୁଅ ଏପରି କ୍ରମାନ୍ୱୟରେ ଆସିଲେ ରାମଚନ୍ଦ୍ରଙ୍କୁ ହେଲା ବେଳକୁ
1: 50
0: ପୁରୁଷ ହେଲେ କିଏ ସେ ହେଲେ ନା ଦଶରଥ ରାଜା ହେଲେ ଅଯୋଧ୍ୟାରେ।
1: ଆଚ୍ଛା,
0: ଅଯୋଧ୍ୟା

0: ଆରେ ଦଶରଥ ତିନି ରାଣୀ ବିବାହ ହେଲେ ମଧ୍ୟ କାହାର ହେଲେ ସନ୍ତାନ ହେଲା ନାହିଁ
1: ହେଲେ ନାହିଁ
0: ମନେ ବିଚାର କରନ୍ତି ଅଯୋଧ୍ୟା ନାୟକ ମୋ ଅନ୍ତେ ରାଜ୍ୟ ଗୋଟି ହୋଇବ ଅରାଜକ
1: ଆଚ୍ଛା
0: କୂଳକୁ

0: ଏହିପରି ଯେତେବେଳେ କହିଲେ
1: ଆଚ୍ଛା
0: ନାରାୟଣ କହୁଛନ୍ତି ଛାଡ଼ ମନୁ ଭୟ
2: ଭଜ ରାମ ହେ
0: କେବେ କହୁଅଛି ଶୁଣ ତହିଁ।

0: ଆରେ କଣ ବୁଝିଲୁ?
1: ଦେବତା ମାନେ ଶୁଣିକିରି ତ ଆସିଲେ, ପ୍ରଭୁ କେବେ ଜଗତକୁ ଆସିବେ ସେଦିନକୁ ଚାହିଁ ରହିଲେ
0: ଆଉ। ଏଣେ କଣ ହେଲା? ଏଣେ ଜାଗ କରୁଥିଲେ ରାଜା ଦଶରଥ, କ୍ରମେ କ୍ରମେ

0: ରାଧା ଯୋଉ ଚରୁ ନେଇଥିଲେ
1: ସେ ଯଜ୍ଞ ଚରୁ
0: ସେ ଚରୁକୁ ଦୁଇ ଭାଗ କରିଦେଲେ,
1: ଦୁଇ ରାଣୀଙ୍କୁ ଦେଇଦେଲେ,
0: କୌଶଲ୍ୟାଙ୍କୁ ଭାଗ ଦେଇଦେଲେ, କୈକେୟୀଙ୍କୁ ଭାଗ ଦେଲେ।
1: ଆଚ୍ଛା,
0: ଆନନ୍ଦରେ ଫେରିଗଲେ ଋଷିଙ୍କ ପାଶକୁ, ଋଷି ମାନେ ଚଳିଗଲେ ହେ ଜଗାବତାକୁ।
1: ଆଚ୍ଛା,
0: ରାଜାଙ୍କର ତ ତିନି ରାଣୀ, କିଏ କୌଶଲ୍ୟା, କୈକେୟୀ, ସୁମିତ୍ରା।
1: ଆଚ୍ଛା,
0: ରାଜା ତ କୈକେୟୀ ସୁମିତ୍ରା ଏ ଦୁଇ ଜଣଙ୍କୁ ଦେଇଛନ୍ତି, ଏ କୈକେୟୀ କୌଶଲ୍ୟା ଏ ଦୁଇ ଜଣଙ୍କୁ ଦେଇଛନ୍ତି, ସୁମିତ୍ରା ପାଖରେ ନଥିଲେ।
1: ଆଚ୍ଛା,
0: ସୁମିତ୍ରା ଆଚୀଣ ଦୁଃଖେ କଲେ ଜହୁଁଳି।
1: ଆଚ୍ଛା,
0: କୌଶଲ୍ୟା କୈକେୟୀ ଅଧେ ଅଧେ ଦେଲେ ତୋଳି।
1: ଆହା,
0: ଦୁଇ ରାଣୀ ଧରିଥିଲେ, ଇଏ ଧରିଥିବା ରୁଟି କିଏ ଦେଲେ, ସିଏ ଧରିଥିବା ରୁଟି କିଏ ଦେଲେ,
1: ଦୁଇ ରାଣୀ
0: ଦୁଇ ଦେଲେ ଦେଲେ।
1: ଆଚ୍ଛା,
0: ହେଲେ କୌଶଲ୍ୟା କୈକେୟୀ ଅଧେ ଅଧେ ଦେଇଦେଲେ।
1: ହଁ,
0: କାଳ

0: ଯେତେବେଳେ ରାମଚନ୍ଦ୍ର ଅବତାର ହୋଇଗଲେ ଅତୈବ ଜନ୍ମ ହୋଇଗଲେ
1: ଆଚ୍ଛା
0: ଦେବତା ମାନେ ଜାଣିପାରିଲେ ସ୍ୱର୍ଗରୁ ପୁଷ୍ପ ବୃଷ୍ଟି କଲେ
1: ଆଚ୍ଛା
0: ବିଚାର କଲେ ଏଥର ରାବଣର ଛଅ ବଂଶ ଧ୍ୱଂସ ହେବ
1: ଆଚ୍ଛା
0: ମହାପ୍ରଭୁ ଏତେବେଳେ ନିସ୍ତାର ହେଲୁ ହେ ମହାପ୍ରଭୁ ହେ ମହାପ୍ରଭୁ ବୋଲି ଅତି ଆନନ୍ଦ ହେଲେ
1: ଆଚ୍ଛା
0: ତାପରେ କଣ ହେଲା ଆଉ ଅନ୍ୟ ରାଣୀ ମାନେ ତ ମଧ୍ୟ ସେଇ ଚରୁ ଭକ୍ଷଣ କରି ଗର୍ଭବତୀ ହୋଇଥିଲେ
1: ଆଚ୍ଛା
0: ସେମାନଙ୍କ ଠାରୁ କିଏ କିଏ ଜନ୍ମ ହେଲେ

0: କଣ ବୁଝିଲୁ? ଆରେ
1: ହଁ,
0: ଭରତ ଜନ୍ମ ହେଲେ କୈକେୟୀ ରାଣୀଙ୍କ ଗର୍ଭରୁ,
1: ଆଚ୍ଛା,
0: ଲକ୍ଷ୍ମଣ ଶତ୍ରୁଘ୍ନ ଜନ୍ମ ହେଲେ ସୁମିତ୍ରା ରାଣୀଙ୍କ ଗର୍ଭରୁ,
1: ତିନି ରାଣୀଙ୍କର ଚାରି ପୁଅ ହେଲେ, ଆଉ
0: ପ୍ରଥମରୁ ତ କୌଶଲ୍ୟାଙ୍କ ଗର୍ଭରୁ
1: ରାମ,
0: ଆଚ୍ଛା, ଏହିପରି ଚାରି ପୁତ୍ର ହେଲେ।

0: ଯୋଡି ଅକ୍ଷର ସେଥିରେ ରହିଲା
1: କଣ ନା ରାମ
0: ରାମ
1: ଏ ଯୋଉ ରାମ ବୋଲିବାର ଦୁଇଟି ଅକ୍ଷର ନାହିଁ
0: ଓହୋ
1: ତନ୍ମୁଖରେ
0: ଆଚ୍ଛା
1: ତନ୍ମୁଖେ ମଧ୍ୟମ ଅକ୍ଷର କୋଉଟା କୁ
0: ତାମର ଘର ଛେପ ପକେଇ ଦିଅ ଆଉ
1: ଏଣୁ
0: ସେ ନାମ ସ୍ମରଣ କରିବା ହିଁ ମୁହଁର
1: ଆଚ୍ଛା।

ପ୍ରଚାର କଲୁ ଦାସକାଠିଆ ବିଷୟ ଶ୍ରୀରାମ ଜନ୍ମ ଆକାଶବାଣୀ ଜୟପୁର ଶୁଣନ୍ତୁ ହିନ୍ଦୀ ଚଳଚ୍ଚିତ୍ରର ଗୀତ ପ୍ରଥମ ଗୀତଟି ଶୁଣନ୍ତୁ ଭୁଲଭୁଲୈୟା ଚଳଚ୍ଚିତ୍ରରୁ ଶିଳ୍ପୀ କେକେ ଗୀତିକାର ସମୀର ସଙ୍ଗୀତ ନିର୍ଦ୍ଦେଶନା ପ୍ରୀତମ୍

ଏଥର ଅଲ୍ ଇଜ୍ ୱେଲ୍ ଏହି ଚଳଚ୍ଚିତ୍ରଟି ପାଇଁ ଶିଳ୍ପୀ ହେଲେ ଅରିଜିତ ସିଂ, ଗୀତିକାର ସବିର ଅହମ୍ମଦ, ସଙ୍ଗୀତ ନିର୍ଦ୍ଦେଶନା ହିମେଶ ରେଶମିଆ।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ
1: 8280306927 ଏବଂ 9449408097।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।
2: ପରବର୍ତ୍ତୀ ଗୀତଟି ଆପ୍ନେ ଚଳଚ୍ଚିତ୍ରରୁ। ଶିଳ୍ପୀ ହେଲେ ସୋନୁ ନିଗମ, ଜେଏସ୍ ଗାନ୍ଧି ଏବଂ ଜସ୍ପିନ୍ଦର ନରୁଲା। ଗୀତିକାର ସମୀର। ସଙ୍ଗୀତ ନିର୍ଦ୍ଦେଶନା ହିମେଶ ରେଶମିଆ।

ଶୁଣିଲେ କେତୋଟି ହିନ୍ଦୀ ଚଳଚ୍ଚିତ୍ରର ଗୀତ। ଆକାଶବାଣୀ ଜୟପୁର ପ୍ରଚାର କରୁଛୁ କେତୋଟି ସୁଗମ ସଙ୍ଗୀତ। କାର୍ଯ୍ୟକ୍ରମର ପ୍ରଥମେ ଶିଳ୍ପୀ ହେଲେ ଶଶାଙ୍କ ଶେଖର, ଗୀତିକାର ତପୁ ନାୟକ, ସଙ୍ଗୀତ ପରିଚାଳନା ଆଜାଦ ନିଜାମ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଶିଳ୍ପୀ ହେଲେ ପ୍ରଭୁପଦ ମହାନ୍ତି, ଗୀତ ରଚନା ସୁପ୍ରିତ କୁମାର ମନ୍ନା, ସଙ୍ଗୀତ ପରିଚାଳନା ପ୍ରଭୁପଦ ମହାନ୍ତି ଏବଂ ସୁପ୍ରିତ କୁମାର ମନ୍ନା।

ମଧ୍ୟସ୍ଥତା ଡ୍ରାଇଭ୍ 2.0 ମାନ୍ୟବର ସୁପ୍ରିମକୋର୍ଟର ଏକ ନୂତନ ପ୍ରଚେଷ୍ଟା। ଆପଣଙ୍କର ମାମଲା କୋର୍ଟରେ ବର୍ଷ ବର୍ଷ ଧରି ଚାଲୁଛି କି? ବର୍ଷ ବର୍ଷ ଧରି କୋର୍ଟରେ ନ୍ୟାୟ ପାଇଁ ଅପେକ୍ଷା କରୁଛନ୍ତି କି? ଏବେ ଆସିଛି ଏକ ସହଜ, ଦ୍ରୁତ ଏବଂ ପ୍ରଭାବଶାଳୀ ଉପାୟ, ମଧ୍ୟସ୍ଥତା। କୌଣସି ଖର୍ଚ୍ଚ ବିନା ଆପଣ ନିଜେ ଭାଗ ନେଇ ଆଲୋଚନା ମାଧ୍ୟମରେ ଆପଣଙ୍କର ବିବାଦର ସ୍ଥାୟୀ ସମାଧାନ କରନ୍ତୁ। ଦୁଇ ପକ୍ଷ ପରସ୍ପର ବସିକି

0: ସହମତିରେ ସହଜରେ ମାମଲାର ସମାଧାନ ପାଇପାରିବେ। ଆଜି ହିଁ ନିକଟରେ ଥିବା କୋର୍ଟର ଜିଲ୍ଲା ଆଇନ ସହାୟତା କେନ୍ଦ୍ରରେ ଯୋଗାଯୋଗ କରନ୍ତୁ। ସମୟ ବଞ୍ଚାନ୍ତୁ, ଖର୍ଚ୍ଚ କମାନ୍ତୁ, ସମ୍ପର୍କ ରକ୍ଷା କରନ୍ତୁ, ମଧ୍ୟସ୍ଥତାକୁ ରକ୍ଷା କରନ୍ତୁ ଏବଂ ଆଗକୁ ନିଅନ୍ତୁ।
1: ଆଚ୍ଛା, ଦାସ ବାବୁ, ଆପଣଙ୍କ ଘରଟା 1970 ରେ ତିଆରି ହେଇଥିଲା।

0: ಸುನಿಲಿ ಹಿಂದಿ ಸುಗಮ ಸಂಗೀತ ಕ್ರಮರೆ ಗೀತ್ ಆಕಾಶವಾಣಿ ಜೈಪುರ್ ಸುಣಂತು ಚಾಸವಾಸ ಕಥಾ
1: ଆସନ୍ତୁ ଆଜିର ଚାଷବାସ କଥାରେ ଜାଣିବା ନଡ଼ିଆ ଚାଷ ସମ୍ପର୍କରେ। ଓଡ଼ିଶାର ଜଳବାୟୁ ଏବଂ ମାଟି ନଡ଼ିଆ ଚାଷ ପାଇଁ ଅତ୍ୟନ୍ତ ଉପଯୁକ୍ତ। ଏହା ଏକ ଦୀର୍ଘକାଳୀନ ଏବଂ ଲାଭଜନକ ଚାଷ ଯାହା ଚାଷୀଙ୍କୁ ବର୍ଷସାରା ରୋଜଗାର ଦେଇଥାଏ। ନଡ଼ିଆ ଚାଷ ପାଇଁ ବାଲିଆ ଦୋରସା ମାଟି, ପଟୁମାଟି କିମ୍ବା ନାଲି ମାଟି ସବୁଠାରୁ ଭଲ ହୋଇଥାଏ। ମାଟିରେ ଯେପରି ଜଳ ନିଷ୍କାସନର ଭଲ ବ୍ୟବସ୍ଥା ରହିଥିବ ସେଥିପ୍ରତି ଧ୍ୟାନ ଦେବାକୁ ହେବ। ଗରମ ଏବଂ ଆର୍ଦ୍ର ଜଳବାୟୁ ଏହି ଚାଷ ପାଇଁ ଅନୁକୂଳ। ଉପକୂଳବର୍ତ୍ତୀ ଅଞ୍ଚଳରେ ଏହା ଖୁବ୍ ଭଲ ଚାଷ ହୋଇଥାଏ। ନଡ଼ିଆ ଗଛକୁ ମୁଖ୍ୟତଃ ଦୁଇ ଭାଗରେ ବିଭକ୍ତ କରାଯାଇଛି, ଡେଙ୍ଗା କିସମ ଓ ଗେଡ଼ା କିସମ। ଡେଙ୍ଗା କିସମଗୁଡ଼ିକ 6-7 ବର୍ଷରେ ଫଳ ଦିଅନ୍ତି ଏବଂ ପ୍ରାୟ 60-80 ବର୍ଷ ଯାଏଁ ବଞ୍ଚନ୍ତି। ଏଥିରେ ଦେଖାଯାଉଥିବା ବିହନଗୁଡ଼ିକ ହେଉଛି ପଶ୍ଚିମ ଉପକୂଳ ଡେଙ୍ଗା, ସାକ୍ଷୀ ଗୋପାଳ ଡେଙ୍ଗା। ଗେଡ଼ା କିସମର ବିହନଗୁଡ଼ିକ 3-4 ବର୍ଷରେ ଫଳ ଦିଅନ୍ତି ଏବଂ ଏହାର ପଇଡ଼ ପାଣି ମିଠା ହୋଇଥାଏ। ଏଥିରେ ଦେଖାଯାଉଥିବା ବିହନଗୁଡ଼ିକ ହେଉଛି ଚୌଘାଟ ଅରେଞ୍ଜ ଡ୍ୱାର୍ଫ, ଗଙ୍ଗା ବନ୍ଧନ। ହାଇବ୍ରିଡ୍ କିସମର ମଧ୍ୟ କିଛି ନଡ଼ିଆ ଦେଖିବାକୁ ମିଳେ। ଡେଙ୍ଗା ଓ ଗେଡ଼ା କିସମର ମିଶ୍ରଣ ଏହି ହାଇବ୍ରିଡ୍ କିସମରେ ଦେଖିବାକୁ ମିଳେ, ଯେଉଁଥିରେ ଶୀଘ୍ର ଏବଂ ଅଧିକ ଫଳ ଆସେ। ସାଧାରଣତଃ ବର୍ଷା ଋତୁର ଆରମ୍ଭରେ ଜୁନ୍ ଜୁଲାଇ କିମ୍ବା ବର୍ଷା ଶେଷରେ ସେପ୍ଟେମ୍ବର ଅକ୍ଟୋବର ମାସରେ ନଡ଼ିଆ ଗଛ ଲଗାଇବା ଉଚିତ। ନଡ଼ିଆ ଗଛ ପୋତିବା ସମୟରେ ଗୋଟିଏ ଗଛରୁ ଆଉ ଗୋଟିଏ ଗଛର ଦୂରତା ପ୍ରାୟ 7.5 ମିଟରରୁ 8 ମିଟର ରହିବା ଆବଶ୍ୟକ। ନଡ଼ିଆ ଗଛ ଲଗାଇବା ପାଇଁ ପ୍ରଥମେ ଗାତ ଖୋଳିବା ଏବଂ ସେଥିରେ ଗୋବର ଖତ, କିଛି ବାଲି ଏବଂ ଉପର ମାଟିକୁ ମିଶାଇ ଭର୍ତ୍ତି କରିଦେବା। ଗଛ ଶୀଘ୍ର ବଡ଼ ହେବ ଏବଂ ଫଳ ଦେବା ପାଇଁ ପ୍ରତିବର୍ଷ ବର୍ଷାଦିନେ ଗଛମୂଳରେ ଭଲଭାବେ ସଢ଼ିଥିବା ଗୋବର ଖତ କିମ୍ବା କମ୍ପୋଷ୍ଟ ସହ ରାସାୟନିକ ସାର ଯେପରିକି ୟୁରିଆ, ସୁପର ଫସ୍ଫେଟ୍ ଏବଂ ପୋଟାସ ସାରକୁ ପ୍ରଦାନ କରିବା ଉଚିତ। ନଡ଼ିଆ ଗଛ ପାଇଁ ପୋଟାସ ସାର ଏବଂ ଲୁଣ ଅତ୍ୟନ୍ତ ଜରୁରୀ ହୋଇଥାଏ। ନଡ଼ିଆ ଗଛରେ ଜଳସେଚନର ମଧ୍ୟ ଆବଶ୍ୟକତା ରହିଥାଏ। ଗଛ ଛୋଟ ଥିବାବେଳେ ନିୟମିତ ପାଣି ଦେବା ଆବଶ୍ୟକ। ଖରାଦିନେ ବଡ଼ ଗଛ ମୂଳରେ ମଧ୍ୟ 7-10 ଦିନ ବ୍ୟବଧାନରେ ପାଣି ଦେଲେ ଫଳ ଭଲ ହୁଏ। ବୁନ୍ଦା ଜଳସେଚନ ଏଥିପାଇଁ ସବୁଠାରୁ ଉତ୍ତମ ହୋଇଥାଏ। ନଡ଼ିଆ ଗଛରୁ ଅଧିକ ଅମଳ ପାଇବା ପାଇଁ ଏହାର ରୋଗ ଓ ପୋକ ପରିଚାଳନା କରିବା ନିହାତି ଜରୁରୀ। ନଡ଼ିଆ ଗଛରେ ଦେଖାଯାଉଥିବା ପ୍ରମୁଖ ପୋକ ଏବଂ ରୋଗଗୁଡ଼ିକ ମଧ୍ୟରେ ରହିଛି ଗଣ୍ଡାର ପୋକ। ଏହି ପୋକ ଗଛର ଅଗ ବା କଅଁଳ ବାହୁଙ୍ଗାକୁ କାଟି ଭିତରକୁ ପଶିଯାଏ। ବାହୁଙ୍ଗା ବଡ଼ ହେଲେ ତାହା ଇଂରାଜୀ ଅକ୍ଷର ଭି ଆକାରରେ କଟିଥିବା ଦେଖାଯାଏ। ଏହାର ପ୍ରତିକାର ପାଇଁ ଗଛର ଅଗକୁ ସଫା ରଖିବା, ଏକ ସରୁ ଲୁହାକଣ୍ଟା ବା ଶାଗୁଆତି ସାହାଯ୍ୟରେ ଗାତ ଭିତରୁ ପୋକକୁ ବାହାର କରି ମାରିଦେବା। ଗଛର ଅଗ ବା ବାହୁଙ୍ଗା ସନ୍ଧିରେ ନିମ୍ବ ପିଡ଼ିଆ ଏବଂ ଶୁଖିଲା ବାଲି ସମାନ ପରିମାଣର ମିଶାଇ ଭର୍ତ୍ତି କରିବା। ଅନ୍ୟ ଏକ ପୋକ ହେଉଛି ନାଲି ଶୁଣ୍ଢିଆ ପୋକ। ଏହା ନଡ଼ିଆ ଗଛର ସବୁଠାରୁ ମାରାତ୍ମକ ପୋକ। ଏହାର ଶୁକ ଗଛ ଗଣ୍ଡିର ଭିତର ଅଂଶକୁ ଖାଇ ସନ୍ତସନ୍ତିଆ କରିଦିଅନ୍ତି। ଗଣ୍ଡିରେ ଛୋଟ ଛୋଟ ଗାତ ହୋଇ ସେଥିରୁ ଅଠା ଭଳି ନାଲିଆ ରସ ଏବଂ କାଠଗୁଣ୍ଡ ବାହାରେ, ଶେଷରେ ଗଛର ଅଗା ଭାଙ୍ଗିପଡ଼େ। ଏହାର ପ୍ରତିକାର ପାଇଁ ଗଛର ଗଣ୍ଡିରେ କୌଣସି ଆଘାତ ଲାଗିବାକୁ ଦେବା ନାହିଁ। ଆକ୍ରାନ୍ତ ଗଛର ଗାତଗୁଡ଼ିକୁ ସଫା କରି ସେଥିରେ ଉପଯୁକ୍ତ କୀଟନାଶକ ଯେପରିକି କ୍ଲୋରୋପାଇରିଫସ୍ ଇଞ୍ଜେକ୍ସନକୁ ପ୍ରୟୋଗ କରିବା। ସାଧାରଣତଃ ନଡ଼ିଆ ଗଛ ଲଗାଇବାର ପ୍ରଥମ 3-4 ବର୍ଷ ପର୍ଯ୍ୟନ୍ତ ଗଛଗୁଡ଼ିକ ମଧ୍ୟରେ ଥିବା ଫାଙ୍କା ଜାଗାରେ ଅନ୍ତଃଚାଷ ଭାବରେ ହଳଦୀ

0: ଅଦା, କଦଳୀ କିମ୍ବା ପନିପରିବା ଚାଷ ମଧ୍ୟ କରାଯାଇପାରିବ।
1: ଏଇଠି ଶେଷ ହେଲା ଚାଷବାସ କଥା। ଆକାଶବାଣୀ ଜୟପୁର। ଶୁଣନ୍ତୁ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ଜୟପୁର କେନ୍ଦ୍ରର ଚୈତିଜହ୍ନ କାର୍ଯ୍ୟକ୍ରମରେ ଜୁଲାଇ ମାସ 12 ତାରିଖ ରବିବାର ଅପରାହ୍ନ 5:30ରେ ପ୍ରଚାର କରିବ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ରେଡିଓ କି ପଚାରୁ। ଏଥିରେ ବିଷୟ ରହିଛି ଇନ୍ଦିରା ଗାନ୍ଧୀ ଜାତୀୟ ମୁକ୍ତ ବିଶ୍ୱବିଦ୍ୟାଳୟ ବୋଇଲେ କାଇଟା। ଏ ସମ୍ପର୍କରେ ଆପଣ ଜୁଲାଇ ମାସ 12 ତାରିଖ ରବିବାର ଅପରାହ୍ନ 5:30ରୁ ସନ୍ଧ୍ୟା 6 ପର୍ଯ୍ୟନ୍ତ ସିଧାସଳଖ ପ୍ରଶ୍ନ ପଚାରିବା ପାଇଁ ଆମ ଫୋନ୍ ନମ୍ବର ହେଲା 06854230690। ବିଷୟଟି ପୁଣି ଥରେ କହି ରଖୁଛୁ, ଇନ୍ଦିରା ଗାନ୍ଧୀ ଜାତୀୟ ମୁକ୍ତ ବିଶ୍ୱବିଦ୍ୟାଳୟ ବୋଇଲେ କାଇଟା। ଆରମ୍ଭ କରୁଛୁ ଦେଶିଆ ଗୀତର କାର୍ଯ୍ୟକ୍ରମ। ପ୍ରଥମେ ଶିଳ୍ପୀ ହେଲେ ପ୍ରୀତି ପଣ୍ଡା, ଗୀତ ରଚନା ମନୋଜ କୁମାର।

ଯିବୁ ଜନ୍ତୁଆରି ପରୁକେ ଲାଜଆରି ନାଇଁ ଦିଆ ତମେ ଆମକେ ମାରବାକେ ଯିବୁ ଜନ୍ତୁଆରି ପରୁକେ ନିଆ ନାଇଁ ଦିଆ ଆଲେ ଧନୁ କାନ୍ଦକେ।

0: ଆକାଶବାଣୀ ଜୟପୁର ବର୍ତ୍ତମାନ ସମୟ ଦିନ ଗୋଟିଏ ବାଜି ପଚାଶ ମିନିଟ୍ ହେବାକୁ ଯାଉଛି। ପ୍ରଥମେ ଓଡ଼ିଆରେ ସମ୍ବାଦ ରିଲେ କରି ପ୍ରଚାର କରିବ ଆକାଶବାଣୀ କଟକ କେନ୍ଦ୍ରରୁ। ପରେ ଦିନ ଦୁଇଟାରେ ମିଡ୍ ଡେ ନ୍ୟୁଜ୍ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ।
1: ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ତ୍ରିରାଷ୍ଟ୍ରୀୟ ଗସ୍ତର ଶେଷ ପର୍ଯ୍ୟାୟରେ ଆଜି ନ୍ୟୁଜିଲାଣ୍ଡର ଅକ୍ଲାଣ୍ଡରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ। ପ୍ରଧାନମନ୍ତ୍ରୀ ମୋଦିଙ୍କ ଐତିହାସିକ ଅଷ୍ଟ୍ରେଲିଆ ଗସ୍ତ ସ୍ୱତନ୍ତ୍ର ରଣନୈତିକ ଭାଗିଦାରିତା କ୍ଷେତ୍ରରେ ଦୃଢ଼ ସଂକଳ୍ପ ପ୍ରଦାନ କରିଥିବା ସୂଚନା। ଦ୍ୱିତୀୟ ଥର ଲାଗି ଦେଶର ବିଦ୍ୟୁତ୍ ଚାହିଦାର 50% ପୂରଣ କରିଛି ସ୍ୱଚ୍ଛ ଶକ୍ତି। ମହାରାଷ୍ଟ୍ରରେ ଏକକ ନାଗରିକ ସଂହିତା ଚିଠା ପ୍ରସ୍ତାବ ପ୍ରସ୍ତୁତି ଲାଗି 7-ଜଣିଆ କମିଟି ଗଠିତ। ଏବଂ ଫିଫା ବିଶ୍ୱକପ୍ର ଦ୍ୱିତୀୟ କ୍ୱାର୍ଟର ଫାଇନାଲରେ ଆଜି ଅନୁଷ୍ଠିତ ହେବ ସ୍ପେନ୍ ଓ ବେଲ୍ଜିୟମ୍ ମଧ୍ୟରେ ମ୍ୟାଚ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଦୁଇଦିନିଆ ନ୍ୟୁଜିଲାଣ୍ଡ ଗସ୍ତରେ ଯାଇ ଅକ୍ଲାଣ୍ଡରେ ପହଞ୍ଚିବେ। ତ୍ରିରାଷ୍ଟ୍ରୀୟ ଗସ୍ତର ଶେଷ ପର୍ଯ୍ୟାୟରେ ଶ୍ରୀ ମୋଦି ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ ଖ୍ରୀଷ୍ଟୋଫର ଲକ୍ସନଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ଉଭୟ ନେତା ଦ୍ୱିପାକ୍ଷିକ ସମ୍ପର୍କ ବିଶେଷ କରି ଗତ 2 ବର୍ଷରେ ବାଣିଜ୍ୟ, ବ୍ୟବସାୟ ଏବଂ ପ୍ରତିରକ୍ଷା କ୍ଷେତ୍ରରେ ହୋଇଥିବା ପ୍ରଗତି ସମ୍ପର୍କରେ ସମୀକ୍ଷା କରିବେ। ଗତ 40 ବର୍ଷ ମଧ୍ୟରେ ପ୍ରଥମ ଭାରତୀୟ ପ୍ରଧାନମନ୍ତ୍ରୀ ଭାବେ ଶ୍ରୀ ମୋଦି ନ୍ୟୁଜିଲାଣ୍ଡ ଗସ୍ତ କରୁଛନ୍ତି। ସେଠାରେ ଶ୍ରୀ ମୋଦି ପ୍ରମୁଖ ବ୍ୟବସାୟିକ ଏବଂ କ୍ରୀଡ଼ା ବ୍ୟକ୍ତିତ୍ୱଙ୍କ ସହ ବାର୍ତ୍ତାଳାପ କରିବେ। ଶ୍ରୀ ମୋଦି ଏହି ଗସ୍ତ କାଳରେ ପ୍ରବାସୀ ଭାରତୀୟଙ୍କ ସହ ମତ ବିନିମୟ କରିବେ ବୋଲି ଜଣାପଡ଼ିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଐତିହାସିକ ଅଷ୍ଟ୍ରେଲିଆ ଗସ୍ତ ଶେଷ କରିଛନ୍ତି। ଏହି ଗସ୍ତ ଭାରତ ଅଷ୍ଟ୍ରେଲିଆ ସ୍ୱତନ୍ତ୍ର ରଣନୈତିକ ଭାଗିଦାରିତା କ୍ଷେତ୍ରରେ ଭବିଷ୍ୟତ ପାଇଁ ଏକ ଦୃଢ଼ ବିଶ୍ୱାସ ପ୍ରଦାନ କରିଛି। ଏହି ଯାତ୍ରା କାଳରେ ଦୁଇ ଦେଶ ମଧ୍ୟରେ କୂଟନୈତିକ, ଆର୍ଥିକ ଏବଂ ସୁରକ୍ଷା ସମ୍ପର୍କ ନୂଆ ଶିଖର ହାସଲ କରିଛି। ପ୍ରଧାନମନ୍ତ୍ରୀଙ୍କ ଅଷ୍ଟ୍ରେଲିଆ ଗସ୍ତର ପ୍ରାରମ୍ଭରେ ଉଭୟ ଦେଶର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀମାନଙ୍କ ସମ୍ମିଳନୀରେ 2022 ବୁଝାମଣା କ୍ଷେତ୍ରରେ 55% ଦ୍ୱିପାକ୍ଷିକ ବାଣିଜ୍ୟ ବୃଦ୍ଧିକୁ ସ୍ୱାଗତ କରାଯାଇଥିଲା। ଏହାକୁ ଆହୁରି ବୃଦ୍ଧି କରିବା ଲାଗି ପ୍ରଧାନମନ୍ତ୍ରୀ ମୋଦି ଏବଂ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନି ଆଲବାନିଜ୍ ବ୍ୟାପକ ଆର୍ଥିକ ସହଯୋଗ ବୁଝାମଣା ଉପରେ ମତ ବିନିମୟକୁ ତ୍ୱରାନ୍ୱିତ କରିବା ଲାଗି ପ୍ରତିବଦ୍ଧତା ପ୍ରକାଶ କରିଥିଲେ। ଉଭୟ ଦେଶ ସ୍ୱଚ୍ଛ ଶକ୍ତି କ୍ଷେତ୍ରରେ ଐତିହାସିକ ସଫଳତା ଲାଭ କରିଛନ୍ତି। ଭାରତକୁ ଅଷ୍ଟ୍ରେଲିଆରୁ ୟୁରାନିୟମ୍ ଆମଦାନୀ ନେଇ ଏହି ଗସ୍ତକାଳରେ ଚୂଡ଼ାନ୍ତ ନିଷ୍ପତ୍ତି ହୋଇଛି। ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ସ୍ଥିରତା ଲାଗି ଉଭୟ ଦେଶ ପ୍ରତିରକ୍ଷା ଏବଂ ସୁରକ୍ଷା ସହଯୋଗ ନେଇ ସଂଯୁକ୍ତ ଘୋଷଣାନାମା ଓ ସାମୁଦ୍ରିକ ସୁରକ୍ଷା ସହଯୋଗ ପ୍ରସ୍ତାବକୁ ଗ୍ରହଣ କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଗସ୍ତ ନେଇ ମେଲବର୍ଣ୍ଣର ମାର୍ବଲ ଷ୍ଟାଡିୟମରେ ଆୟୋଜିତ ମେଲବର୍ଣ୍ଣ ମିଟ୍ସ ମୋଦି ପ୍ରବାସୀ ଭାରତୀୟ ସମ୍ମିଳନୀରେ 25,000 ଲୋକ ଉପସ୍ଥିତ ଥିଲେ। ଏହି ଅବସରରେ ଶ୍ରୀ ମୋଦି ଉଭୟ ଦେଶ ମଧ୍ୟରେ 10 ଲକ୍ଷ ଭାରତୀୟ ଅଧିବାସୀ ଏବଂ ଅଷ୍ଟ୍ରେଲିଆର ଜନସାଧାରଣ ସୁସମ୍ପର୍କ ସ୍ଥାପନ କରିଛନ୍ତି ବୋଲି କହିଥିଲେ। ସେଠାରେ ରହୁଥିବା ଭାରତୀୟ ସମ୍ପ୍ରଦାୟର ପ୍ରଶଂସା କରି ପ୍ରଧାନମନ୍ତ୍ରୀ ଆଲବାନିଜ୍ ଅଷ୍ଟ୍ରେଲିଆର ବିକାଶ ଦିଗରେ ବହୁମୁଖ୍ୟ ସାଂସ୍କୃତିକ ଶକ୍ତିର ଯୋଗଦାନ ରହିଛି ବୋଲି କହିଥିଲେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ସେଠାକାର ବିରୋଧୀ ଦଳ ନେତା ଏଙ୍ଗସ୍ ଟେଲରଙ୍କ ସହ ସାକ୍ଷାତ ଆଲୋଚନା କରିଥିଲେ। ଶ୍ରୀ ଟେଲର ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଅଷ୍ଟ୍ରେଲିଆର ପ୍ରକୃତ ବନ୍ଧୁ ବୋଲି ବର୍ଣ୍ଣନା କରି ଆନ୍ତର୍ଜାତିକ ସୌରମେଣ୍ଟ ଏବଂ ଶାନ୍ତିପୂର୍ଣ୍ଣ ଉଦ୍ଦେଶ୍ୟ ପାଇଁ ୟୁରାନିୟମ୍ ରପ୍ତାନୀ ଭଳି ପଦକ୍ଷେପକୁ ସମର୍ଥନ କରିଥିଲେ। ଦେଶର ବିଦ୍ୟୁତ୍ ଚାହିଦାର 50% ଦ୍ୱିତୀୟ ଥର ଲାଗି ସ୍ୱଚ୍ଛ ଶକ୍ତି ଦ୍ୱାରା ପୂରଣ ହୋଇପାରିଛି ବୋଲି ନୂତନ ଏବଂ ନବୀକରଣୀୟ ଶକ୍ତିମନ୍ତ୍ରୀ ପ୍ରହ୍ଲାଦ ଯୋଶୀ କହିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ଯୋଶୀ କହିଛନ୍ତି ଚଳିତ ମାସ 6 ତାରିଖରେ ନବୀକରଣୀୟ ଶକ୍ତି ଉତ୍ସରୁ 50.2% ଶକ୍ତି ଯୋଗାଣ ସଫଳ ହୋଇଛି। ସେ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ଏ କ୍ଷେତ୍ରରେ ସମାବେଶୀ ବିକାଶ ଲକ୍ଷ୍ୟ ହାସଲ କରୁଛି। ଜମ୍ମୁ କାଶ୍ମୀରରେ 2017

ଡିସି ଜନଗଣନାର ପ୍ରଥମ ପର୍ଯ୍ୟାୟ ସଫଳତାର ସହ ଶେଷ ହୋଇଛି। ଏହି ପର୍ଯ୍ୟାୟରେ ଡିଜିଟାଲ ତଥ୍ୟ ଆଧାରରେ ଶତ ପ୍ରତିଶତ ଗୃହ ଗଣନା କରାଯାଇଛି। ପ୍ରାୟ ମାସେ ବ୍ୟାପି ଚାଲିଥିବା ଏହି କାର୍ଯ୍ୟରେ 24,000 ଗୃହ ଗଣନା କରାଯାଇଥିବା ଜଣାପଡ଼ିଛି। ଏବେ ସେଠାରେ ଦ୍ୱିତୀୟ ପର୍ଯ୍ୟାୟ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଚଳିତ ବର୍ଷ ସେପ୍ଟେମ୍ବର ମାସ ସୁଦ୍ଧା ଜନଗଣନା ଏବଂ ଅକ୍ଟୋବର ମାସ ସୁଦ୍ଧା ଜିଲ୍ଲା ଜନଗଣନା ହ୍ୟାଣ୍ଡବୁକ୍ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ନୀତି ଆୟୋଗ ସଦସ୍ୟ ଡକ୍ଟର ଜୋରାମ ଅନିୟ ଆଜି ନୂଆଦିଲ୍ଲୀରେ ୟୁନିସେଫ୍ ଇଣ୍ଡିଆର ପ୍ରତିନିଧି ସିନ୍ଥିଆ ମାକ୍ରାଫି ଏବଂ ତାଙ୍କ ପ୍ରତିନିଧି ଦଳ ସହ ଶିଶୁ କୈନ୍ଦ୍ରିକ ବିକାଶ ସମ୍ପର୍କରେ ଆଲୋଚନା କରିଛନ୍ତି। ଦେଶରେ ବିଦ୍ୟାଳୟ ଶିକ୍ଷା ଏବଂ ମାନବ ବିକାଶ ସମ୍ବନ୍ଧୀୟ ବ୍ୟବସ୍ଥାକୁ ସହଯୋଗ ଭିତ୍ତିରେ ଆହୁରି ସୁଦୃଢ଼ କରିବା ଲାଗି ଆଲୋଚନା ହୋଇଛି। ନୀତି ଆୟୋଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଏହି ଆଲୋଚନା କାଳରେ ନିରାପଦ ଏବଂ ସମାବେଶୀ ଶିକ୍ଷଣ, ଶିକ୍ଷକ ଶିକ୍ଷା, ଛାତ୍ରଛାତ୍ରୀଙ୍କ ବିକାଶ, ସାଇବର ନିରାପତ୍ତା ଓ ଡିଜିଟାଲ ସୁରକ୍ଷା ଉପରେ ଆଲୋଚନା ହୋଇଥିଲା। ବିଶେଷକରି ଆକାଂକ୍ଷୀ ଜିଲ୍ଲା ଏବଂ ବ୍ଲକ୍ଗୁଡ଼ିକରେ ଏହିସବୁ ବ୍ୟବସ୍ଥାଗୁଡ଼ିକ କିଭଳି ସୁଦୃଢ଼ ଭାବେ ଲାଗୁ କରାଯାଇପାରିବ ସେ ନେଇ ପ୍ରତିନିଧି ଦଳଙ୍କ ସହ ବିସ୍ତୃତ ଆଲୋଚନା ହୋଇଛି। ଆଲୋଚନା କାଳରେ ଡକ୍ଟର ଅନିୟ ନୀତି ନିର୍ଦ୍ଧାରଣ, ସମ୍ପ୍ରଦାୟ ଯୋଗଦାନ, ବିପର୍ଯ୍ୟୟ ମୁକାବିଲା ଏବଂ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ଯୋଗଦାନ ସୁନିଶ୍ଚିତ କରି ଶିଶୁ ବିକାଶ ଏବଂ ଶିକ୍ଷା ପ୍ରସାର ଉପରେ ମତ ଉପସ୍ଥାପନ କରିଥିଲେ। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନବିସ୍ ରାଜ୍ୟରେ ଏକକ ନାଗରିକ ସଂହିତା ଚିଠା ପ୍ରସ୍ତାବ ପ୍ରସ୍ତୁତି ପାଇଁ ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍ ରଞ୍ଜନା ଦେଶାଇଙ୍କ ଅଧ୍ୟକ୍ଷତାରେ ଏକ ସାତଜଣିଆ କମିଟି ଗଠନ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ରାଜ୍ୟ ସରକାର ଚଳିତ ବର୍ଷ ବଜେଟ୍ ଅଧିବେଶନରେ କମିଟି ଗଠନ ଲାଗି ଘୋଷଣା କରିଥିଲେ। ଆସନ୍ତା 6 ମାସ ମଧ୍ୟରେ ଏକକ ନାଗରିକ ସଂହିତା ଚିଠା ପ୍ରସ୍ତାବ କମିଟି ଦାଖଲ କରିବ ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି। ଗୁଜରାଟର ସୁରତରେ ବନ୍ୟା ପ୍ରଭାବିତ ଅଞ୍ଚଳଗୁଡ଼ିକରେ ଯୁଦ୍ଧକାଳୀନ ଭିତ୍ତିରେ ରିଲିଫ୍ କାର୍ଯ୍ୟ ଆରମ୍ଭ କରାଯାଇଛି। ଉପମୁଖ୍ୟମନ୍ତ୍ରୀ ହର୍ଷ ସାଙ୍ଗଭିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ଜିଲ୍ଲା ସମନ୍ୱୟ କମିଟି ଏବଂ ପ୍ରଶାସନିକ ଅଧିକାରୀମାନଙ୍କୁ ଥଇଥାନ ବ୍ୟବସ୍ଥା ଜୋରଦାର କରିବା ଲାଗି ନିର୍ଦ୍ଦେଶ ଦିଆଯାଇଛି। ଆସନ୍ତା 48ରୁ 72 ଘଣ୍ଟା ମଧ୍ୟରେ ସାଧାରଣ ଜନଜୀବନ ଓ ବ୍ୟବସାୟିକ କାର୍ଯ୍ୟକଳାପ ସ୍ୱାଭାବିକ କରିବା ଲାଗି ଶ୍ରୀ ସାଙ୍ଗଭି ନିର୍ଦ୍ଦେଶ ଦେଇଛନ୍ତି। ଇତିମଧ୍ୟରେ 9,000 ପରିବାରର ସର୍ଭେ କାର୍ଯ୍ୟ ଶେଷ ହୋଇଥିବା ବେଳେ 800ରୁ ଅଧିକ ପରିବାରକୁ 6,800 ଟଙ୍କା ଲେଖାଏଁ ଆର୍ଥିକ ସହାୟତା ଯୋଗାଇ ଦିଆଯାଇଛି। ଗୋଆ ସରକାର ପ୍ରସ୍ତାବିତ ଏକ ଦେଶ ଏକ ନିର୍ବାଚନ ପଦକ୍ଷେପକୁ ସମ୍ପୂର୍ଣ୍ଣ ସମର୍ଥନ ଯୋଗାଇ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଡକ୍ଟର ପ୍ରମୋଦ ସାୱନ୍ତ କହିଛନ୍ତି ଏହି ପଦକ୍ଷେପ ଦ୍ୱାରା ଦେଶରେ ବିକାଶ ଏବଂ ପ୍ରଶାସନିକ କାର୍ଯ୍ୟକୁ ଅଧିକ ଗୁରୁତ୍ୱ ଦିଆଯାଇପାରିବ। ଆଜି ଏବଂ ଆସନ୍ତାକାଲି 2 ଦିନ ଧରି ଯୁଗ୍ମ ସଂସଦୀୟ କମିଟି ପ୍ରସ୍ତାବିତ ଏକ ଦେଶ ଏକ ନିର୍ବାଚନ ଉପରେ ଗୋଆରେ ବିସ୍ତୃତ ଆଲୋଚନା କରିବେ। ଏହି ପ୍ରସ୍ତାବକୁ ଚୂଡ଼ାନ୍ତ ରୂପ ଦେବା ପୂର୍ବରୁ କମିଟି ଦେଶର ବିଭିନ୍ନ ଅଞ୍ଚଳ ଗସ୍ତ କରି ସମାଜର ବିଭିନ୍ନ ବର୍ଗର ଜନସାଧାରଣଙ୍କଠାରୁ ସେମାନଙ୍କ ମତାମତ ସଂଗ୍ରହ କରୁଛନ୍ତି। କମିଟିର ଅଧ୍ୟକ୍ଷ ସାଂସଦ ପିପି ଚୌଧୁରୀ ସମ୍ଭିଧାନ 129ତମ ସଂଶୋଧନ ବିଧେୟକ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ଆଇନ ସଂଶୋଧନ ବିଧେୟକ 2024 ପରୀକ୍ଷା ନିରୀକ୍ଷା କରୁଛନ୍ତି। ଇରାନ ଉପରେ ଆମେରିକାର ସଦ୍ୟ ଆକ୍ରମଣ ପରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତନ୍ୟାହୁଙ୍କୁ ଆମେରିକାର ସାମରିକ କାର୍ଯ୍ୟକଳାପ ସମ୍ପର୍କରେ ବିସ୍ତୃତ ସୂଚନା ପ୍ରଦାନ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଉଭୟ ନେତା ଗତ ରାତିରେ ଫୋନ୍ ଯୋଗେ ଦୀର୍ଘ ସମୟ ବାର୍ତ୍ତାଳାପ କରିଥିଲେ ଏବଂ ବିଭିନ୍ନ କ୍ଷେତ୍ରରେ ଉଭୟ ଦେଶ ମଧ୍ୟରେ ସମନ୍ୱୟ ରକ୍ଷା ଲାଗି ପ୍ରତିବଦ୍ଧତା ପ୍ରକାଶ କରିଥିଲେ। ଇତିମଧ୍ୟରେ ଇରାନ୍ର ଇସ୍ଲାମିକ ରିଭଲ୍ୟୁସନାରୀ ଗାର୍ଡ କର୍ପସ୍ ପକ୍ଷରୁ କୁହାଯାଇଛି ଗତକାଲି ଜୋର୍ଡାନ୍ରେ ଥିବା ଆମେରିକାର ଏକ ବାୟୁସେନା ଘାଟି ଉପରେ 10 କ୍ଷେପଣାସ୍ତ୍ର ମାଡ଼ କରାଯାଇଛି। ଆମେରିକାର ସଦ୍ୟ ଆକ୍ରମଣର ଜବାବରେ କ୍ଷେପଣାସ୍ତ୍ର ମାଡ଼ କରାଯାଇଥିବା ଇରାନ୍ କହିଛି। ଇରାନ୍ର ପୂର୍ବତନ ସର୍ବୋଚ୍ଚ ନେତା ସ୍ୱର୍ଗତ ଆୟତୋଲ୍ଲା ଅଲ୍ଲୀ ଖାମେନେଇଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ମସାଦର ଇମାମ ରେଜାଠାରେ ତାଙ୍କ ଶେଷକୃତ୍ୟରେ ହଜାର ହଜାର ସମର୍ଥକ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଇରାନ୍ ଗଣମାଧ୍ୟମର ସୂଚନା ଅନୁଯାୟୀ ବିଧି ମୁତାବକ ଖାମେନେଇଙ୍କ କଫିନ୍କୁ ଇମାମ ରେଜାକୁ ନିଆଯିବା ପରେ ଦର୍ ଅଲ୍ ଧିକର୍ଠାରେ ସମାଧି ଦିଆଯାଇଛି। ତାଙ୍କ ବଡ଼ପୁଅ ସୟଦ ମୁସ୍ତାଫା ଖାମେନେଇ ଅନ୍ତିମ ପ୍ରାର୍ଥନା ସଭାର ନେତୃତ୍ୱ ନେଇଥିଲେ। ସେଠାକାର ଗଣମାଧ୍ୟମ ସୂଚନା ମୁତାବକ ଅତ୍ୟଧିକ ଭିଡ଼ ଯୋଗୁଁ ସ୍ୱର୍ଗତ ଖାମେନେଇଙ୍କ ପାର୍ଥିବ ଶରୀରକୁ ବିମାନ ସହାୟତାରେ ଇମାମ ରେଜା ପର୍ଯ୍ୟନ୍ତ ନିଆଯାଇଥିଲା। ଫିଫା ବିଶ୍ୱକପ୍ରେ ଆଜି ବିଳମ୍ବିତ ରାତିରେ ଦ୍ୱିତୀୟ କ୍ୱାର୍ଟର ଫାଇନାଲ୍ରେ ସ୍ୱେନ୍ ଏବଂ ବେଲ୍ଜିୟମ୍ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ପୂର୍ବରୁ ଆମେରିକାର ବୋଷ୍ଟନ୍ରେ ଅନୁଷ୍ଠିତ ପ୍ରଥମ କ୍ୱାର୍ଟର ଫାଇନାଲ୍ ମ୍ୟାଚ୍ରେ ଫ୍ରାନ୍ସ 2-0 ମୋରକ୍କୋକୁ ପରାସ୍ତ କରି ସେମିଫାଇନାଲ୍ରେ ପହଞ୍ଚିଛି। ଏଥିସହିତ ପ୍ରଥମ ଥର ପାଇଁ ଫ୍ରାନ୍ସ କ୍ରମାଗତ ଭାବେ ତୃତୀୟ ବିଶ୍ୱକପ୍ ସେମିଫାଇନାଲ୍

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ
1: 8280306927 ଏବଂ 9449408097।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।
2: ପରବର୍ତ୍ତୀ ଗୀତଟି କ୍ୟା କେହେନା ଚଳଚ୍ଚିତ୍ରରୁ, ଶିଳ୍ପୀ ହେଲେ ଅଲକା ୟାଗ୍ନିକ ଏବଂ ଉଦିତ ନାରାୟଣ, ଗୀତିକାର ମଜରୁ ସୁଲତାନ ପୁରୀ, ସଙ୍ଗୀତ ନିର୍ଦ୍ଦେଶନା ରାଜେଶ ରୋଶନ।

0: ଆକାଶବାଣୀ ଜୟପୁର ସମୟ ଦିନ 2:45 ଆସନ୍ତୁ ଜାଣିବା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି 308.3 ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଏହି ବିଜ୍ଞାପନ ପରେ।
2: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
3: ଗାଁରୁ ସହର ଯାଏ ସବୁ ସ୍ଥାନରେ
2: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
3: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
2: କେବଳ ଆକାଶବାଣୀ।

0: ସଂସ୍କୃତି ମୂଲ୍ୟବୋଧ ଏବଂ ପରମ୍ପରାର ଏକନିଷ୍ଠ ପ୍ରବକ୍ତା।
1: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଆଶୁତୋଷ ପତି। ମୁଖ୍ୟ ସମ୍ବାଦ, ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରାର ପ୍ରସ୍ତୁତି ନେଇ ଭୁବନେଶ୍ୱରରେ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ। ସୁଭଦ୍ର ଯୋଜନାର ପଞ୍ଚମ କିସ୍ତି ପ୍ରଦାନ ନେଇ ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ରାଜ୍ୟରେ ଆସନ୍ତା ବର୍ଷ ଏପ୍ରିଲ୍ ମେ ମାସରେ ଅନୁଷ୍ଠିତ ହେବ ପଞ୍ଚାୟତ ଓ ପୌର ନିର୍ବାଚନ। ଶ୍ରୀମନ୍ଦିରରେ ଆଜି ଦଶମୀ ତିଥିରେ ଅନୁଷ୍ଠିତ ହେଉଛି ଶ୍ରୀଜୀଉଙ୍କ ଚକା ବିଜେ ନୀତି ଏବଂ ମତ୍ସ୍ୟଚାଷୀଙ୍କ ବିକାଶ ଓ ଅବଦାନକୁ ସ୍ୱୀକୃତି ପ୍ରଦାନ ଲକ୍ଷ୍ୟ ନେଇ ପାଳନ କରାଯାଉଛି ଜାତୀୟ ମତ୍ସ୍ୟଚାଷୀ ଦିବସ। ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି ପ୍ରଦାନ ସମ୍ପର୍କିତ ସାମ୍ବାଦିକ ସମ୍ମିଳନୀ ଭୁବନେଶ୍ୱର ଲୋକସେବା ଭବନରେ ଅନୁଷ୍ଠିତ ହୋଇଯାଇଛି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୁଭଦ୍ରା ଯୋଜନା ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ବର୍ତ୍ତମାନ ସୁଦ୍ଧା 370,947 ଜଣ ନୂଆ ଆବେଦନ କରିଛନ୍ତି। ଡିବିଟି ସକ୍ରିୟକରଣ, ଇ କେୱାଇସି, ଏନ୍ପିସିଆଇ ମ୍ୟାପିଂ ଆଦି କାର୍ଯ୍ୟର ଅଗ୍ରଗତି ନେଇ ସମୀକ୍ଷା କରାଯାଇଛି। ଏଥିରେ 82,036 ଡିବିଟି ସକ୍ରିୟ ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଆସନ୍ତା 25 ତାରିଖ ସୁଦ୍ଧା ହିତାଧିକାରୀଙ୍କ କ୍ଷେତ୍ରସ୍ତରୀୟ ଯାଞ୍ଚ ଶେଷ କରିବାକୁ ଉପମୁଖ୍ୟମନ୍ତ୍ରୀ କହିଛନ୍ତି।
2: 370,966 ସମସ୍ତଙ୍କର ଡିବିଟି ସକ୍ରିୟକରଣ, ଇ କେୱାଇସି, ଫିଲ୍ଡ ଇନ୍କ୍ୱାରି, ଏନ୍ପିସିଆଇ ମ୍ୟାପିଂ, ପେମେଣ୍ଟର ଫାଇଲ୍ ପ୍ରସ୍ତୁତି ଏବଂ ବ୍ୟାଙ୍କ ସମନ୍ୱୟ ଆଦି କାର୍ଯ୍ୟରେ ଅଗ୍ରଗତିର ଆଜି ପୂରା ସମୀକ୍ଷା ହୋଇଥିଲା। 82,036 ଡିବିଟି ସକ୍ରିୟକରଣ ପାଇଁ କୁହାଯାଇଛି। 28,611 ବାୟୋମେଟ୍ରିକ୍ ଇ କେୱାଇସି, 3,53,069 ଫିଲ୍ଡ ଇନ୍କ୍ୱାରି ସମ୍ବନ୍ଧୀୟ ମାମଲା ଶୀଘ୍ର ସମ୍ପନ୍ନ କରିବାକୁ ଗୁରୁତ୍ୱ ଦିଆଯାଇଛି।

0: ଭୁବନେଶ୍ୱର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚୂଣ ମାଝୀଙ୍କ ଅଧ୍ୟକ୍ଷତାରେ ଆଗାମୀ ରଥଯାତ୍ରା ସମ୍ପର୍କିତ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଦଶସୂତ୍ରୀ ନିର୍ଦ୍ଦେଶକୁ ଅନୁପାଳନ କରି ରଥଯାତ୍ରାର ସୁପରିଚାଳନା କରିବାକୁ ମୁଖ୍ୟମନ୍ତ୍ରୀ ବୈଠକରେ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ପୁଲିସ୍ ମହାନିର୍ଦ୍ଦେଶକ ୱାଇବି ଖୁରାନିଆ, ଗୁଇନ୍ଦା ନିର୍ଦ୍ଦେଶକ, ବିଭିନ୍ନ ବିଭାଗର ସଚିବ, ପୁରୀ ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକ ଏଥିରେ ଉପସ୍ଥିତ ଥିଲେ। ରାଜ୍ୟରେ ଆସନ୍ତା ବର୍ଷ ଏପ୍ରିଲ୍ ଓ ମଇ ମାସରେ ପଞ୍ଚାୟତ ଓ ପୌର ନିର୍ବାଚନ ହେବା ନେଇ ରାଜ୍ୟ ନିର୍ବାଚନ ଆୟୋଗଙ୍କ ସଚିବ ସନ୍ତୋଷ କୁମାର ଦାସ କହିଛନ୍ତି ଭୋଟର ତାଲିକାରେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ପ୍ରକ୍ରିୟା ଆସନ୍ତା ବର୍ଷ ମାର୍ଚ୍ଚ ମାସ ପ୍ରଥମ ସପ୍ତାହ ପର୍ଯ୍ୟନ୍ତ ଚାଲିବ। ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ରାଜସ୍ୱ ଉପଖଣ୍ଡ ଆୟୁକ୍ତ, ଆର୍ଡିସି ଓ ଜିଲ୍ଲାପାଳଙ୍କ ସହ ବୈଠକ ହୋଇଛି ବୋଲି ଶ୍ରୀ ଦାସ କହିଛନ୍ତି।
1: ପଞ୍ଚାୟତ ଉପରାଞ୍ଚଳ ନିର୍ବାଚନ ହେବ, ଇସିଆଇଙ୍କ ରୋଲ୍ ପବ୍ଲିସ୍ ହେଲା ପରେ ତାହାକୁ ଆମେ ଯେଉଁ ସ୍ପ୍ଲିଟ୍ କରିବୁ, ଭାଗ କରିବୁ, ଆମର ୱାର୍ଡ ୱାରି ଡୋର୍ ଟୁ ଡୋର୍ ସର୍ଭେ ମାଧ୍ୟମରେ କରିବୁ, ଫଳରେ ଗୋଟେ କ୍ଲିନ୍, ଅପଡେଟେଡ୍, ଏରର୍ ଫ୍ରି ବୁଥ୍ ୱାରି ଇଲେକ୍ଟୋରାଲ୍ ରୋଲ୍ଟେ ବାହାରିବ। ଆମର ଉଦ୍ଦେଶ୍ୟ ହେଲା ଏଥିରେ ବୁଥ୍ର ସବୁ ଭୋଟର ସେ ବୁଥ୍ରେ ଯେମିତି ଭୋଟ୍ ଦେବେ।
0: ସୂଚନା ଅନୁଯାୟୀ ଆସନ୍ତା 21 ତାରିଖରେ ୱାସନ୍ ପ୍ଲାଟଫର୍ମରେ ଆଭାସୀ ଜରିଆରେ ନିର୍ବାଚନ ସମ୍ପର୍କିତ ଏକ ବୈଠକ ହେବ। ଏ ସମ୍ପର୍କରେ ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ପତ୍ର ଲେଖାଯାଇଛି। ପତ୍ରରେ ସମସ୍ତ ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ, ନୋଡାଲ ଅଧିକାରୀ, ନିର୍ବାଚନ ପଞ୍ଜୀକରଣ ଅଧିକାରୀମାନଙ୍କୁ ଯୋଗଦେବା ଲାଗି ନିର୍ଦ୍ଦେଶ ଦିଆଯାଇଛି। ବୈଠକରେ ବୁଥ୍ସ୍ତରୀୟ ନିର୍ବାଚନୀ ତାଲିକା ପ୍ରସ୍ତୁତି ପାଇଁ ଘରକୁ ଘର ସର୍ଭେ କାର୍ଯ୍ୟ ଅଗ୍ରଗତିର ସମୀକ୍ଷା କରାଯିବ। ଏଥିରେ 2022 ସହରାଞ୍ଚଳ ନିର୍ବାଚନ ସମ୍ବନ୍ଧୀୟ ବିଲ୍ ଏବଂ ବ୍ୟବହାର ପ୍ରମାଣପତ୍ର ସ୍ଥିତିର ସମୀକ୍ଷା କରାଯିବ। ଏକବିଂଶ ଶତାବ୍ଦୀରେ ଜାତୀୟ ଶିକ୍ଷାନୀତି 2020 ଆଧାରରେ ଛାତ୍ରଛାତ୍ରୀଙ୍କୁ ଦକ୍ଷତା ଆଧାରିତ ଓ ରୋଜଗାର ଭିତ୍ତିକ ଶିକ୍ଷାଦାନ କରିବାକୁ ସରକାର ପ୍ରଚେଷ୍ଟା ଜାରି ରଖିଛନ୍ତି ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ଅନୁଗୁଳ ଜିଲ୍ଲା ପାଲ୍ଲହଡ଼ା କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାୟୀ କ୍ୟାମ୍ପସ୍ର ଭୂମିପୂଜନ ଓ ଅସ୍ଥାୟୀ କ୍ୟାମ୍ପସ୍ର ଉଦ୍ଘାଟନ ସମାରୋହରେ ଆଭାସୀ ଜରିଆରେ ସାମିଲ ହୋଇ ଶ୍ରୀ ପ୍ରଧାନ କହିଛନ୍ତି କୌଣସି ଅଞ୍ଚଳର ପ୍ରଗତି ତା'ର ଶିକ୍ଷା ବ୍ୟବସ୍ଥା ଉପରେ ନିର୍ଭର କରେ। ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶନରେ ସ୍ଥାପିତ ହେବାକୁ ଥିବା ଏହି କେନ୍ଦ୍ରୀୟ ବିଦ୍ୟାଳୟ ପାଲ୍ଲହଡ଼ା ସମେତ ଆଖପାଖ ଅଞ୍ଚଳର ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ତଥା ଆଧୁନିକ ଶିକ୍ଷା ପ୍ରଦାନରେ ବିଶେଷ ସହାୟକ ହେବ। ସମାଜର ଶେଷ ଧାଡ଼ିରେ ଥିବା ପିଲାଟି ପାଖରେ ଶିକ୍ଷା ସହଜରେ ପହଞ୍ଚପାରିଲେ ଏହା ସାର୍ଥକତା ଲାଭ କରିଥାଏ ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ କହିଛନ୍ତି। ଭୁବନେଶ୍ୱରସ୍ଥିତ ରେଳ ସଦନଠାରେ 198ତମ ରକ୍ଷା ପେନ୍ସନ୍ ସମାଧାନ ଆୟୋଜନ ଅନୁଷ୍ଠିତ ହୋଇଯାଇଛି। ଭାରତୀୟ ସେନା ଏବଂ ପ୍ରତିରକ୍ଷା ଆକାଉଣ୍ଟସ୍ ମହାନିୟନ୍ତ୍ରକଙ୍କ ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି ଶିବିରରେ ସଶସ୍ତ ବାହିନୀର ଅବସରପ୍ରାପ୍ତ ସୈନିକ ଏବଂ ଭେଟେରାନ୍ମାନଙ୍କ ପେନ୍ସନ୍ ଜନିତ ବିଭିନ୍ନ ଅଭିଯୋଗ ଓ ସମସ୍ୟାର ସମାଧାନ ଉପରେ ଆଲୋଚନା କରାଯାଇଛି। ବିଶେଷକରି ବିଚାରାଧୀନ ମାମଲାଗୁଡ଼ିକର ସମାଧାନ, ସରଳ କାର୍ଯ୍ୟପନ୍ଥା ଓ ବିଭିନ୍ନ ବିଭାଗ ମଧ୍ୟରେ ଉତ୍ତମ ସମନ୍ୱୟ ଉପରେ ଗୁରୁତ୍ୱ ଦିଆଯାଇଥିଲା। କାର୍ଯ୍ୟକ୍ରମରେ କେନ୍ଦ୍ରୀୟ କମାଣ୍ଡର ଜେନେରାଲ୍ ଅନିନ୍ଦ୍ୟ ସେନ୍ଗୁପ୍ତ ଓ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ପୁରୀ ଶ୍ରୀମନ୍ଦିରରେ ଆଜି ଦଶମୀ ତିଥିରେ ଶ୍ରୀଜୀଉମାନଙ୍କ ଚକାବିଜେ ନୀତି ଅନୁଷ୍ଠିତ ହେଉଛି। ଅଣସର ଘରେ ଥିବା ମହାପ୍ରଭୁଙ୍କୁ ଫୁଲୁରୀ ତେଲ ଏବଂ ଓଷ ଲାଗି ପରେ ମହାପ୍ରଭୁ ଆଜି ଶୋଇବା ଅବସ୍ଥାରୁ ଉଠି ବସିବେ। ଶୁଣନ୍ତୁ ଏ ସମ୍ପର୍କରେ ଏକ ସ୍ୱତନ୍ତ୍ର ଉପସ୍ଥାପନା।
2: ଅନବସର ଦଶମୀରେ ଶ୍ରୀଜୀଉମାନେ ଆଜି ଚକା ଉପରେ ବିରାଜମାନ କରିବେ। ମଧ୍ୟାହ୍ନ ଧୂପ ଓ ଭୋଗମଣ୍ଡପ ନୀତି ପରେ ଜୟବିଜୟ ଦ୍ୱାର ବନ୍ଦ କରାଯାଇ ବେହରଣ ଦ୍ୱାର ଫିଟାଯାଇ ଅନବସର ନୀତି ଅନୁଷ୍ଠିତ ହେବ। ଏହି ନୀତି ଅନୁଯାୟୀ ଦୈତାପତିମାନେ ଶ୍ରୀଜୀଉମାନଙ୍କ ଚକା ଉପରେ ବିଜେ କରାଇବେ। ପରେ ଚକଟା ଓ ପୋଣାଭୋଗ ଲାଗି କରାଯିବ। ଶ୍ରୀବିଗ୍ରହଙ୍କ ସମ୍ପୂର୍ଣ୍ଣ ସୁସ୍ଥତା ପାଇଁ ମଧ୍ୟାହ୍ନ ଧୂପ ପରେ ରାଜବୈଦ୍ୟ ଶ୍ରୀମନ୍ଦିର ଗାରଦକୁ ଦଶମୂଳ ମୋଦକ ହସ୍ତାନ୍ତର କରିବେ। ଏକାଦଶୀ ତିଥିରେ ମୋଦକ ସେବନ ପରେ ଶ୍ରୀଜୀଉମାନେ ସମ୍ପୂର୍ଣ୍ଣ ସୁସ୍ଥ ହେବେ ବୋଲି ବିଶ୍ୱାସ ରହିଛି। ଏ ସମ୍ପର୍କରେ ଡକ୍ଟର ଆଶୁତୋଷ ପ୍ରସାଦ ମିଶ୍ର ପ୍ରତିକ୍ରିୟାରେ କହିଛନ୍ତି,
3: ସ୍ନାନ ପୂର୍ଣ୍ଣିମାର ମଧ୍ୟରାତ୍ରଠାରୁ ନବଯୌବନ ଦର୍ଶନ ପର୍ଯ୍ୟନ୍ତ ପ୍ରାୟ ଗୋଟିଏ ପକ୍ଷ କାଳ ମହାପ୍ରଭୁଙ୍କର ଦିବ୍ୟ ଅଣସର ଲୀଳା ଅନୁଷ୍ଠିତ ହୁଅନ୍ତି, ଯାହା ମଧ୍ୟ କେବଳ ଦୈତା ପତି ମହାପାତ୍ର ଏବଂ ସର୍ବୋପରି ଦତ୍ତ ମହାପାତ୍ର ସେବକମାନେ ପ୍ରବେଶ କରି ନିଜର ସ୍ୱତନ୍ତ୍ର ସେବାକୁ ସମର୍ପଣ କରନ୍ତି। ଦଶମୀ ଦିନ ସାମନ୍ତଙ୍କ ଶ୍ରେୟଙ୍ଗରେ ସୁସ୍ଥତା ଆସିଯିବ, ଉଶ୍ୱାସ ହୋଇଯିବେ ମଣିମା ମହାପ୍ରଭୁ ଏବଂ ତାପରେ ଚକା ବିଜେ ହେବେ। ତିନି ଗୋଟି ଚକା ବୈଠି ଉପରେ କାଳିଆ ସାମନ୍ତେ ବଡ ଠାକୁର ସୁଭଦ୍ରାଙ୍କ ସହିତ ଚକା ପାରି ବସିବେ ଏବଂ ସେ ଦିବ୍ୟ ଦୃଶ୍ୟର ଦର୍ଶନ ହେବ। ତାହା ହେଉଛି ଚକା ବିଜେ ପର୍ବ।
2: ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରାକୁ ଆଉ ମାତ୍ର 6 ଦିନର ଅପେକ୍ଷା। ରଥ ଖଳାରେ ଭକ୍ତିର ଅପୂର୍ବ ଆବେଗ ସହ ରଥ ନିର୍ମାଣ କାର୍ଯ୍ୟ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ଆକର୍ଷଣୀୟ ଝୋଟିଚିତା କାର୍ଯ୍ୟ ଜାରି ରହିଛି, ଯାହା ଆମ ସମୃଦ୍ଧ ପରମ୍ପରା ଓ ସଂସ୍କୃତିର ଏକ ଅପୂର୍ବ ନିଦର୍ଶନ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା କୋଟି କୋଟି ଭକ୍ତଙ୍କ ଆସ୍ଥା, ଭକ୍ତି ଓ ଓଡ଼ିଆ ଅସ୍ମିତାର ମହାପର୍ବ। ଚଳିତ ବର୍ଷ ରଥଯାତ୍ରାକୁ ଅଧିକ ସୁରକ୍ଷିତ, ସୁଗମ ଓ ସୁବ୍ୟବସ୍ଥିତ କରିବା ପାଇଁ ସରକାର ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ

0: ଗ୍ରହଣ କରାଯାଇଛି। ରଥରେ ବସି ଅଗଣିତ ଶ୍ରଦ୍ଧାଳୁଙ୍କୁ ନବଯୌବନ ବେଶରେ ଦର୍ଶନ ଦେବେ ମହାପ୍ରଭୁ। ଆକାଶବାଣୀ ସମ୍ବାଦ ବିଭାଗ ପାଇଁ ମୁଁ ସ୍ମୃତିରେଖା ତାରିଣୀ।
1: ମତ୍ୟଚାଷୀଙ୍କ ବିକାଶ ଏବଂ ସେମାନଙ୍କ ଅବଦାନକୁ ସ୍ୱୀକୃତି ପ୍ରଦାନ କରିବା ଲକ୍ଷ୍ୟ ନେଇ ଆଜି ଜାତୀୟ ମତ୍ୟଚାଷୀ ଦିବସ ପାଳନ କରାଯାଉଛି। ଦେଶରେ ମତ୍ୟଚାଷ କ୍ଷେତ୍ରରେ ପ୍ରଫେସର ଡକ୍ଟର ହୀରାଲାଲ ଚୌଧୁରୀ ଏବଂ ତାଙ୍କର ସହଯୋଗୀ ଡକ୍ଟର କେଏଚ୍ ଆଲକୁନିଙ୍କ ଅବଦାନକୁ ସମ୍ମାନ ଜଣାଇବା ଏହି ଦିବସ ପାଳନର ଅନ୍ୟତମ ଉଦ୍ଦେଶ୍ୟ। ଜାତୀୟ ମତ୍ୟଚାଷୀ ଦିବସ ଉପଲକ୍ଷେ ରାଜ୍ୟର ସମସ୍ତ ମତ୍ୟଚାଷୀ ମତ୍ୟଜୀବୀ ଉଦ୍ୟୋଗୀ ଏବଂ ମତ୍ୟଚାଷ ସହ ଜଡ଼ିତ ସମସ୍ତଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁଭେଚ୍ଛା ଜଣାଇଛନ୍ତି। ଗଜପତି ଜିଲ୍ଲା ଛେଳିଗଡ଼ ଜଳସେଚନ ପ୍ରକଳ୍ପ ଯୋଗୁଁ ବିସ୍ଥାପିତ 78 ପରିବାରକୁ ପୁନର୍ବାସ ସହାୟତା ପ୍ରଦାନ ପାଇଁ ରାଜ୍ୟ ସରକାର 8,48,63,932 ଟଙ୍କାର ସଂଶୋଧିତ ଆର୍ଥିକ ରାଶି ଅନୁମୋଦନ କରିଛନ୍ତି। ଏ ସମ୍ପର୍କିତ ଅନୁମୋଦନ ଆଦେଶ ଜଳସମ୍ପଦ ବିଭାଗ ପକ୍ଷରୁ ଜାରି ହୋଇଛି। ବରଗଡ଼ ଜିଲ୍ଲାରେ ଜନଗଣନା ନିମନ୍ତେ କ୍ଷେତ୍ରସ୍ତରୀୟ କର୍ମଚାରୀମାନଙ୍କ ଚାରିଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆଜି ଶେଷ ହୋଇଛି। ଜନଗଣନା 2027 କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ଜିଲ୍ଲାରେ ଚଳିତ ମାସ 7 ତାରିଖରୁ ପ୍ରଶିକ୍ଷଣ ଶିବିର ଆରମ୍ଭ ହୋଇଥିଲା। ଜନଗଣନା 2027ର ସଫଳ ରୂପାୟନ ପାଇଁ କଟକ ଜିଲ୍ଲାପାଳଙ୍କ ନୂତନ ସମ୍ମିଳନୀ କକ୍ଷରେ କ୍ଷେତ୍ରସ୍ତରୀୟ କର୍ମଚାରୀଙ୍କ 5-ଦିନିଆ ପ୍ରଶିକ୍ଷଣ ଶିବିର ଆଜି ସମାପ୍ତ ହୋଇଛି। ଓଡ଼ିଶା ରାଜ୍ୟ ଆଇନସେବା ପ୍ରାଧିକରଣ ଓ ଭଦ୍ରକ ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଜିଲ୍ଲା କାରାଗାରରେ ଅନ୍ତେବାସୀଙ୍କ ଆଇନ ସହାୟତା ସମ୍ପର୍କିତ ପ୍ରଶିକ୍ଷଣ ଶିବିର ଏବଂ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବନ୍ଦୀ ଜୀବନରୁ ମୁକ୍ତ ହେବା ପରେ ଅନ୍ତେବାସୀମାନେ କିପରି ସ୍ୱାବଲମ୍ବୀ ହୋଇପାରିବେ ସେ ସମ୍ପର୍କରେ ଜିଲ୍ଲା ଆଇନସେବା ପ୍ରାଧିକରଣ ସଚିବ ପୁଣ୍ୟଶ୍ଳୋକ ରଥ ଆଲୋଚନା କରିଥିଲେ। ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କୁ ସମୟୋପଯୋଗୀ ପେନ୍ସନ୍ ଓ ଅନ୍ୟାନ୍ୟ ଅବସରକାଳୀନ ପ୍ରାପ୍ୟ ପ୍ରଦାନ କରିବା ନେଇ ବୌଦ୍ଧ ଜିଲ୍ଲା ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଯୋଗଦେଇ ଅବସରପ୍ରାପ୍ତ କର୍ମଚାରୀଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ। ରଥଯାତ୍ରା ସମୟରେ ସୁରକ୍ଷା ବ୍ୟବସ୍ଥା ପାଇଁ ପୁରୀ ଜିଲ୍ଲାପାଳ ସହରର 5 କିଲୋମିଟର ପରିସର ମଧ୍ୟରେ ଥିବା ଅଞ୍ଚଳକୁ ଆସନ୍ତା 16-27 ତାରିଖ ପର୍ଯ୍ୟନ୍ତ ନିଷେଧ ଉଡ଼ାଣ କ୍ଷେତ୍ର ଭାବରେ ଘୋଷଣା କରିଛନ୍ତି। ଏହି ସମୟ ମଧ୍ୟରେ ଡ୍ରୋନ୍ର ଅନଧିକୃତ ପରିଚାଳନା ଉପରେ ନିଷେଧାଦେଶ ଜାରି କରାଯାଇଛି। ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ଥିବାରୁ କେତେକ ସ୍ଥାନରେ ସ୍ୱଚ୍ଚରୁ ମଧ୍ୟମ ଧରଣର ବର୍ଷା ହୋଇଯାଇଛି। ଆସନ୍ତା 4 ଦିନ ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲାରେ ବର୍ଷା ହେବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରାର ପ୍ରସ୍ତୁତି ନେଇ ଭୁବନେଶ୍ୱରରେ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ। ସୁଭଦ୍ରା ଯୋଜନାର 5ମ କିସ୍ତି ପ୍ରଦାନ ନେଇ ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ରାଜ୍ୟରେ ଆସନ୍ତା ବର୍ଷ ଏପ୍ରିଲ୍ ମେ ମାସରେ ଅନୁଷ୍ଠିତ ହେବ ପଞ୍ଚାୟତ ଓ ପୌର ନିର୍ବାଚନ। ଶ୍ରୀମନ୍ଦିରରେ ଆଜି 10ମୀ ତିଥିରେ ଅନୁଷ୍ଠିତ ହେଉଛି ଶ୍ରୀଜୀଉଙ୍କ ଚକା ବିଜେ ନୀତି ଏବଂ ମତ୍ୟଚାଷୀଙ୍କ ବିକାଶ ଓ ଅବଦାନକୁ ସ୍ୱୀକୃତି ପ୍ରଦାନ ଲକ୍ଷ୍ୟ ନେଇ ପାଳନ କରାଯାଉଛି ଜାତୀୟ ମତ୍ୟଚାଷୀ ଦିବସ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

ଆଞ୍ଚଳିକ ସମ୍ବାଦ ଶୁଣୁଥିଲେ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ଜୟପୁର ସମୟ ଦିନ 2:45। ଆସନ୍ତୁ ଜାଣିବା ଆଜି ସାନ୍ଧ୍ୟ ଅଧିବେଶନରେ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ କିଛି ସୂଚନା। ଅପରାହ୍ନ 5:00 ଶୁଣିବେ ଯୁବବାଣୀ କାର୍ଯ୍ୟକ୍ରମ, ଏଥିରେ ସ୍ଥାନ ପାଇଛି ହେଲୋ ଗୁଞ୍ଜନ। ଚୈତ୍ୟଜହ୍ନ ପ୍ରଚାର କରିବୁ 5:30। ଏଥିରେ ହାଲଚାଲରେ ଶୁଣିବେ ପ୍ଲାଷ୍ଟିକ ଆଉ ପଲିଥିନ ବର୍ଜନ, ଭେଟଘାଟରେ ରହିଛି ଡୌଲ ବିହନ ବୋଇଲେ କାଇଟା ସମ୍ପର୍କରେ ସାକ୍ଷାତକାର, ଏବଂ ଅନ୍ୟ ଏକ ସାକ୍ଷାତକାରରେ ରହିଛି ପଞ୍ଚାୟତ ୱାର୍ଡ ମେମ୍ବରର କାମ କାଇଟା। ଶୁଣିମା ହେଉର ପ୍ରସାରଣ ସମୟ 6:15। ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 134ତମ ଭାଗ ଶୁଣିବେ 6:20। କେତୋଟି ହିନ୍ଦୀ ଭଜନ ଶୁଣିବେ 6:30। ଶିଳ୍ପୀ ପଙ୍କଜ ମଲ୍ଲିକ ଏବଂ ଅରୁଣ କୁମାର। ଜିଲ୍ଲା ହାଲଚାଲରେ ମୟୂରଭଞ୍ଜ ଜିଲ୍ଲାର ଖବର ଶୁଣିବେ 7:25। ରିଲେ କରିବ ଆକାଶବାଣୀ କଟକ କେନ୍ଦ୍ରରୁ। 7:30 ରହିଛି କୃଷି ଓ କୃଷକ କାର୍ଯ୍ୟକ୍ରମ, ଏଥିରେ ଚାଷୀବାହୀଙ୍କୁ ଦ୍ୱିପଦ କଥାରେ ରହିଛି ଆଲୋଚନା। ଧାନ ଫସଲରେ ସମଦ୍ୱିତ ସାର ପରିଚାଳନା, କିଷାନବାଣୀ ଗୀତ, ଆଜିର ଚାଷୀ ଏବଂ ପାଣିପାଗ। 8:15 ଭକ୍ତିଗୀତର ବିଶେଷ କାର୍ଯ୍ୟକ୍ରମ ନୈବେଦ୍ୟ, ଶିଳ୍ପୀ ହେଲେ ଲକ୍ଷ୍ମୀନାରାୟଣ ବେହେରା ଏବଂ ବିଦ୍ୟୁତ୍ ପ୍ରଭା ପଟ୍ଟନାୟକ, ଗୀତ ରଚନା ପୀତାମ୍ବର ମିଶ୍ର, ସଙ୍ଗୀତ ପରିଚାଳନା ପ୍ରଫୁଲ୍ଲ କୁମାର ରାଉତରାୟ। ଶାସ୍ତ୍ରୀୟ ସଙ୍ଗୀତ ଶୁଣିବେ 8:30, ଏଥିରେ ସନ୍ତୁର ବାଦନ ପରିବେଷଣ କରିବେ ପଣ୍ଡିତ ଶିବ କୁମାର ଶର୍ମା, ରାଗ ମିଶ୍ର ଶିବରଞ୍ଜନୀ। 9:30 ଶୁଣିବେ ନାଟକ ବଡ଼ବାବୁ, ରଚନା ମହେଶ ପ୍ରସାଦ ବିଷୟ, ପ୍ରଯୋଜନା ମନୋଜ ସାମନ୍ତରାୟ। ଶ୍ରୋତାଙ୍କ ଅନୁରୋଧରେ ହିନ୍ଦୀ ଚଳଚ୍ଚିତ୍ରର ଗୀତ ଶୁଣିବେ 10:15। 10:30 ଶୁଣିବେ ଲୋକଗୀତର କାର୍ଯ୍ୟକ୍ରମ, ଏଥିରେ ଶୁଣିବେ ଖଞ୍ଜଣୀ ଭଜନ, ଧୁଡ଼ୁକି ଗୀତ ଏବଂ କେନ୍ଦରା ଗୀତ। ଶୁଣିଲେ ଆଜି ସାନ୍ଧ୍ୟ ଅଧିବେଶନରେ ପ୍ରଚାର ହେବାକୁ ଥିବା କେତୋଟି ପ୍ରମୁଖ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ଜୟପୁର ସମୟ ଦିନ 2:48 ହେବାକୁ ଯାଉଛି। ଏଇଠି ଶେଷ କରୁଛୁ ମିଡିୟମ ୱେଭ୍ରେ ପ୍ରସାରଣ ସେବା। ମିଡିୟମ ୱେଭ୍ର 204.5 ମିଟର ତଥା 1467 କିଲୋହର୍ଟ୍ଜକୁ ପୁଣି ଥରେ ଆପଣମାନଙ୍କୁ ସ୍ୱାଗତ କରିବୁ। ଆଜି ଅପରାହ୍ନ 5:00 ଆମର ସାନ୍ଧ୍ୟ ଅଧିବେଶନରେ ବର୍ତ୍ତମାନଠାରୁ ଏଫ୍ଏମ୍ର 103.6 ମେଗାହର୍ଟ୍ଜକୁ ବିବିଧ ଭାରତୀ ମୁମ୍ବାଇରୁ ପ୍ରଚାରିତ ବିଭିନ୍ନ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଶୁଣିପାରିବେ। ବର୍ତ୍ତମାନ ପାଇଁ ବିଦାୟ ଚାହୁଁଛୁ, ନମସ୍କାର।

0: आप सुन रहे हैं विविध भारती।
1: सखियों के दिल की जुबान। हेलो सहेली।

ଆକାଶବାଣୀ ଜୟପୁର, ସମୟ ଅପରାହ୍ନ 5:00। ପ୍ରିୟ ଶ୍ରୋତାବନ୍ଧୁଙ୍କୁ ଶୁଭେଚ୍ଛା ଜଣାଇ ସ୍ୱାଗତ କରୁଛୁ ଆମର ସାନ୍ଧ୍ୟ ଅଧିବେଶନକୁ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରସାରିତ ହେଉଛି ମିଡିୟମ୍ ୱେଭ୍ରେ 204.5 meter ତଥା 1467 kHz ଯୋଗେ ଏବଂ FM-ରେ 103.6 MHz ଯୋଗେ। ଏହାବ୍ୟତୀତ ଆପଣମାନେ ମୋବାଇଲ୍ ଫୋନ୍ର ନ୍ୟୁଜନ୍ AIR ଆପ୍ ମାଧ୍ୟମରେ ମଧ୍ୟ ଆମ କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ଶ୍ରୋତାବନ୍ଧୁ, ଅଧିବେଶନ ଆରମ୍ଭରେ ପ୍ରଚାର କରୁଛୁ ଯୁବଶ୍ରୋତାଙ୍କ ପ୍ରିୟ କାର୍ଯ୍ୟକ୍ରମ ଯୁବବାଣୀ।

0: ଆକାଶ କୋଳରେ କଳା ମେଘର ଚିତ୍ର, ଧରାର ହୃଦୟ ଆଶାର ନୂଆ ମନ୍ତ୍ର, ଟିପ୍ ଟିପ୍ ବର୍ଷାରେ ମାଟି ଗାଏ ଗୀତ, ସବୁଜ ସ୍ୱପ୍ନରେ ଭରିଯାଏ ପ୍ରତିପ୍ରୀତ।
1: କଦମ୍ବର ସୁଗନ୍ଧ, କୋଇଲିର ତାନ।

0: ନଦୀର ଛଳେ ଛଳେ ଜାଗେ ନୂଆ ପ୍ରାଣ, ପ୍ରତି ବୁନ୍ଦ କହେ ହସିବାକୁ ଶିଖ, ଝଡ଼ ପରେ ନିଶ୍ଚୟ ଆସେ ଇନ୍ଦ୍ରଧନୁର ଦିଗ।
1: ବର୍ଷା କେବଳ ପାଣି ନୁହେଁ, ସେ ପ୍ରକୃତିର ପ୍ରେମପତ୍ର, କୃଷକର ଭରସା ଏବଂ ପ୍ରତ୍ୟେକ ମନରେ ନୂଆ ସ୍ୱପ୍ନର ଆରମ୍ଭ।
0: ହଁ ଶ୍ରୋତା ବନ୍ଧୁ, ଏହି ବର୍ଷା ଋତୁ ପ୍ରକୃତିକୁ ଯେପରି ନୂଆ ଜୀବନ ଦିଏ, ସେହିପରି ଆମ ଜୀବନରେ ମଧ୍ୟ ନୂଆ ଆଶା, ନୂଆ ଉତ୍ସାହ ଓ ନୂଆ ସମ୍ଭାବନାର ବାର୍ତ୍ତା ନେଇ ଆସେ। ହଁ ସାଥୀ, ଏହି ବାର୍ତ୍ତାକୁ ନେଇ ଚାଲନ୍ତୁ ଆରମ୍ଭ କରିବା ଆଜିର ସମ୍ପର୍କ କାର୍ଯ୍ୟକ୍ରମ। ଆଜିର ସମ୍ପର୍କ ଅଗଣାରେ ଅଛୁ ଆମେ ଦୁହେଁ, ମୁଁ କେ ସାଇ ଶ୍ରୁତି ଆଚାରୀ,
1: ଆଉ ମୁଁ ସ୍ମୃତି ପାଢୀ।
0: ନମସ୍କାର।

0: ତେବେ ଚାଲନ୍ତୁ ସାଥି କାର୍ଯ୍ୟକ୍ରମକୁ ଆଗକୁ ବଢ଼ିବା ଏବଂ ଶୁଣି ରଖିବା ଆଜିର ଗୋଟିଏ ସୁନ୍ଦର ବିଚାର।
1: ଗଛ ଯେପରି ନିଜେ ଖରା ଓ ବର୍ଷା ସହି ଅନ୍ୟକୁ ଛାଇ ଦେଇଥାଏ, ସେହିପରି ଆମେ ମଧ୍ୟ ନିଜ ଜୀବନରେ ଅନ୍ୟଙ୍କ ପାଇଁ ଉପକାର କରିବା ଉଚିତ। ପରୋପକାର କରିବା ହିଁ ମାନବତାର ସର୍ବୋତ୍ତମ ଗୁଣ।
0: ଆଚ୍ଛା ଶ୍ରୁତି, ଆଜି ନା ମୋର ଗୋଟେ ବହୁତ ସୁନ୍ଦର କଥା କହିବାକୁ ଇଚ୍ଛା ହଉଛି।
1: କଣ ଦିଦି?
0: ତୁ ଜାଣିଛୁ, ସଙ୍ଗୀତ ହେଉଛି ମନର ଭାଷା, ଯାହା ଦୁଃଖକୁ ଭୁଲାଏ ଓ ଖୁସିକୁ ଦୁଗୁଣା କରେ। ତେବେ ମତେ ନା ସଙ୍ଗୀତ ବହୁତ ପସନ୍ଦ ଶ୍ରୁତି, ମତେ ଗୀତ ଶୁଣିଲେ ବହୁତ ଖୁସି ଲାଗେ।
1: ଠିକ କହିଲ ଦିଦି, ଆଉ ଜାଣିଛ ନା ଆଜି କଣ?
0: ହଁ, ଆଜି ତ ଶୁକ୍ରବାର, ଆଉ ଆଜି ହଉଛି ଆମ ହ୍ୟାଲୋ ଗୁଞ୍ଜନ କାର୍ଯ୍ୟକ୍ରମ।
1: ତେବେ ହଁ, ଚାଲ ଆରମ୍ଭ କରିବା ଆଜିର ହ୍ୟାଲୋ ଗୁଞ୍ଜନ କାର୍ଯ୍ୟକ୍ରମ ଓ ଦେଖିବା ଆମର ପ୍ରଥମ କଲରଟି କିଏ ଏବଂ କେଉଁଠାରୁ କରିଛନ୍ତି।
0: ହ୍ୟାଲୋ
2: ହ୍ୟାଲୋ
0: ହ୍ୟାଲୋ, ନମସ୍କାର ଭାଇ। ହ୍ୟାଲୋ ଗୁଞ୍ଜନକୁ ବହୁତ ବହୁତ ସ୍ୱାଗତ।
2: ହଁ ମ୍ୟାଡମ, ଧନ୍ୟବାଦ ମ୍ୟାଡମ, ସ୍ୱାଗତ ଲାଗି ଧନ୍ୟବାଦ।
0: କିଏ କହୁଛନ୍ତି ଆଉ କୋଉଠୁ କହୁଛନ୍ତି ଭାଇ?
2: ଦୁର୍ଲଗୋବିନ୍ଦ ମିଶ୍ର, ତୁଲେଇ ଗାଁ, କିରିମିରା ବ୍ଲକ, ଦାସୁଆ ଜିଲ୍ଲା।
0: ଆଚ୍ଛା ଭାଇ, ତେବେ ବର୍ତ୍ତମାନ କଣ କରୁଥିଲେ?
2: ବର୍ତ୍ତମାନ ଶୋଇଥିଲି ମ୍ୟାଡମ।
0: ଆଚ୍ଛା, ତେବେ ବର୍ଷା ସେପଟେ କେମିତି ହଉଛି ଭାଇ?
2: ବର୍ଷା ଏଟା ଦୁଇ ଦିନ ମାନେ ହଉଥିଲା, ଦୁଇ ଦିନ ପରେ ଏଟା ଟିକେ ଛାଡିଛି, ମାନେ ମେଘୁଆ ପାଗ କରିଛି।
0: ଆଚ୍ଛା ଆଚ୍ଛା, ତେବେ ଆଜି କଣ ଖାଇଲେ?
2: ଆଜି ମ୍ୟାଡମ ଭାତ ହେଇଥିଲା, ଡାଲି ହେଇଥିଲା, ତାପରେ ଆମର ବେସର କୁନ୍ଦୁରୁ ଭଜା ହେଇଥିଲା।
0: ତେବେ ଭାଇ ଆଜି କୋଉ ଗୀତ ଶୁଣିବାକୁ ପସନ୍ଦ କରିବେ?
2: ଆଜି ପହିଲା ତାରିଖ, ଖୁସ ହେ ଜମାନା, ଆଜ ପହିଲା ତାରିଖ ହେ ଫିଲ୍ମର ନାଁ ହଉଛି ପହିଲା ତାରିଖ।
0: ତେବେ କାହାକୁ ଡେଡିକେଟ କରିବେ ଭାଇ?
2: ଡେଡିକେଟ କରିବା ଏଟା ଆମର ମୁରଲୀ ପ୍ରସାଦ କର, ମହୁଲ ପାଲି, ତାପରେ ମୋର ଭାଇ ବିହାରୀ ଲାଲ ଭୋଇ, ମୋର ନାନୀ ଯଶବନ୍ତୀ ଭୋଇ, ମୋର ଭଉଣୀ ସସ୍ମିତା ଭୋଇ, ମୋର ମିସେସ୍ ଦୀପାଞ୍ଜଳି ମିଶ୍ର, ତାପରେ ମୋର ମାମୁଁ ସୁବଲ ସାହୁ ପହଣ୍ଡି ବିଜେପୁର, କରମସାନି ସାହୁ, ରାଧାକାନ୍ତ ଭୋଇ, ଲୋକନାଥ ସାହି, ଭକ୍ତଚରଣ ଭୋଇ, ତାପରେ ଆମର ଏଇଲେ ସ୍ୱର୍ଣ୍ଣ ପ୍ରଭାକର, ଆଉ ପଙ୍କଜ ମିଶ୍ର, ଆମର ଏଟା ଜୟପୁର, ଏଇଟା ଗୋଟେ ମୋର ଦାଦା। ତ ଏଇଟା ସମସ୍ତ ଯେତିକି ଶୁଣିଥ ସମସ୍ତ ଶ୍ରୋତାଙ୍କୁ ଡେଡିକେଟ କରିଦେ, ଆଉ ଭଗବାନ ସମସ୍ତଙ୍କର ଚଲାପଥରେ ପୁଷ୍ପବୃଷ୍ଟି କରୁ, ସମସ୍ତଙ୍କର ଉତ୍ତର ବୁଦ୍ଧି ହଉ, ଏଇଟା ମୋର ଭଗବାନ ପାଖରେ କାମନା ଅଛେ। ଆଉ ପହିଲା ତାରିଖରେ ମାନେ ଯେ କାମ କରସନ୍, ପଇସା ପାଇଲେ ତାଙ୍କର ଘରେ ମାନେ ପଇସା ଦେଇଛି, କିନ୍ତୁ 10 ତାରିଖ ହେଇଗଲେ ପଇସା ଖାଲି ହେ।
0: ନିଶ୍ଚୟ ଭାଇ, ଆପଣଙ୍କର ମନ ପସନ୍ଦର ଗୀତ ଆମେ ଡେଡିକେଟ କରିଦେବୁ। ତେବେ ଆକାଶବାଣୀକୁ କଲ୍ କରିଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ଭାଇ।
2: ଧନ୍ୟବାଦ ମ୍ୟାଡମ,
0: ନମସ୍କାର।
3: ଦିନ ହେ ସୁହାନା, ଆଜ ପହଲି ତାରିଖ ହେ।

0: ହ୍ୟାଲୋ।
1: ହଁ ଆଜ୍ଞା ନମସ୍କାର।
0: ନମସ୍କାର ଭାଇ, ହ୍ୟାଲୋ ଗୁଞ୍ଜନକୁ ବହୁତ ବହୁତ ସ୍ୱାଗତ। କିଏ କହୁଥିଲେ, କୋଉଠୁ କହୁଥିଲେ ଭାଇ?
1: ଧନ୍ୟବାଦ ଆଜ୍ଞା, ମୁଁ ସୁବଲ କୁମାର ସାହୁ କହୁଥିଲି, ଗ୍ରାମ ପୋଷ୍ଟ ପଣ୍ଡି ଭାୟା ବିଜେପୁର ଜିଲ୍ଲା ବର୍ଗରୁ। ଆଜ୍ଞା।
0: ଆଉ ଭାଇ କେମିତି ଅଛନ୍ତି?
1: ମୁଁ ଏକଦମ ବଢିଆ, ମସ୍ତ ବିନ୍ଦାସ ଅଛି ଆଜ୍ଞା। ଆପଣ ମାନେ କେନ୍ତା ଅଛନ୍?
0: ଆମେ ବି ବହୁତ ଭଲ ଅଛୁ ଭାଇ। ତେବେ ଆଜି ବର୍ଷା ସେପଟେ କେମିତି ହଉଛି?
1: ବର୍ଷା ତ ମଝିରେ 1 ତାରିଖରୁ ପୁରା 7-8 ତାରିଖ ପୁରା ଲଗାତାର ବର୍ଷା ହେଲା ମ୍ୟାଡମ।
0: ଆଚ୍ଛା।
1: ଆଉ ଆମର ଘେଇ ନଲିଆ ବି ସୃଷ୍ଟି କରିଥିଲା ବହୁତ, ତା ମାନେ ହିଡ଼ ମାନେ ସବୁ ଭାଙ୍ଗି ଭଙ୍ଗା ଦେଲା, ବହୁତ ବର୍ଷା ହେଲା ଆଜ୍ଞା।
0: ତେବେ ଭାଇ ଆଜି କଣ ଖାଇଲେ?
1: ଆଜି ଭାତ ସାଙ୍ଗରେ ଆମର ମିକ୍ସ ତରକାରୀ ହେଇଥିଲା, ଡାଲି ହେଇଥିଲା, ଆଳୁ ଭଜା ହେଇଥିଲା।
0: ଆଚ୍ଛା ଆଚ୍ଛା, ବହୁତ ଭଲ ଲାଗେ ଆଳୁ ଭଜା ସହିତ ଭାତ ଖାଇବା। ଆଜି କୋଉ ଗୀତ ଶୁଣିବାକୁ ପସନ୍ଦ କରିବେ?
1: ଆଜି ଗୀତ ଶୁଣମା ଆଜ୍ଞା, ସାବନ କି ଝୁଲୋନେ ମୁଜୁକ ବୁଲାୟା, ଯେନ୍ତା କି ଆମର ନିଘାଏ କଥା ଚିତ୍ରର ମହମ୍ମଦ ଅଜିଜ ଗାଇଛନ୍।
0: ଆଚ୍ଛା, ତେବେ କାହାକୁ ଡେଡିକେଟ କରିବାକୁ ଚାହିଁବେ?
1: ଆଜିର ଗୀତଟା ଡେଡିକେଟ ପ୍ରଥମେ କରିବି ଆଜ୍ଞା, ଆପଣଙ୍କୁ ଦୁଇ ଜଣଙ୍କୁ ଡେଡିକେଟ, ସ୍ପେଶାଲ ଡେଡିକେଟ। ଆଉ ତା ସାଙ୍ଗେ ଶ୍ରୋତା ମାନଙ୍କର ନାଁ ଟିକେ ନେମା ଆଜ୍ଞା, ହରେଶ କୁମାର ପରୁଆ, ଯଶୋବନ୍ତ ପାଇକ, କରମସାନୀ ସାହୁ, ଚୈତନ୍ୟ ପଟେଲ, ଚିତ୍ରସେନ ଶୋଭନ, ନାଗୁ ପାତ୍ର, ମନୋଜ କୁମାର ପଟେଲ, କ୍ଷମା ସାଗର ସାହୁ, ଲକ୍ଷ୍ମୀନାରାୟଣ ବାଘ, ଆନନ୍ଦ ମିହିର, ନାରାୟଣ ମିହିର, ନାରାୟଣ ପ୍ରଧାନ, ଲୋକନାଥ ସାହୁ, ଲୋକନାଥ ପ୍ରଧାନ, ଭକ୍ତଣ ଭୋଇ, ରାଧାକାନ୍ତ ଭୋଇ, ସୋନୁ ପ୍ରଭାକର, ଦୀକ୍ଷା ଗୋପାଲ, ଚୁଙ୍କି କୁସୁମ, ଗୀତାଞ୍ଜଳି ସାହୁ, ସସ୍ମିତା ରଥ, ଉପେନ୍ଦ୍ର ସୁନା, ପଞ୍ଚାନାଥ ପଞ୍ଜିଆ, ଦୋଳ ଗୋବିନ୍ଦ ମିଶ୍ର, ଗୋବିନ୍ଦ ମିହିର, ଲିଙ୍ଗରାଜ ମିହିର, ସତ୍ୟଭା ମିହିର, ଆହୁରି ଯେତେ ଲୋକ ଶୁଣୁଛନ୍ ଆଜ୍ଞା ଜୟପୁର, ହ୍ୟାଲୋ ଗୁଞ୍ଜନ ଶୁଣୁଥିବା ସବୁ ଶ୍ରୋତାମାନଙ୍କୁ ଗୀତଟା ଡେଡିକେଟ୍ ଆଜ୍ଞା।
0: ନିଶ୍ଚୟ ଭାଇ, ଆପଣଙ୍କର ମନ ପସନ୍ଦର ଗୀତ ଆମେ ଡେଡିକେଟ୍ କରିଦେବୁ। ତେବେ ଆକାଶବାଣୀକୁ କଲ୍ କରିଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ଭାଇ।
1: ଧନ୍ୟବାଦ ଆଜ୍ଞା, ରହୁଛି, ନମସ୍କାର।

0: हेलो नमस्कार।
1: हेलो शुभ संध्या। नमस्कार मैडम।
0: नमस्कार भाई, तेबे आपणकर परिचय दे दियंतु।
1: मो रेडो सम्राट मुन्ना भाईजान कोटिला कनपुर जगतसिंहपुर।
0: तेबे भाई केमिति अछन्ते आपण?
1: मु त सबले बिंदास रहते आशा ते मा सारांका आशीर्वाद आपण दे जनाका बिंदास तांत खुश तांत मा सारा आपण घंटा उठे रख तांत।
0: तेबे भाई कोन करूथिले वर्तमान?
1: वर्तमान त आपणकर गोंदन लग देले ଆମର ଗୋଟେ ଦିଟା ମତାମତ ଦେବାର ବୌଦ୍ଧ ଜିଲ୍ଲାର ରଶ୍ମିତା ଭୋଇ, ବଲାଙ୍ଗୀର ସସ୍ମିତା ଭୋଇ, ତାଙ୍କର ଆଉ କବିତା ରାଜନେ ତାଙ୍କ କବିତାର ବହୁତ ମନପ୍ରାଣ ଅଧିକ ଶୁଣିଲେ ଆପଣଙ୍କ ମାଧ୍ୟମରେ ଆମେ କହୁଛି ଟିକେ କବିତା ପଠେଇଲେ ବହୁତ ଭଲ ଲାଗନ୍ତା।
0: ନିଶ୍ଚୟ ଠିକ ଅଛି। ତେବେ ସିଆଡେ ବର୍ଷା ପାଗ କେମିତି ଅଛି?
1: ହଁ ନାଇଁ ଦେଖନ୍ତୁ, ଏଠି ବର୍ଷା ତ ଆମର ରବିବାର ଛାଡ଼ି ହେଇଥିଲା, ସନ୍ଧ୍ୟା ରାତି ହେଇଥିଲା, ସବୁ ମଙ୍ଗଳ ପୂଜା କରୁ, ପାଞ୍ଚ ଦିନ ବର୍ଷା ନାହିଁ, କିନ୍ତୁ ଆଜି ଟିକେ ଥଣ୍ଡା ପାଗ ଅଛି, ନା ବର୍ଷା ଅଛି ନା ଖରା ଅଛି, ପୁରା ଥଣ୍ଡା ଥଣ୍ଡା କୁଲ କୁଲ ପାଗ ଅଛି ଆଉ।
0: ତେବେ ଭାଇ ଏମିତି ବର୍ଷା ପାଗରେ ଆପଣ କଣ ଖାଇବାକୁ ପସନ୍ଦ କରନ୍ତି?
1: ସେମିତି ଖାଇବା ସେମିତି

0: ପ୍ରତ୍ୟେକ ସିଜିନ୍ର ମୁଁ ସିଜିନ୍ ଅନୁସାରେ ସେ ମାନେ ନାହିଁ ଏଇ ଜିନିଷ ଏଇ ଦିନ ହେଲେ ଖାଇବି, କିନ୍ତୁ ମୁଁ ସବୁ ପ୍ରକାର ଖାଦ୍ୟ ଖାଏ, କିନ୍ତୁ ବିଶେଷ କରି ମୁଁ ଦେଶୀ ଖାଦ୍ୟ ତେଲ ମସଲା କମ୍ ଖାଦ୍ୟ ଖାଏ, କାରଣ ଯୋଉଟା ମୋ ଶରୀରକୁ ରୁଚେ ମୁଁ ସେଇ ଜିନିଷ ଖାଏ। ଜୀବକୁ ଖାଇଲେ ରୋଗ କିଣିବା, ଯଦି ଶରୀର ପାଇଁ ଆମେ ଖାଦ୍ୟ ଖାଇବା ତାହେଲେ ମୁଁ ଆଜି ସବୁ ସମୟରେ ସବୁ ଖାଦ୍ୟ ଖାଇପାରେ। ଆମେ ଖାଇବା ପାଇଁ ବଞ୍ଚିବା, ଆମେ ବଞ୍ଚିବା ପାଇଁ ଖାଇବେ, ଏଇ ଦୁଇଟା ଭିତରେ ଆପଣ ବଞ୍ଚିବା ପାଇଁ ଦୁଇଟା ଖାଇବେ ତାହେଲେ ଯେକୌଣସି ଜିନିଷ ଭଲ ଜିନିଷ ଖାଇଲେ ଚଳିବ। ଯଦି ଖାଇବା ପାଇଁ ଆମେ ବଞ୍ଚିବା ତାହେଲେ ଆପଣ ରୋଗ କିଣିବେ, ତାପରେ ପାଟି ସଜା ଦେଖିବା ବେଳେ ରୋଗ କିଣିବେ, ତାପରେ ଜାଣିବେ ତାପରେ ଯୋଉ ଅବସ୍ଥା ହୁଏ ଆଉ।
1: ତେବେ ଭାଇ ଆଜି କେଉଁ ଗୀତ ଶୁଣିବାକୁ ପସନ୍ଦ କରିବେ?
0: ଆଜି ଗୀତ ଦିଅନ୍ତୁ, ଫିଲ୍ମ ନାଁ ହେଉଛି ଇତିହାସ ଫିଲ୍ମ, ଗାଇଛନ୍ତି କୁମାର ସାନୁ ଅଲକା ଅଗ୍ନି। ଦିଲ ଲେକେ ଦିଲ ଦିଆ ଯାଏ ଏସବୁ ପ୍ୟାର କିଆ ଯାଏ, ଆଉ ଏ ଗୀତଟା ଦେଢ଼ ପଙ୍କଜ ମିଶ୍ର, ଜଳବନ୍ଧ ସ୍ମିତା ମଞ୍ଜରୀ, ରଶ୍ମିତା ଭୋଇ, ବଲାଙ୍ଗୀର ସସ୍ମିତା ଭୋଇ, ରେବତୀ କୁମାର ପ୍ରେମେନ୍ଦ୍ର କର, ଶାଲିନୀ ସୁଜ୍ଞାନୀ, ଇତିଶ୍ରୀ ମିଶ୍ର, ମନୀଷା ମିଶ୍ର, ମନୀଷା ପଣ୍ଡା, ଜମ୍ବତୀ ଭୋଇ, ପଙ୍କଜିନୀ ରାଣା, ବନିତା ଭୋଇ, ମଞ୍ଜୁ ଭୋଇ, ନୀଳାଞ୍ଚଳ ଭୋଇ, ଆଉ ବିଶ୍ୱାସ କରି ଆପଣ ଦୁଇ ଜଣଙ୍କୁ, ଆଉ ସ୍ପେଶାଲ ଚୁଲବୁଲି ରଶ୍ମିତା ଭୋଇ ଆଉ ଚୁଲବୁଲି ବାସନ୍ତୀ କଟାକୁ ଏ ଗୀତଟା ପ୍ରଥମେ ମୁଁ ଡେଡିକେଟ୍ କରୁଛି।
1: ଠିକ୍ ଅଛି ଭାଇ, ଆପଣଙ୍କର ଗୀତଟିକୁ ଆମେ ଡେଡିକେଟ୍ କରି ବଜେଇଦେବୁ। ଆମ ନିକଟକୁ କଲ୍ କରିଥିଲୁ
0: ମ୍ୟାଡାମ, ଆପଣଙ୍କୁ ଟିକେ ଅନୁରୋଧ, ସେ ନାଚଟା ଆଉ ଥରେ ପୁନରାୟ ପ୍ରଚାର କଲେ ବହୁତ ଭଲ ହୁଅନ୍ତା, କାରଣ ନାଚ ମୋତେ ବହୁତ ହୃଦୟ ସ୍ପର୍ଶ ହେଇଥିଲା, ତାକୁ ଥରେ ଶୁଣି ବହୁତ ଭଲ ଲାଗିଥିଲା, ସେ ନାଚଟା ଆଉ ଥରେ ପ୍ରଚାର କରନ୍ତୁ, ଏତିକି ଅନୁରୋଧ ଆପଣଙ୍କୁ ଆଉ।
1: ନିଶ୍ଚୟ ଭାଇ ଆମେ ଚେଷ୍ଟା କରିବୁ। ତେବେ ଭାଇ ଆକାଶବାଣୀକୁ କଲ୍ କରିଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ଭାଇ।
0: ରହୁଛି, ମାଙ୍କ ପ୍ରାର୍ଥନା ଆପଣ ଶୀଘ୍ର ସୁସ୍ଥ ହେଇଯାଆନ୍ତୁ। ରହୁଛି, ନମସ୍କାର।
1: ନମସ୍କାର।

0: ପ୍ରିୟ ସାଥୀ, ଶୁଣୁଥିଲେ ଆପଣମାନଙ୍କର ମନପସନ୍ଦର କାର୍ଯ୍ୟକ୍ରମ ହ୍ୟାଲୋ ଗୁଞ୍ଜନ। ତେବେ କାର୍ଯ୍ୟକ୍ରମରୁ ବିଦାୟ ନେବା ପୂର୍ବରୁ ଶୁଣି ରଖନ୍ତୁ ଆଗାମୀକାଲିର ଆକର୍ଷଣ ସମ୍ପର୍କରେ।
1: ଆଗାମୀକାଲି ଶନିବାର ଜୁଆନକାତା କାର୍ଯ୍ୟକ୍ରମରେ ଆପଣମାନେ ଶୁଣିବେ ଅଯଥା ଖାଦ୍ୟ ନଷ୍ଟ ନ କରିବା ଏବଂ ଏକ ସାକ୍ଷାତକାର ଯାହାର ବିଷୟ ରହିଛି ଜନସଂଖ୍ୟା ବୃଦ୍ଧି ଚ୍ୟାଲେଞ୍ଜ ନା ସମ୍ଭାବନା ଏବଂ କିଛି ଜାଣିବା କଥା।
0: ତେବେ ଚାହୁଁ ଚାହୁଁ କେମିତି ସମୟ ଗଡିଗଲା ଆମକୁ ଜଣାପଡିଲା ନାହିଁ, ପୁଣି ଭେଟିବୁ ଆଉ ଗୋଟିଏ ସୁନେଲି ସନ୍ଧ୍ୟାରେ। ସେପର୍ଯ୍ୟନ୍ତ ପାଇଁ ବିଦାୟ ଦିଅନ୍ତୁ, ଆଉ ଆପଣମାନଙ୍କର ସୁଚିନ୍ତିତ ମତାମତ ପଠାଇବା ପାଇଁ ଯେପରି ନ ଭୁଲନ୍ତି, ଆମକୁ ମେସେଜ ବା ଭଏସ୍ ମେସେଜ କରିବାର ନମ୍ବରଟି ହେଲା
1: 9438268568।
0: ଆଉ ଆମ ଇମେଲ ଆଇଡିଟି ହେଲା
1: airjaipur@gmail.com।
0: ତେବେ ଆପଣମାନଙ୍କର ସୁନ୍ଦର ସୁନ୍ଦର ମତାମତ ଅପେକ୍ଷାରେ ଆଜିର ସମ୍ପର୍କ କାର୍ଯ୍ୟକ୍ରମରୁ ଆମେ ବିଦାୟ ନେଉଛୁ। ଆଜିର କାର୍ଯ୍ୟକ୍ରମ ଉପସ୍ଥାପନା ଦାୟିତ୍ୱରେ ଥିଲୁ ଆମେ ଦୁହେଁ, ମୁଁ ସ୍ମୃତି ପାଢୀ
1: ଆଉ ମୁଁ କେ ସାଇ ଶ୍ରୁତି ଆଚାରୀ।
0: ରହିଲୁ ସାଥୀ,
1: ନମସ୍କାର।

ପ୍ରଚାର କଲୁ ଯୁବବାଣୀ କାର୍ଯ୍ୟକ୍ରମ। ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପ୍ରଚାର କରୁଛୁ ଚୈତିଜନ କାର୍ଯ୍ୟକ୍ରମ। ଉପସ୍ଥାପନା ମନୋଜ କୁମାର ପାତ୍ର ଏବଂ ରାଜକୁମାରୀ ମହାନ୍ତି।

0: ଭଲ ହେଇପାରେ ଖରାପ ବି ହେଇପାରେ। କିଛି ବିହନ ଅଛି ଯୋଉଟାକ ହଉଛି ଆପଣଙ୍କର ଟ୍ରୁଥଫୁଲ ଲେବୁଲ ସିଡ୍ ପିଏଲ ସିଡ୍, ଯୋଉଟାକ ଆପଣଙ୍କର ଜରି ପ୍ୟାକେଟ ରେ ଆସୁଛି। ଜରି ପ୍ୟାକେଟ ଯୋଉଟାକ ସେଟା ହଉଛି ଟିଏଲ ସିଡ୍, ସେଗୁଡାକ ବେଶୀ ଦିନ ରହିବନି କାହିଁକି ନା ସେଥିରେ ବିହନ ନିଶ୍ୱାସ ପ୍ରଶ୍ୱାସ ନେଇପାରିବନି, ପୁରା ବନ୍ଦ ହେଇଥିବ। ପଛରେ ଗୋଟେ ଓପେଲ ଗ୍ରୀନ କଲର ଗୋଟେ ଲେଖା ହେଇଥିବ, ସେଥିରେ ଖାଲି ଲେଖା ହେଇଥିବ ସେଟା ମାନେ ସିଡ୍ ଟ୍ରିଟମେଣ୍ଟ ହେଇଛି ପଏଜନ ସହିତ, ସେଟା ଖାଇବା ପାଇଁ ବ୍ୟବହାର କରନ୍ତୁନି। ଆଉ ସେଇଟା 80% ଉପରେ ଗଜା ହଉଛି,
1: ହେଲେ ସେଟା ନେବା କଥା କି ନାହିଁ ଆମେ ବିହନ ହିସାବରେ?
0: ସେଇଟା ହଉଛି ଯେତିକି ଆପଣଙ୍କର ହାଇବ୍ରିଡ ଭେରାଇଟି ରହିଲା କି ଆପଣଙ୍କର ରିସର୍ଚ୍ଚ ଭେରାଇଟି ରହିଲା, ସେଗୁଡାକରେ ଆପଣଙ୍କର ଟିଏଲ ସିଡ୍ ଆଭେଲେବୁଲ ଥିବ। ଯଦି ଆପଣଙ୍କର ସେଟା ଭଲ କମ୍ପାନୀ ନାମିଟା ବି କମ୍ପାନୀର ଥିବ ସେଇଟା ମଧ୍ୟ ନେଲେ ମଧ୍ୟ ଚଳିବ।
1: ଏବେ ବୋଲୁବେ ସେ କମ୍ପାନୀଟା ଆମେ ଘେନିଲୁ, ଘେନି କରି ସେଟା କାଇ ହେଲେ ଅସୁବିଧା ହେଇଗଲା, ଆମକେ ଗାଜା ନ ହେଲା କି କାଇ ହେଲେ ଡେଙ୍ଗ ଛୋଟ ହେଇଗଲା, ଏମିତି ହେଲା ବୋଲି ସେ କମ୍ପାନୀ ଉପରେ ଆମେ କାଇଟା?
0: ଭଲ ପ୍ରଶ୍ନ ପଚାରିଲେ। ସେ କମ୍ପାନୀ ମାନେ କଣ ହଉଛି, ବହୁତ ଯୋଉ ଡିଲର ମାନେ ଅଛନ୍ତି ସେମାନେ ସବୁ ଲାଇସେନ୍ସ ସବୁ ନଉଛନ୍ତି। ଯାହାର ଯାହାର ସବୁ ଲାଇସେନ୍ସ ନେଇଥିବେ ସେମାନେ ମଧ୍ୟ ରାଜ୍ୟ ସରକାର ଠୁ ଲାଇସେନ୍ସ ନେଇଥିବେ, ତ ରାଜ୍ୟ ସରକାର ସେଇ ବିହନକୁ ସେମାନେ ପ୍ରାଧାନ୍ୟ ଦେଇଥିବେ ଯୋଉ ବିହନ ଆମ ଓଡ଼ିଶା ରାଜ୍ୟ ପାଇଁ ପ୍ରଯୁଜ୍ୟ ଥିବ, ସେମାନେ ସେଇ କମ୍ପାନୀର ସବୁ ଭେରାଇଟିକୁ ସେମାନେ ସ୍କୁଟି ଦେଇନଥିବେ, ଚାରିଟା ପାଞ୍ଚଟା ଭେରାଇଟି ଦେଇଥିବେ ଯୋଉଟାକି ତା ଲାଇସେନ୍ସରେ ଥିବ, ସେ ଲାଇସେନ୍ସ ତା ଦୋକାନରେ ଟଙ୍ଗେଇଥିବେ। ଯଦି ସେଇ ନାଁରେ ସେଇ ବିହନ ଥିବ ତାହେଲେ ସେଇ ବିହନ ନେବେ, ଯଦି ସେ ସେଇ ନାଁ ନାହିଁ ସେ ଅଲଗା ବିହନ ବିକୁଛି ତାହେଲେ ସେ ବିହନ ଆଣିବେ ନାହିଁ। ଆଉ ଯଦି ସେ ବିହନ ଆଣୁଛନ୍ତି ସେ ଦୋକାନୀ ଠୁ ସେ ଡିଲର ଠୁ ଆପଣ ତାଙ୍କଠୁ ଇନଭଏସ୍ ମାଗିବେ, ବିଲ୍ ମାଗିବେ, ହେଲେ ଯଦି ବିଲ୍ ରଖିଥିବେ, ଆଉ ଯଦି ବିଲ୍ ରଖିବେ ଯଦି ଖରାପ ହେଲା ତାହେଲେ ଆମେ ସିଡ୍ ଆକ୍ଟ ଅନୁସାରେ ଆମେ ସେ ଦୋକାନ ନାଁରେ ସେ କମ୍ପାନୀ ନାଁରେ କମ୍ପ୍ଲେନ୍ ଦେଇପାରିବା, ଆଉ ଆମେ କୋର୍ଟରେ କେସ୍ କରିପାରିବା।
1: ହେଲେ ସେଟା ମିଶାଇ ପାର୍ସି ବୋଲ କଥା ନାଇକି? ହେଲେ ଆମର ଯେନ୍ ବିହନ ନିଗମ ଭିତରେ, ତମେ ତ ସେ ମ୍ୟାନେଜର ପାର୍ଟ ଆଛ ସବୁ, ଆମର ଯେନ୍ ବିହନ ନିଗମ ଭିତରେ କାଇ କାଇଟା ଡୋଲ ବିହନ ଅଛେ ଏବେ?
0: ଆମର ତ ଏବେ ତ ଆମର ମାନେ ଯୋଉ ବର୍ଷା ଆରମ୍ଭ ହେଇଗଲାଣି ଏବେ, ଯୋଉ ମନସୁନ ଆମର ଟିକେ ଡିଲେ ଥିଲା, ଏବେ ଆମର ସାଇକ୍ଲୋନିକ ରେନ୍ଫଲ ଆମର ଆରମ୍ଭ ହେଇଗଲାଣି, ଏବେ ଯେହେତୁ ଆମର ଯୋଉ ଖରିଫ ଋତୁ ପାଖାପାଖି 25-30 ଦିନ ବିଳମ୍ବ ହେଇଗଲାଣି, ଲେଟ୍
1: ହେଇଗଲାଣି,
0: ତ ଆମେ ଏବେ ପ୍ରାଧାନ୍ୟ ଦେବା ଯେ ଆମର କେମିତିକା ସହଳ କିସମ କିମ୍ବା ମଧ୍ୟମ କିସମ ବିହନ ଉପରେ ଆମେ ବେଶୀ ଗୁରୁତ୍ୱ ଦେବା, ଯୋଉଟାକି ଜଲ୍ଦି ଆମର ସମୟ ଅନୁସାରେ ଆମର ଅମଳ ହେଇଯିବ, ଆଉ ଥଣ୍ଡା ହବା ଆଗରୁ ଆମର ଫୁଲ ବାହାରି ପଡ଼ିଥିବ। ତ ସେଇ ହିସାବରେ ଆମ ପାଖରେ ଯୋଉ ରହିଲା ସହଳ କିସମରେ ଚନ୍ଦ୍ରଗିରି ରହିଲା, 1010 ଏନ୍ଟିୟୁ, 1010 ଏନ୍ଟିୟୁ, 1153 ବିଣା, 11 ବିଣା, 17 BRR-49, ତା ସହିତ ତାଠୁ ଆଉ ଟିକେ ବଡ ଧାନ ଯୋଉ ରହିଲା 1156 କି ଯଦି କୋଉଠି ଟିକେ ଗରମ ଥିବ ଏମିତି 1001 ମଧ୍ୟ ନେଇପାରିବା। ଏଇଟା ରହିଲା ଆପଣଙ୍କର ସାନ ବିହନ ଆଉ ମଧ୍ୟମ କିସମ ବିହନ। ଯଦି କାହାର ଯଦି ପାଣିର ସୁବିଧା ଅଛି କୋଉଠି, ଏବେ ଯଦି ସେ ଡାଇରେକ୍ଟ ସିଡେଡ୍ ରାଇସ୍ କରିପାରିବ,
1: ଯୋଉ
0: ଛଟା ବିହନ
1: ବୋଲେ ବୁନବାଟା,
0: ଯଦି ତାର ପାଣି ଝୋଲା ଜାଗି ଝୋଲା ସେଠି ସେ ପୂଜା କଳା ଚମ୍ପା ହସନ୍ତ ତିନିଟା ବଡ ଧାନ ନେଇପାରିବ, ଯୋଉଟାକି 145 ଦିନକୁ ଅଧିକା ବଡ ଧାନ ଧାନ। ଆଜ୍ଞା,
1: ଏବେ ଯୋଉ ଏତିକି ଧାନ କହିଲା ସବୁ, ଏଇଟା ଅମଳ କେତେ ଲେଖା ହେଇଛି?
0: ଅମଳ ସବୁ ଯେତିକି ଧାନ କହିଲି ଯେତିକି ସହଳ କିସମ ରହିଲା ତାର ଟିକେ ଅମଳ ଟିକେ କମ ରହିବ, 18-20 କୁଇଣ୍ଟାଲ ଭିତରେ ରହିବ, ଆଉ ଯେତିକି ମଧ୍ୟମ କିସମ ରହିଲା ବଡ ଧାନ ରହିଲା ସେଗୁଡାକ ସବୁ ଆପଣଙ୍କର 22-23 ଏକରରୁ ହେକ୍ଟର କୁଇଣ୍ଟାଲ ପିଛା ଅଧିକା ଆସିବ ଆପଣଙ୍କର।
1: ହେଲେ ଏମିତି ସବୁ ଡୋଲ ବିହନ ଆମର ଲୋକ ଆସେ, ସରକାରୀ ବିହନ କିଣିଲେ ଡୋଲ କି ପ୍ରାଇଭେଟ କମ୍ପାନୀ ବିହନ କିଣିଲେ ଡୋଲ ବାବୁ?
0: ସରକାରୀ ବିହନ ଯେହେତୁ ନଉଛନ୍ତି ସେଗୁଡାକ ଗୋଟେ ସାର୍ଟିଫିକେସନ ପ୍ରୋସେସ ରେ ହଉଛି, ତାକୁ ଇନ୍ସପେକ୍ସନ ହଉଛି, ତାପରେ ଲାବୋରେଟୋରୀ ଯାଉଛି, ଟେଷ୍ଟ ହଉଛି, ଯଦି ସେଗୁଡାକ ଟେଷ୍ଟ ରେ ପାସ୍ ହଉଛି ତାହେଲେ ସେଇ ବିହନ ହିଁ ସରକାରୀ ବିହନ ବିକ୍ରି କରିପାରିବ ସରକାର ଚାହିଁଲେ, ଆଉ ଯୋଉଟାକ ଫେଲ ହଉଛି ସେଗୁଡାକ ବିକ୍ରି କରିପାରିବନି।
1: ଯେହେତୁ ଅଲରେଡି ଟେଷ୍ଟ ହଉଛି ଚାଷୀ ପାଇଁ କଣଟା ଡୋଲ ବୋଲିନି,
0: ଚାଷୀ ପାଇଁ ଯୋଉଟା ଯେହେତୁ ସରକାରୀ ବିହନ ଯୋଉଟା ରହିଲା ଯୋଉ ବିହନ ରାଜ୍ୟ ବିହନ ନିଗମର, ଯେହେତୁ ସେଗୁଡାକ ଟେଷ୍ଟ ହଉଛି ସେଗୁଡାକ ସବୁ ଆପଣଙ୍କର ଭଲ ବିହନ, ଯେହେତୁ ଓଡ଼ିଶା ପାଇଁ ସେ ବିହନ ବାହାରିଛି, ଓଡ଼ିଶା ପାଇଁ ସେଗୁଡାକ ବିଭିନ୍ନ ଲୋକେସନ ରେ ବିଭିନ୍ନ ଟ୍ରାଏଲ ରେ ଟେଷ୍ଟ ହେଇଛି,
1: ସେଗୁଡାକ
0: ସବୁ ଭଲ ବିହନ ଡୋଲ ବିହନ। ତାପରେ ଆହୁରି ଗୋଟେ ଆମ ପାଇଁ ଆହୁରି ଗୋଟେ, ଯେହେତୁ ଆମର ଜୟପୁରଟା ହଉଛି ଆମର ରାଇସ୍ ହେରିଟେଜ ସାଇଟ, ମାନେ ସେକେଣ୍ଡାରୀ ଓରିଜିନ ଆମର, ଯୋଉ ମାନେ ୱାର୍ଲଡ ର ଯଦି ଆମେ ଦେଖିବା ଆମର ଜୟପୁରଟାରେ ବେଶୀ କୋରାପୁଟରେ ବେଶୀ ବିହନ ଆଗରୁ ହଉଥିଲା, ତ ରାଇସ୍ ଓରିଜିନ ଯେହେତୁ ଆମ ଜୟପୁର କୁହାଯାଏ, ତ ମୋଷ୍ଟଲି ଆମର ଯେତିକି ଧାନ ବିହନ ଡୋଲ ବିହନ ସବୁ ଆମ ଜୟପୁରରୁ ହିଁ ବାହାରିଛି, ସେଥିପାଇଁ ଆମର ସରକାରୀ ବିହନ ଯେତିକି ରହିଲା ସବୁ ଭଲ ବିହନ, କିଛି ଖରାପ ନାହିଁ।
1: ଆଲେ ବାବୁ, ଏତିକି ଆମର ଚାଷୀ ଭାଇ ମାନଙ୍କୁ କହିଲା।

0: କରେଇ ଦେବାର
1: ଆହୁରି ରାସନ କାର୍ଡ ପରାଟା
0: ହଁ ରାସନ କାର୍ଡ ନୂଆ ରାସନ କାର୍ଡ କାର୍ କାର୍ ଆଡ୍ କରିବାଟା ବି ସେଟା ମିଶା ନେଇକିରି ଆଧାର କାର୍ଡ ନେଇକିରି ଅଫିସରେ ଆଡ୍ କରେଇ ଦେବାର ନୂଆ ପିଲାମାନଙ୍କର କାର୍ ପାଞ୍ଚ ବର୍ଷ ହେଲା ବୋଲେ
1: ହେଲେ ଏଇଟା ତ ଗଲା କାର୍ଡ ବନେଇବାର ଆରି ଭୋଟର କାର୍ଡ କାଜେ ଆରି କାଇଟା ବୋଲି କହିଲେ କିଏ ମରିଗଲା କିଏ ହଜିଗଲା କାର୍ ବିବାହ ବାଟ ହେଲା ହେଟା ମିଶା ଲେଖିକରି
0: ଅଫିସରେ ଜଣାଉଛୁ ଆମେ
1: ହେଲେ ହେଲେ କେତେ ପର ଡାବୁ ମିଳିଲାନି ବାବୁ ତମକେ
0: ପଇସା ତ ମିଳିବାଟା ବୋଲେ ଆଗରେ 220 କେତେ ଏମିତି ମିଳୁଥିଲା ମାସକୁ ଏହା ତ 6 ମାସକୁ 7 ମାସକୁ ଦେବେ ଏବେ 400 କେତେ ବୋଲି ଶୁଣିବାଟା 6 ମାସକୁ 7 ମାସକୁ ଦେଲେ ଟିକେ ଜମି ଜାଣି ହେଉନି ଦରମା ତାପରେ ଆମେ ଏମିତି କାମ ମିଶା କରୁଛୁ ଆମେ କାର୍ପେଣ୍ଟର କାମ କରୁଛି ସମାଜର
1: ଗ୍ରାମର ଓ ୱାର୍ଡ ମେମ୍ବର ପରାଟା ହେଲେ ଗ୍ରାମର ଉନ୍ନତିର କାଜେ ଜନ ଜନଟା ହେଇସି ହାଇଟା ମାନ ତମେ କରବା ନାଇଁ କି
0: ଗାଁ ଭିତରେ ମାଡ କନି ବନ୍ଦ ଗଲେ ହେଲେ ମିଶା କି କନିଆ କେ ନେଲେ ମିଶା ଜିଗାଟା ନେଲେ ମିଶା ଆମେ ଥାନା ବାବୁ ମାନଙ୍କୁ ଜଣେଇକରି
1: ଏବେ ଦେଖା ପିଲା ଟୁକି ମନ କାର କାର ଘରେ କେତେ ପିଲା ଅଛତ ପାଠ ପଢ଼ଲା କି ନାଇଁ କଣ ପିଲାମାନେ ସ୍କୁଲ ଗଲାଇନି ସେଟା ମିଶା ବୁଝିବା କଥା ତମର ଗାଁ କି ନାଇଁ
0: ସେଟା ମିଶା ଦେଖିଲି ସରକାର ତ କେତେଟା ସ୍କୁଲ ବନ୍ଦ କରିଦେଲା ପିଲାମାନେ ବେଶୀ ଦୂର ଚାଲି ଚାଲି ମିଶା ହେଲେନି କେତେ ସ୍କୁଲ ବନ୍ଦ ହେଲାରୁ
1: ହେଲେ ଏବେ ତମର ଗାଁରେ କେତେ କେତେ ପୁରା ଘର ଅଛି ବାବୁ
0: ମୋର ଦିନ ଭିତରେ ସେ 600-700 ଘର ଅଛି
1: ତମର ଗାଁ କି ତମର ପାଖତଡ଼ର ଗାଁ ମିଶା
0: ହଁ ମୋର ୱାର୍ଡ ଭିତରେ
1: ଏବେ ଦେଖା ଗର୍ଭବତୀ ମହିଳା ମାନଙ୍କର ଅଙ୍ଗନବାଡି ଦିଦି ଆଶା ଦିଦି ମନ ସମସ୍ତଙ୍କ କାମ ଲୋଡ଼ା ପଡ଼ୁଛି ମାତ୍ର ତମେ ମିଶା କେତେଟା ଜାଗାରେ ସାଇନ କରବାର ଅଛି ତାଙ୍କର ଖାତା କି ତାଙ୍କର ଜନନୀ କାର୍ଡ ଲଗେ ଏଇଟା ଯାକ ସାଇନ କରି କାହାକେ ଦେବା ବାବୁ
0: ଆମେ ତ ସାଇନ କଲେ ଦିଦି ମନ ନେଇକିନା ପଇସା ଗୋଟେ ଖାଦ୍ୟ ପଇସା ବୋଲେ ଟିକେ ଯାଇ ଦେଖା ରଖା ମିଶା କରବୁ ଆମେ ଲୋକମାନେ ଠିକ ସେ ପାଇଲେ କି ନାଇଁ ଅଣ୍ଡା ଛତୁଆ ପାଇଲେ କି ନାଇଁ
1: ହେଲେ କାଇଁ ଅସୁବିଧା ହେଲେ ଅଙ୍ଗନବାଡି ଦିଦି ଲୋକ କାଇଁ ଅସୁବିଧା ହେଲେ ତମର ଥାନେ ଆମେ ଆମର ଅସୁବିଧା ଜଣାଇଲେ ତମେ ତାର ସମାଧାନ କରିପାରବା
0: ସେମିତି ଯାଞ୍ଚ କମିଟି ସବୁ ମିଟିଂ କଲେ ମିଶା ଯାଉଛୁ ଆମେ ଅଙ୍ଗନବାଡି ଦିଦି ମନ ପାଖେ ଆମର ମିଟିଂ ମିଶା ଆଟେଣ୍ଡ କରୁଛୁ ସେ ଅଙ୍ଗନବାଡି ସେଣ୍ଟରରେ କରେଣ୍ଟ ଅଛି କି ନାହିଁ ଟାଇଲ୍ସ ପଡୁଛି କି ନାହିଁ ବାଉଣ୍ଡରୀ ଅଛି କି ନାହିଁ ପିଲାମାନେ ଠିକ ଠାକ ରହୁଛନ୍ତି କି ନାହିଁ ସବୁ ଦେଖା ରଖା ମିଶା କରୁଛୁ
1: ଏବେ ଦେଖା ତମର ଭିତରେ ତମର ଗାଁ ଭିତରେ କନିଆ ଆଶ୍ରମ ସ୍କୁଲ ଅଛେ ବୋଲେ ସେଟାର ମିଶା ଭଲ ମନ ଦେଖବାର ତମର ଦାୟିତ୍ୱ
0: ଆଶ୍ରମ ସ୍କୁଲ ମିଶା ଯାଉଛି ମୁଇଁ ଘର ପାଖରେ ଆମର ଘର ସାମ୍ନାରେ ଏକ୍ସବୋର୍ଡ ଏପି ସ୍କୁଲ ଅଛି ସେଠି ମିଶା ଯାଇ ପିଲାମାନଙ୍କୁ ଦେଖୁଛି ହଷ୍ଟେଲରେ କେମିତି ରହୁଛନ୍ତି ସେମାନେ ଠିକ ଟାଇମରେ ଗାଧୋଉଛନ୍ତି କି ନାହିଁ ପିଲାମାନଙ୍କୁ ଜ୍ୱର ହେଇଛି କି କଣ ହେଇଛି ସେ ପିଲାମାନଙ୍କର ସ୍ୱାସ୍ଥ୍ୟ ଅବସ୍ଥା କେମିତି ଅଛି ଖାଦ୍ୟ ଠିକ ସେ ରୋଷେଇ କରି ଦେଉଛନ୍ତି କି ନାହିଁ ପାଣି କେମିତି ଅଛି ସବୁ ମୁଁ ଦେଖୁଛି ଯଦି କଣ ଅସୁବିଧା ସୁବିଧା ହେଲେ ଅଫିସକୁ ଜଣାଉଛି ପେପରରେ ମିଶା ବାହାର କରୁଛି
1: ବୋଲେ ଜବର ଦାୟିତ୍ୱ ଆଗା ନାଇଁ କି ବାବୁ ଆଲେ ବାବୁ ତମର ସାଙ୍ଗ କଥା ବଡ ଭଲ ଲାଗିଲା ଯେ କେତେ ବିଷୟ ଜାନା ପଡ଼ିଲା ଆର ଗୋଟେ ଦିନ ତମର ସାଙ୍ଗରେ ଭେଟଘାଟ ହଉଥା ଆଜିର କାଜେ ରେଲିନି ଜୁଆର ଜୁଆର
2: ନାଇଁ ୱାର୍ଡ ମେମ୍ବର ବାବୁ ଠିକ କଥା ମାନେ କହିଲା କହିଲା ସେଠି ଭୋଟ ଲଗେ ଜିତବା ଲୋକ ଆରି କହିବେ ହାନି କି ହେଲେ ମାତ୍ର ତାକେ ଗୋଟେ ଗୀତ ଶୁଣିଲା ତାକେ ଆରି ଗୋଟେ ଜିତିଲା ପରି ଲାଗୁଛି
1: ନାଇଁ ଲାଗ୍ସି ନି

ଶୁଣିଲେ ହିନ୍ଦୀରେ ସମ୍ବାଦରେ ଲେଖରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀରୁ। ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଶୁଣନ୍ତୁ ଆଜି ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା ଅନ୍ୟାନ୍ୟ କାର୍ଯ୍ୟକ୍ରମ ସମ୍ପର୍କରେ କିଛି ସୂଚନା। କେତୋଟି ହିନ୍ଦୀ ଭଜନ ଶୁଣିବେ ସନ୍ଧ୍ୟା 6:30 ଶିଳ୍ପୀ ପଙ୍କଜ ମଲ୍ଲିକ ଏବଂ ଅରୁଣ କୁମାର। ଜିଲ୍ଲା ହାଲଚାଲରେ ମୟୂରଭଞ୍ଜ ଜିଲ୍ଲାର ଖବର ଶୁଣିବେ 7:25 ରିଲେ କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। 7:30 ରହିଛି କୃଷି ଓ କୃଷକ କାର୍ଯ୍ୟକ୍ରମ, ଏଥିରେ ଚାଷୀଭାଇଙ୍କୁ ଦ୍ୱିପଦ କଥାରେ ରହିଛି ଆଲୋଚନା, ଧାନ ଫସଲରେ ସମନ୍ୱିତ ସାର ପରିଚାଳନା, କିଷାନମାନେ ଗୀତ, ଆଜିର ଚାଷୀ ଏବଂ ପାଣିପାଗ। 8:15 ଭକ୍ତିଗୀତର ବିଶେଷ କାର୍ଯ୍ୟକ୍ରମ ନୈବେଦ୍ୟ, ଶିଳ୍ପୀ ହେଲେ ଲକ୍ଷ୍ମୀନାରାୟଣ ବେହେରା ଏବଂ ବିଦ୍ୟୁତ୍ପ୍ରଭ ପଟ୍ଟନାୟକ, ଗୀତରଚନା ପୀତାମ୍ବର ମିଶ୍ର, ସଙ୍ଗୀତ ପରିଚାଳନା ପ୍ରଫୁଲ୍ଲ କୁମାର ରାଉତରାୟ। ଶାସ୍ତ୍ରୀୟ ସଙ୍ଗୀତ ଶୁଣିବେ 8:30, ଏଥିରେ ସନ୍ତୁର ବାଦନ ପରିବେଷଣ କରିବେ ପଣ୍ଡିତ ଶିବ କୁମାର ଶର୍ମା, ରାଗ ମିଶ୍ର ଶିବରଞ୍ଜନୀ। ସ୍ପଟ୍ଲାଇଟ୍ ଶୁଣିବେ 9:15, ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। 9:30 ଶୁଣିବେ ନାଟକ ବଡ଼ ବାବୁ।

ରଚନା ମହେଶ ପ୍ରସାଦ ବିଷୋଇ, ପ୍ରଯୋଜନା ମନୋଜ ସାମନ୍ତରାୟ। ଶ୍ରୋତାଙ୍କ ଅନୁରୋଧରେ ହିନ୍ଦୀ ଚଳଚ୍ଚିତ୍ରର ଗୀତ ଶୁଣିବେ ରାତି 10:05। ରାତି 10:30 ଶୁଣିବେ ଲୋକଗୀତର କାର୍ଯ୍ୟକ୍ରମ। ଏଥିରେ ଶୁଣିବେ ଖଞ୍ଜଣି ଭଜନ, ଧୁଡ଼ୁକି ଗୀତ ଏବଂ କେନ୍ଦେରା ଗୀତ। ସନ୍ଧ୍ୟା 6:10 ପ୍ରଚାର କରିବୁ ହିନ୍ଦୀ ଚଳଚ୍ଚିତ୍ରରୁ କିଛି ଗୀତ। ସନ୍ଧ୍ୟା 6:55 ଆଜିର ପ୍ରସଙ୍ଗ ଶୁଣିବେ, ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ରାତି 7:00 ଏବଂ ରାତି 8:00 ପ୍ରଚାର କରିବୁ ଓଡ଼ିଆ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ। ଶୁଣିଲେ ଆଜି ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା ଅନ୍ୟାନ୍ୟ କାର୍ଯ୍ୟକ୍ରମ ସମ୍ପର୍କରେ କିଛି ସୂଚନା। ବର୍ତ୍ତମାନ ଶୁଣିବା ଆସନ୍ତାକାଲି ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା ଅନ୍ୟାନ୍ୟ କାର୍ଯ୍ୟକ୍ରମ ସମ୍ପର୍କରେ କିଛି ସୂଚନା। ସକାଳ 6:05 ଶୁଣିବେ ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା। ଶିଳ୍ପୀମାନେ ହେଲେ ଜଗନ୍ନାଥ ପାଣିଗ୍ରାହୀ, ପ୍ରଣତୀ ମୁଣ୍ଡ, ରତିକାନ୍ତ ଶତପଥୀ, ବିଜୟଲକ୍ଷ୍ମୀ ରଥ, ସୁବୀର କୁମାର ଦାସ ଏବଂ ସବିତା ମିଶ୍ର। ରାମଚରିତ ମାନସ ଶୁଣିବେ ସକାଳ 6:20। ରିଞ୍ଜୋଡ଼ିରେ ଶୁଣିବେ ଗାଦୱା ସମ୍ପ୍ରଦାୟର ଗୀତ ସକାଳ 6:45। ପରିବେଷଣ କରିବେ ବଡ଼ ବିଶ୍ରା ସିସା ଏବଂ ସାଥୀ। ସକାଳ 7:25 ପ୍ରଚାର କରିବୁ ବର୍ଣ୍ଣାଳୀରେ ସମ୍ଭାବନା କାର୍ଯ୍ୟକ୍ରମ। ବିଷୟ ରହିଛି ନଈର ପାଣି ନଈରେ ଗଲା। ସକାଳ 8:30 ଶୁଣିବେ ଶ୍ରୀକ୍ଷେତ୍ର ମାଧୁରୀ। ବିଷୟ ରହିଛି ରଥଯାତ୍ରାରେ ସେବକମାନଙ୍କର ଭୂମିକା। ସୁଗମ ସଙ୍ଗୀତ ପ୍ରଚାର କରିବୁ ସକାଳ 8:45। ଶିଳ୍ପୀ ନିବେଦିତା, କୁମାର ବାପି ଏବଂ ସ୍ନେହା। ସକାଳ 9:00 ଗୀତଧାରାରେ ପ୍ରଚାର କରିବୁ ହିନ୍ଦୀ ଚଳଚ୍ଚିତ୍ରରୁ କିଛି ଗୀତ। ସପ୍ତଧାରାରେ ପ୍ରଚାର କରିବୁ ଓଡ଼ିଆ ଚଳଚ୍ଚିତ୍ରରୁ କିଛି ଗୀତ ପୂର୍ବାହ୍ନ 9:30। ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ପ୍ରଚାର କରିବୁ ପୂର୍ବାହ୍ନ 10:05 ଦିନ 12:00 ଏବଂ ଦିନ 2:15। ଦିନ 11:00 ପ୍ରଚାର କରିବୁ ଲୋକନାଟ କର୍ତ୍ତା ବୀର୍ଯ୍ୟବଦ୍ଧ, ଲେଖକ ରାମଚନ୍ଦ୍ର ଦେବ, ରେଡିଓ ରୂପାନ୍ତର ରାମେଶ୍ୱର ପ୍ରଧାନ, ପ୍ରଯୋଜନା ଲକ୍ଷ୍ମୀଧର ସାହୁ। କନ୍ଧଭାଷାର କାର୍ଯ୍ୟକ୍ରମ ପୁନେଲେଞ୍ଜୁ ପ୍ରଚାର କରିବୁ ଦିନ 12:30। ଭକ୍ତିଗୀତ ପ୍ରଚାର କରିବୁ ଦିନ 12:50। ଶିଳ୍ପୀ ନବକିଶୋର ମିଶ୍ର, ସଙ୍ଗୀତା ଗୋସାଇଁ, ବନବିହାରୀ ଜେନା ଏବଂ ବନ୍ଦିତା ରୟ। ଗୀତିଭାରତୀ କ୍ରମରେ ଶୁଣିବେ କିଛି ଲୋକଗୀତ ଦିନ 1:05। ଦିନ 1:20 ପ୍ରଚାର କରିବୁ କିଶୋର ଭାରତୀ କାର୍ଯ୍ୟକ୍ରମ। ଏଥିରେ ରହିଛି ଆଲୋଚନା ଜନସଂଖ୍ୟା ବୃଦ୍ଧି ଦେଶ ପାଇଁ ବିପତ୍ତି। ଯୁବବାଣୀ କାର୍ଯ୍ୟକ୍ରମ ପ୍ରଚାର କରିବୁ ଅପରାହ୍ନ 5:00। ଏଥିରେ ସାକ୍ଷାତକାରରେ ଶୁଣିବେ ଜନସଂଖ୍ୟା ବୃଦ୍ଧି ଚ୍ୟାଲେଞ୍ଜ ନା ସମ୍ଭାବନା। ଶୁଣିଲେ ଆସନ୍ତାକାଲି ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ କିଛି ସୂଚନା। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ପ୍ରଚାର କରୁଛୁ ହିନ୍ଦୀ ଚଳଚ୍ଚିତ୍ରରୁ କିଛି ଗୀତ।

0: ଶୁଣିଲେ ହିନ୍ଦୀ ଚଳଚ୍ଚିତ୍ରରୁ ଗୀତଟିଏ। ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଶୁଣନ୍ତୁ କାର୍ଯ୍ୟକ୍ରମ ଶୁଣିମା ହେଉ। ପ୍ରସ୍ତୁତି ଏବଂ ଉପସ୍ଥାପନା ଜଗଦୀଶ ଅଧିକାରୀ।
1: କଥା ସାଙ୍ଗରେ ଲଥା ଥାଏ ଛୁଦି ଜଣେ, କେତୋଟି କଥା ପୁରାପୁରି ବୁଝା ପଡ଼ୁଥିଲେ ବି ଆମେ ବେଳେବେଳେ କହିଦେଉ ଥଣ୍ଡା ବରଫ। ଆଜ୍ଞା, ବରଫ କ'ଣ କେବେ ଗରମ ଥାଏ? ବରଫ ମାନେ ଥଣ୍ଡାର ସମାନାର୍ଥୀ। ଏମିତି ଆହୁରି ଅନେକ କଥା ଅଛି ଯାହାର ଅର୍ଥ ଯାହା ହେଉନା କାହିଁକି, ତାକୁ ଆମେ ଜାଣୁ, ଶୁଣୁ, ବୁଝୁ, କିନ୍ତୁ ଗୋଟିଏ ନିର୍ଦ୍ଦିଷ୍ଟ ସଂଜ୍ଞା ବା ଡେଫିନେସନ୍ ଦେଇ ବୁଝାଇ ପାରୁନା। ଏଇ ଧରି ନିଅନ୍ତୁ ଗୋଟିଏ ଶବ୍ଦ ହେଉଛି ବ୍ୟବହାର। ବ୍ୟବହାର ତାର ମାନେ କ'ଣ? ବ୍ୟବହାର ତାର ଅର୍ଥ କ'ଣ? ଜାଣି ନ ଜାଣି ବି ଆମେ କହିଦେଉ ଅମୁକର ବ୍ୟବହାର ଭଲ, ସମୁକର ବ୍ୟବହାର ଭଲ ନୁହେଁ, ଡମୁକର ବ୍ୟବହାର ବଦଳିଗଲା, ଏମିତି କିଛି କିଛି। ପ୍ରକୃତରେ ଆଜ୍ଞା, ଆମର ଦୈନନ୍ଦିନ ଜୀବନରେ ବ୍ୟବହାରର ଗୁଡ଼ାଏ ମହତ୍ତ୍ୱ ଅଛି ବୋଲି ଲାଗୁଛି। ନହେଲେ କାହିଁକି ଭଲ ବ୍ୟବହାର ନ କରୁଥିବା ଦୋକାନୀ, ଚପରାସୀ, କିରାଣୀ, ଅଫିସର, ନେତା, ଅଭିନେତା, ଖେଳାଳିମାନଙ୍କୁ ଆକ୍ଷେପ କରାଯାଏ? ଆଉ ଭଲ ବ୍ୟବହାର କରୁଥିବା ବ୍ୟକ୍ତିବିଶେଷଙ୍କଠୁ ଆରମ୍ଭ କରି ପଶୁ ପକ୍ଷୀ କୀଟ ପତଙ୍ଗ ଗଛଲତା ମାନେ ସମସ୍ତ ସଜୀବ ବସ୍ତୁଙ୍କୁ ଗ୍ରହଣ କରାଯାଏ, ତାରିଫ କରାହୁଏ। ଦେଖନ୍ତୁ ଆଜ୍ଞା, ଆପଣ ଯଦି ଭଲ ବ୍ୟବହାର ଚାହାନ୍ତି ଆପଣଙ୍କୁ ଭଲ ବ୍ୟବହାର କରିବାକୁ ପଡ଼ିବ ହିଁ ପଡ଼ିବ, ନହେଲେ ସେ ପୁରୁଣା କଥା ଭଳିଆ ହେଇଯିବନି, ଯିଏ ଟେକା ପଥରଟି ମାରେ ତାକୁ ତ ଆଉ କେହି ରସଗୋଲା ବା ଛେନାଖଜଟି ମାରିଦେବେନି। ମାନେ

0: ତାକୁ ବି ଟେକା ବା ପଥର ହିଁ ମରାଯିବ। ଏଣୁ ଭଲ ବ୍ୟବହାରଟି ପାଇବା ପାଇଁ ଆମକୁ ଭଲ ବ୍ୟବହାର କରିବାକୁ ପଡ଼ିବ। ହଁ, ଯଦି ଆମେ ଭଲ ବ୍ୟବହାର କରିବା ସତ୍ତ୍ୱେ ଯଦି ଆମ ସହିତ ଠିକ୍ ସେହିପରି ସମୁଚିତ ଅନୁରୂପ ଭଲ ବ୍ୟବହାରଟି କରୁନାହିଁ, ତାହେଲେ କଥାଟା ଟିକେ ଗଡ଼ବଡ଼ ହେଇଯିବ, ନହେଲେ ଓଲଟିଯିବ। ମାନେ ଗୋଟିଏ ଉଦାହରଣ ନେବା, ଧରିନିଅନ୍ତୁ ବଜାରରେ ଆପଣ ପିଆଜ କିଣୁଛନ୍ତି, ପିଆଜ ବେପାରୀକୁ ପଚାରିଲେ ଦର, ବେପାରୀ ଦର କହିଲା, ଆପଣ ବେପାରୀର ଦର ଦେବା ପାଇଁ ରାଜି ହେଲେ ଆଉ ପିଆଜ ବାଛିବାର ଲାଗିଲେ। ଯଦି ସେଇଠି ସେଇ ପିଆଜ ବେପାରୀ ଆପଣଙ୍କୁ ରୋକଠୋକ କହିଦେବ, ବଛାବଛି ହୋଇପାରିବନି ଆଜ୍ଞା ବା ଏମିତି କିଛି, ତାହେଲେ ଆପଣ ମନଟା ନିଶ୍ଚୟ ମରିଯିବ। ଆପଣ ଯଦି ଶିକ୍ଷିତ, ସୁସଂସ୍କୃତ, ସରଳ, ସମଝଦାର, ତାହେଲେ ଆପଣ ଦୁଇ ତିନୋଟି ଅପସନ୍ ବା ବିକଳ୍ପ ନେଇ ଘଟଣାଟାକୁ ସମ୍ଭାଳିବେ। ମାନେ ହୁଏତ ସେଇଠୁ ପିଆଜ କିଣି ଫେରିଯିବେ, ବା ପିଆଜ ବେପାରୀ କହିବା ଅନୁସାରେ ପିଆଜ କିଣିବେ, ବା ଆପଣ ମନ ମାରି ଏଇଥରକ ପିଆଜ କିଣିବାର ନିଷ୍ପତ୍ତି ନେବେ ଏବଂ ଭାବିବେ ଯେ ଆସନ୍ତା ଥରକୁ ସେଇଠୁ ଜିନିଷ କିଣିବା ପାଇଁ ଆସିବେ ନାହିଁ ବା ଭବିଷ୍ୟତରେ କେବେ ସେ ଦୋକାନକୁ ଯିବେ ନାହିଁ। ମାନେ ଏଇଠି କଥା ହେଲା, ପିଆଜ ବେପାରୀର ଜଣେ ଗ୍ରାହକ ଚାଲିଗଲା, କାହିଁକି? ତାର ବ୍ୟବହାର ପାଇଁ। ସେଥିରେ ପିଆଜ ବେପାରୀର କିଛି ଲାଭ ହେଲା କି ନା ଆପଣଙ୍କର କିଛି କ୍ଷତି? ଟିକିଏ ଧ୍ୟାନର ସହିତ ଚିନ୍ତା କରନ୍ତୁ ଆଜ୍ଞା। ଏଇଟା ହେଉଛି ବଜାରବାଦର ସଂସ୍କୃତି, ଏଇଠି କାହାର ଏକାଧିକାର ବା ମନୋପଲି ଚଳେ ନାହିଁ। ବଜାରରେ ଗୋଟିଏ ନାହିଁ, ଶହେ ପିଆଜ ଦୋକାନ ଅଛି ଆପଣଙ୍କ ପାଇଁ, ଆପଣ କେଉଁଠୁ ବି କିଣିପାରିବେ। କିନ୍ତୁ ଗୁରୁତ୍ୱପୂର୍ଣ୍ଣ ନହେଲେ ବି ଟିକିଏ ଚିନ୍ତାର କଥା, ପିଆଜ ବେପାରୀ ପାଇଁ ସେ ଗୋଟିଏ ଗ୍ରାହକ ହରାଇଲା, ତାର ବ୍ୟବହାର ପାଇଁ। ଗୋଟିଏ ଗ୍ରାହକ ହରାଇଲେ ତାର ଲାଭ, ବିକ୍ରି, ବ୍ୟବସାୟ ସ୍ଥିତି ପରିସ୍ଥିତିରେ ଆପାତତ ମାନେ ଫର୍ ଦି ଟାଇମ୍ ବିଙ୍ଗ୍ କିଛି ଫରକ ପଡ଼ିବ ନାହିଁ। କିନ୍ତୁ ଯଦି ସେମିତି ବ୍ୟବହାର ସେ ବଜାୟ ରଖେ, ସେ ବ୍ୟବହାରରେ ସୁଧାର ନ କରେ, ତାହେଲେ ଆପଣଙ୍କ ପରି ଗୋଟି ଗୋଟି ହୋଇ ତାର ଗ୍ରାହକ ତା ପାଖରୁ ଯେ ଫେରିଯିବେ ଏଇଟା ବିଚିତ୍ର ନାହିଁ। ଯଦି ବେପାରୀ ପାଖରେ ଗ୍ରାହକ ନଥାନ୍ତି ତାହେଲେ ବେପାର କରିବ କାହାକୁ ନେଇ? କୁହାଯାଇଛି ବାଚାଳଂ କିଂ ଦରିଦ୍ରତା, ମାନେ ଦୁଇ ପଦ ମିଠା କଥାରେ, ବେପାରୀ ପାଖରେ ଯଦି ଗ୍ରାହକ, ଡକ୍ଟର ପାଖରେ ଯଦି ପେସେଣ୍ଟ, ଓକିଲ ପାଖରେ ଯଦି କ୍ଲାଏଣ୍ଟ, ଗାୟକ ପାଖରେ ଶ୍ରୋତା, ଅଭିନେତା ପାଖରେ ଦର୍ଶକ, ନେତା ପାଖରେ ଭୋଟଦାତା ଯଦି ଯୋଡ଼ି ହୋଇଯାଆନ୍ତି, ତାହେଲେ ଭଲ ବ୍ୟବହାର କରିବା ପାଇଁ କୁଣ୍ଠା କାହିଁକି?
1: ଶୁଣିଲେ କାର୍ଯ୍ୟକ୍ରମ ଶୁଣିମା ହେଉ। ପ୍ରସ୍ତୁତି ଏବଂ ଉପସ୍ଥାପନା କରିଥିଲେ ଜଗଦୀଶ ଅଧିକାରୀ। ଶ୍ରୋତାବନ୍ଧୁ, ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପ୍ରଚାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 134ତମ ଭାଗ।

ଅଷ୍ଟମ ଅଧ୍ୟାୟରେ ମହାଭାଗବତ ସନ୍ନ୍ୟାସ ବ୍ରତଧାରୀ ଭରତଙ୍କ ମୃଗଜନୀ ପ୍ରାପ୍ତି ଏବଂ ମୃଗଦେହ ତ୍ୟାଗର ବିଚିତ୍ର ଆଖ୍ୟାନ ବର୍ଣ୍ଣିତ। ହରିଣୀର ଗର୍ଭପାତ ଦେଖି ଭରତ ହରିଣ ଶିଶୁଟିକୁ ପାଳିଛନ୍ତି ଏବଂ ତାହା ପ୍ରତି ଆସକ୍ତ ହୋଇ ଜପ, ଧ୍ୟାନ, ଧାରଣା ତ୍ୟାଗ କରିଛନ୍ତି ଆଉ ତାହାରି ଚିନ୍ତାରେ ବାରମ୍ବାର ଘାରି ହୋଇଛନ୍ତି।

ପ୍ରଚାର କଲୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 134ତମ ଭାଗ। ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରସାରିତ ହେଉଛି ମିଡିୟମ ୱେଭ୍ରେ 204.5 ମିଟର ତଥା 1467 କିଲୋହର୍ ଯୋଗେ ଏବଂ ଏଫ୍ଏମ୍ରେ 103.6 ମେଗାହର୍ ଯୋଗେ। ଏହା ବ୍ୟତୀତ ଆପଣମାନେ ମୋବାଇଲ୍ ଫୋନ୍ର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ ମଧ୍ୟ ଆମ କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ପ୍ରଚାର କରୁଛୁ କେତୋଟି ହିନ୍ଦୀ ଭଜନ। ପ୍ରଥମେ ପୁରାତନ ରଚନାରୁ ଶିଳ୍ପୀ ପଙ୍କଜ ମଲ୍ଲିକ।

0: ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
0: କେବଳ ଆକାଶ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ମୁଖ୍ୟ ସମ୍ବାଦ, ସହଯୋଗ ସମନ୍ୱୟ ରକ୍ଷା କରି ପୁରୀ ରଥଯାତ୍ରାର ପରିଚାଳନା ନେଇ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ। ଦେଶର ଦୁର୍ଗମ ଅଞ୍ଚଳରେ ଆୟୁଷ୍ମାନ ଭାରତ ଡିଜିଟାଲ ମିଶନରେ ସ୍ୱାସ୍ଥ୍ୟ ସେବା ପହଞ୍ଚାଇବା ପାଇଁ କେନ୍ଦ୍ର ସରକାରଙ୍କ ପଦକ୍ଷେପ। ଆସନ୍ତା ରାକ୍ଷୀ ପୂର୍ଣ୍ଣିମାରେ ପ୍ରଦାନ କରାଯିବ ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି। ଏବଂ ପୁରୀ ଶ୍ରୀମନ୍ଦିରରେ ଆଜି ଅନୁଷ୍ଠିତ ହେଉଛି ଶ୍ରୀଜୀଉମାନଙ୍କ ଚକା ବିଜେ ନୀତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ୱର ଲୋକସେବା ଭବନରେ ପୁରୀ ରଥଯାତ୍ରାର ପରିଚାଳନା ସମ୍ପର୍କରେ ସମୀକ୍ଷା କରିଛନ୍ତି। ବୈଠକରେ ଶ୍ରୀ ମାଝୀ ସହଯୋଗ ସମନ୍ୱୟ ଓ ନିରନ୍ତର ଯୋଗାଯୋଗ ଉପରେ ଗୁରୁତ୍ୱ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ରଥଯାତ୍ରା ନୀତିକାନ୍ତିର ସମାନୁବର୍ତ୍ତିତା, ରଥ ଓ ଯାତ୍ରୀଙ୍କ ସୁରକ୍ଷା, ଭିଡ଼ ନିୟନ୍ତ୍ରଣ ଉପରେ ମଧ୍ୟ ଗୁରୁତ୍ୱ ପ୍ରଦାନ କରିଛନ୍ତି। ବୈଠକରୁ ଜଣାପଡ଼ିଛି ରଥଯାତ୍ରା ସମୟରେ ସୁରକ୍ଷା ବ୍ୟବସ୍ଥା ପାଇଁ 12,000 ପୁଲିସ୍ କର୍ମଚାରୀ ମୁତୟନ ହେବେ। ସୁରକ୍ଷା ବ୍ୟବସ୍ଥାର ତଦାରଖ ପାଇଁ 19 ଜଣ ବରିଷ୍ଠ ଆଇପିଏସ୍ ଅଧିକାରୀଙ୍କୁ ନିୟୋଜିତ କରାଯାଇଛି। ସେହିପରି 473 ସିସିଟିଭି କ୍ୟାମେରା ଲଗାଯିବା ସହ ଶ୍ରଦ୍ଧାଳୁମାନଙ୍କୁ ଜରୁରୀ ସୂଚନା ପ୍ରଦାନ ପାଇଁ ଏଲ୍ଇଡି ସ୍କ୍ରିନ୍ର ବ୍ୟବସ୍ଥା କରାଯାଇଛି। ଦିବ୍ୟାଙ୍ଗ ଓ ବୟୋଜ୍ୟେଷ୍ଠ ଶ୍ରଦ୍ଧାଳୁମାନଙ୍କ ପାଇଁ ସ୍ୱତନ୍ତ୍ର ହେଲ୍ପ ଡେସ୍କ ଓ ଭିଡ଼ ନିୟନ୍ତ୍ରଣ ପାଇଁ ଇଭାକୁଏସନ୍ କରିଡର ପାଇଁ ନିଷ୍ପତ୍ତି ହୋଇଛି। ଏହାସହ ତୁରନ୍ତ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ପାଇଁ 8 ଅସ୍ଥାୟୀ ହସ୍କିଟାଲ ମଧ୍ୟ କରାଯାଇଛି। ନୂଆଦିଲ୍ଲୀ ଜାତୀୟ ସ୍ୱାସ୍ଥ୍ୟ ପ୍ରାଧିକରଣଠାରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜେପି ନଡ୍ଡାଙ୍କ ଅଧ୍ୟକ୍ଷତାରେ ଆୟୁଷ୍ମାନ ଭାରତ ଡିଜିଟାଲ ମିଶନ ଏବିଡିଏମ୍ର ତୃତୀୟ ମିଶନ ଷ୍ଟିୟରିଂ ଗ୍ରୁପ୍ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଆୟୁଷ୍ମାନ ଭାରତ

ଡିଜିଟାଲ୍ ମିଶନର ଅଗ୍ରଗତି ଓ ସଫଳତା ସମ୍ପର୍କରେ ସମୀକ୍ଷା କରାଯିବା ସହିତ 2031 ମସିହା ପର୍ଯ୍ୟନ୍ତ ମିଶନର ସମ୍ପ୍ରସାରଣ ଓ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ଆଲୋଚନା ହୋଇଛି। ଏବିଡିଏମ୍କୁ ଆଗାମୀ 2026 2031 ଆର୍ଥିକ ବର୍ଷ ପର୍ଯ୍ୟନ୍ତ ସମ୍ପ୍ରସାରିତ କରିବା ପାଇଁ 2700 କୋଟି ଟଙ୍କାର ଆନୁମାନିକ ବ୍ୟୟ ଅଟକଳ ସହ ମିଶନ ଷ୍ଟିୟରିଂ ଗ୍ରୁପ୍ର ଅନୁମୋଦନ ଲୋଡ଼ାଯାଇଛି। ମିଶନର ଆଗାମୀ ପର୍ଯ୍ୟାୟରେ ଦେଶର ଦୁର୍ଗମ ଅଞ୍ଚଳରେ ଡିଜିଟାଲ୍ ସ୍ୱାସ୍ଥ୍ୟସେବା ପହଞ୍ଚାଇବା ଏବଂ ପ୍ରତିଟି ନାଗରିକଙ୍କୁ ଆଭା ଆଇଡି ସହ ଯୋଡ଼ିବା ଉପରେ ସ୍ୱତନ୍ତ୍ର କାର୍ଯ୍ୟଖସଡ଼ା ପ୍ରସ୍ତୁତ କରାଯାଇଛି। ଏଥିରେ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ଯୋଗଦେବା ପରେ ସାମାଜିକ ଗଣମାଧ୍ୟମ

0: ନିଷ୍ପତ୍ତି ନିଆଯାଇଛି। ସାଧାରଣ ଲୋକଙ୍କ ପାଇଁ ଡିଜିଟାଲ ଓପିଟି ପଞ୍ଜୀକରଣ ଏବଂ ଇ ସଞ୍ଜୀବନୀ ଟେଲି ଯୋଗାଯୋଗ ସେବାକୁ ଆହୁରି ବ୍ୟାପକ କରିବା ପାଇଁ ବୈଠକରେ ଆଲୋଚନା ହୋଇଥିବା ନେଇ ଡକ୍ଟର ମହାଲିଂ କହିଛନ୍ତି। ଏଥିରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ସଚିବ ଏବଂ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ରାଜ୍ୟ ସରକାର ଗୁଣାତ୍ମକ ଶିକ୍ଷା ସହ ସୁଦୃଢ଼ ଶିକ୍ଷା ଭିଭିଭୂମି ଗଠନକୁ ସର୍ବାଧିକ ଗୁରୁତ୍ୱ ଦେଉଛନ୍ତି ବୋଲି ରାଜସ୍ୱ ଓ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି। ଦିନିକିଆ ବରଗଡ଼ ଜିଲ୍ଲା ଗସ୍ତରେ ଯାଇ ତୋରା କନିଷ୍ଠ ମହାବିଦ୍ୟାଳୟରେ 49,50,000 ଟଙ୍କା ବ୍ୟୟରେ ନିର୍ମିତ ଅଡିଟୋରିୟମ୍ ଏବଂ ବାଳିକା କମନ୍ ରୁମ୍ର ଉଦ୍ଘାଟନ କରିଛନ୍ତି। ଏଥିସହ ପ୍ରାୟ 49,00,000 ଟଙ୍କା ବ୍ୟୟରେ ନିର୍ମିତ ବରଗଡ଼ ବାପୁଜୀ ସ୍ୱତନ୍ତ୍ର ବିଦ୍ୟାଳୟରେ ନୂତନ ଶ୍ରେଣୀ କୋଠରୀ ନିର୍ମାଣର ଶୁଭାରମ୍ଭ କରିଛନ୍ତି। ରାଜ୍ୟ ଶିକ୍ଷା ବିଭାଗ ପକ୍ଷରୁ କେଜିରୁ ପିଜି ପର୍ଯ୍ୟନ୍ତ ମାଗଣା ଶିକ୍ଷା ଯୋଜନା ଲାଗୁ କରାଯାଇଛି। ମାତ୍ର ସେଲ୍ଫ ଫାଇନାନ୍ସିଂ ଓ ବୃତ୍ତିଗତ ଶିକ୍ଷା ଉପରେ ଫି ଦେବାକୁ ପଡ଼ିବ ବୋଲି ଉଚ୍ଚ ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କହିଛନ୍ତି। ଯୋଜନା ଆରମ୍ଭ ହେବା ପୂର୍ବରୁ ଯେଉଁ ଛାତ୍ରଛାତ୍ରୀମାନେ ନାମ ଲେଖାଇ ସାରିଛନ୍ତି ସେମାନେ ଟଙ୍କା ଫେରସ୍ତ ପାଇବେ। ବ୍ଲକ୍ ଗ୍ରାଣ୍ଡ କଲେଜକୁ ସରକାର ଅର୍ଥ ପ୍ରଦାନ କରିବେ ବୋଲି ମନ୍ତ୍ରୀ ଶ୍ରୀ ସୁରଜ କହିଛନ୍ତି।
1: କେଜିରୁ ପିଜି କେବଳ କେତେକ ପ୍ରଫେସନାଲ କଲେଜ, ପ୍ରଫେସନାଲ କୋର୍ସେସ, ସେଲ୍ଫ ଫାଇନାନ୍ସିଂ କୋର୍ସେସ ଏଗୁଡ଼ିକୁ ବାଦ ଦିଆଯାଇ ଆଉ ସବୁ କଲେଜର ସବୁ ଫୋଲ୍ଡ ଗୁଡ଼ିକୁ କେଜିରୁ ପିଜି ଫୋଲ୍ଡ ଭିତରକୁ ଅଣାଯାଇଛି। ତେଣୁ କେହି ବ୍ୟସ୍ତ ହେବାର ଆବଶ୍ୟକତା ନାହିଁ, ଯେହେତୁ ଆଡମିସନ ପ୍ରୋସେସ ଆରମ୍ଭ ହୋଇଯାଇଥିଲା। ଯେଉଁ ଜାଗାରେ ବି ପିଲାମାନେ ପଇସା ବି ଦେଇଛନ୍ତି ତାହାକୁ ସରକାର ରିମ୍ବର୍ସ କରିଦେବେ।
0: ଜମି ଲିଜ୍ ସମ୍ବନ୍ଧୀୟ ମାମଲାରେ ଉଚ୍ଚ ନ୍ୟାୟାଳୟଙ୍କ ଆଦେଶ ଓ ବିଧିବଦ୍ଧ ପ୍ରକ୍ରିୟାର ଯଥାର୍ଥ ପାଳନକୁ ଗୁରୁତ୍ୱ ଦେଇ ଆବଶ୍ୟକୀୟ ସଠିକ୍ ସଂରକ୍ଷିତ ରେକର୍ଡ ପ୍ରଦାନ ପାଇଁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ କଡ଼ା ନିର୍ଦ୍ଦେଶ ଜାରି କରାଯାଇଛି। ଏ ସମ୍ପର୍କରେ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡକ୍ଟର ଅରବିନ୍ଦ ପାଢ଼ୀ ସମସ୍ତ ଜିଲ୍ଲାପାଳଙ୍କୁ ପତ୍ର ଲେଖିଛନ୍ତି। ପତ୍ରରେ ଉଲ୍ଲେଖ ରହିଛି ଜମି ଲିଜ୍ ସଂକ୍ରାନ୍ତୀୟ ସମସ୍ତ ମାମଲାରେ ନ୍ୟାୟାଳୟଙ୍କ ଆଦେଶ, ପ୍ରଚଳିତ ଆଇନ ଏବଂ ନିର୍ଦ୍ଧାରିତ ପ୍ରକ୍ରିୟାର ଅନୁପାଳନ କରାଯିବା ଆବଶ୍ୟକ। ଏଥିରେ କୌଣସି ଅବହେଳାକୁ ଗୁରୁତର ଭାବେ ନିଆଯିବ। ରାଜ୍ୟ ସରକାର ହସ୍ତତନ୍ତ ହସ୍ତଶିଳ୍ପ କ୍ଷେତ୍ରର ସର୍ବାଙ୍ଗୀନ ବିକାଶ, ବୁଣାକାର ଓ କାରିଗରଙ୍କ ଆର୍ଥିକ ଉନ୍ନତି ଏବଂ ରାଜ୍ୟର ସମୃଦ୍ଧ ପାରମ୍ପରିକ ବସ୍ତ୍ରକୁ ବିଶ୍ୱ ବଜାରରେ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରିବା ଦିଗରେ ପ୍ରାଥମିକତା ଦେଉଛନ୍ତି ବୋଲି ସମବାୟ ହସ୍ତତନ୍ତ ଓ ବୟନଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ କହିଛନ୍ତି। ପୁରୀରେ ବୟନିକାର ଏକ ନୂତନ ଶୋରୁମ୍କୁ ଉଦ୍ଘାଟନ କରି ଶ୍ରୀ ବଳସାମନ୍ତ କହିଛନ୍ତି ଏଠାରେ ଦେଶ ବିଦେଶରୁ ଆସୁଥିବା ଲକ୍ଷ ଲକ୍ଷ ପର୍ଯ୍ୟଟକ ଓ ଶ୍ରଦ୍ଧାଳୁମାନେ ରାଜ୍ୟର ପ୍ରସିଦ୍ଧ ହସ୍ତତନ୍ତ ବସ୍ତ୍ର ଏକତ୍ର ପାଇପାରିବେ। ଏହାଦ୍ୱାରା ରାଜ୍ୟର ପ୍ରାଥମିକ ବୁଣାକାର ସମବାୟ ସମିତି ଓ ବୁଣାକାରମାନଙ୍କ ପାଇଁ ବଜାର ସୁଯୋଗ ସୃଷ୍ଟି ହେବ ବୋଲି ମନ୍ତ୍ରୀ ଆଶା ବ୍ୟକ୍ତ କରିଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି ସହାୟତା ରାଶି ଆସନ୍ତା ମାସରେ ରାକ୍ଷୀ ପୂର୍ଣ୍ଣିମା ଅବସରରେ ପ୍ରଦାନ କରାଯିବ। ଭୁବନେଶ୍ୱର ଲୋକସେବା ଭବନରେ ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି ପ୍ରଦାନ ପ୍ରକ୍ରିୟାକୁ ସୁଚାରୁ ରୂପେ ସମ୍ପନ୍ନ କରିବା ପାଇଁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଛି। ବୈଠକ ପରେ ଉପମୁଖ୍ୟମନ୍ତ୍ରୀ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ କହିଛନ୍ତି ଆସନ୍ତା 25 ତାରିଖ ସୁଦ୍ଧା ସମସ୍ତ କ୍ଷେତ୍ରସ୍ତରୀୟ ଯାଞ୍ଚ ଶେଷ ପାଇଁ ନିର୍ଦ୍ଧାରିତ ହୋଇଛି। ହିତାଧିକାରୀଙ୍କୁ ବାୟୋମେଟ୍ରିକ୍ ଇ କେୱାଇସି କରିବାକୁ ଶ୍ରୀମତୀ ପରିଡ଼ା ପରାମର୍ଶ ଦେଇଛନ୍ତି। ଯୋଜନାରେ 3,17,966 ଜଣ ନୂତନ ଆବେଦନକାରୀ ରହିଛନ୍ତି। 82,036 ଜଣଙ୍କର ଡିବିଟିକୁ ସକ୍ରିୟ କରିବା ପାଇଁ କୁହାଯାଇଛି। ସେଥିମଧ୍ୟରୁ 28,611 ଜଣଙ୍କର ବାୟୋମେଟ୍ରିକ୍ ଇ କେୱାଇସି ହୋଇନାହିଁ। ସମସ୍ତ ଯୋଗ୍ୟ ହିତାଧିକାରୀଙ୍କ ନିକଟରେ ଯୋଜନାର ସୁଫଳ ପହଞ୍ଚିବ ବୋଲି ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା କହିଛନ୍ତି।
2: ନିଜେ ଯାଇ ଜନସେବା କେନ୍ଦ୍ର ବା ମୋ ସେବା କେନ୍ଦ୍ରରେ ଏଇ କେୱାଇସି ସମ୍ପନ୍ନ କରାଇଦେବେ ଜୁଲାଇ 25 ପୂର୍ବରୁ, ତାହେଲେ ଆପଣମାନେ ଯେଉଁମାନେ ଏଥିରେ ଡ୍ୟୁ ଅଛି ସେମାନଙ୍କୁ ସୁଭଦ୍ରା ବି ମିଳିଯାଇ ପାରିବ। ଯେଉଁ କିସ୍ତି ମିଳିବ ଆମର ରକ୍ଷାବନ୍ଧନରେ ତା ପୂର୍ବରୁ ଆକୁ ସାରିବା ପାଇଁ ସମସ୍ତଙ୍କୁ କୁହାଯାଇଛି। ଆଉ ଯେଉଁମାନଙ୍କର ଫିଲ୍ଡ ଇନକ୍ୱାରୀ ଆଗରୁ କେବେ ଯାଇଥିବେ ଫିଲ୍ଡ ଇନକ୍ୱାରୀ ପାଇଁ ଆପଣ ନଥିବେ ସେମାନେ ବି ଏ ଫିଲ୍ଡ ଇନକ୍ୱାରୀରେ ସାମିଲ ହୋଇପାରିବେ।
0: ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ ଓଟିଟିସି ଆର୍ଥିକ ବର୍ଷ 2024-25 ପାଇଁ ରାଜ୍ୟ ସରକାରଙ୍କୁ 1,17,00,000 ଟଙ୍କାର ଲାଭାଂଶ ପ୍ରଦାନ କରିଛି। ଉପମୁଖ୍ୟମନ୍ତ୍ରୀ ତଥା ପର୍ଯ୍ୟଟନ ମନ୍ତ୍ରୀ ପ୍ରଭାତୀ ପରିଡ଼ା ଓଟିଟିସିର ପରିଚାଳନା ନିର୍ଦ୍ଦେଶକଙ୍କଠାରୁ ଏହି ଚେକ୍ ଗ୍ରହଣ କରିଛନ୍ତି। ପୁରୀ ଶ୍ରୀମନ୍ଦିରରେ ଆଜି ଦଶମୀ ତିଥିରେ ଶ୍ରୀଜୀଉମାନଙ୍କ ଚକା ବିଜେ ନୀତି ଅନୁଷ୍ଠିତ ହେଉଛି। ଅଣସର ଘରେ ଥିବା ମହାପ୍ରଭୁଙ୍କୁ ଫୁଲୁରୀ ତେଲ ଏବଂ ଓଷ ଲାଗି ପରେ ମହାପ୍ରଭୁ ଆଜି ଶୋଇବା ଅବସ୍ଥାରୁ ଉଠି ବସିବେ। ଅନବସର ଦଶମୀରେ ଶ୍ରୀଜୀଉମାନେ ଆଜି ଚକା ଉପରେ ବିରାଜମାନ କରିବେ। ମଧ୍ୟାହ୍ନ ଧୂପ ଭୋଗମଣ୍ଡପ ନୀତି ପରେ ଜୟବିଜୟ ଦ୍ୱାର ବନ୍ଦ କରାଯାଇ ବେହେରଣ ଦ୍ୱାର ଫିଟାଯାଇ ଅଣସର ନୀତି ଅନୁଷ୍ଠିତ ହେଉଛି। ଏହି ନୀତି ଅନୁଯାୟୀ ଦୈତାପତିମାନେ ଶ୍ରୀଜୀଉମାନଙ୍କୁ ଚକା ଉପରେ ବିଜେ କରାଇବେ। ରାଜ୍ୟ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ବରଗଡ଼ ଜିଲ୍ଲା ପଦ୍ମପୁର ବ୍ଲକରେ

0: 40 କୋଟି 83 ଲକ୍ଷ ଟଙ୍କା ପ୍ରକଳ୍ପର ଲୋକାର୍ପଣ ଓ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି। ସ୍ଥାନୀୟ ଆର୍ଏନ୍ସି ପଡ଼ିଆରେ ଆୟୋଜିତ କାର୍ଯ୍ୟକ୍ରମରେ ଗ୍ରାମ୍ୟ ଉନ୍ନୟନ ପଞ୍ଚାୟତରାଜ ମନ୍ତ୍ରୀ ରବି ନାରାୟଣ ନାୟକ ଏହାକୁ ଉଦ୍ଘାଟନ କରିଛନ୍ତି। 51.6 କୋଟି ଟଙ୍କା ବ୍ୟୟରେ 8 ନୂତନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିବା ବେଳେ ପ୍ରାୟ 99.77 କୋଟି ଟଙ୍କା ବ୍ୟୟରେ ନିର୍ମିତ 15 ପ୍ରକଳ୍ପର ଲୋକାର୍ପଣ କରାଯାଇଛି। ସଫେଇ ମିତ୍ରଙ୍କ ଅବଦାନକୁ ସମ୍ମାନ ଜଣାଇବା ଏବଂ ସୁରକ୍ଷିତ ଓ ଯାନ୍ତ୍ରିକ ସ୍ୱଚ୍ଛତା ବ୍ୟବସ୍ଥାକୁ ପ୍ରୋହାହିତ କରିବା ଉଦ୍ଦେଶ୍ୟରେ ଆସନ୍ତା 14 ତାରିଖରେ ରାଜ୍ୟର ସମସ୍ତ ସହରାଞ୍ଚଳ ସ୍ଥାନୀୟ ସଂସ୍ଥାରେ ନମସ୍ତେ ଦିବସ ପାଳନ କରାଯିବ। ଏନେଇ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ସମସ୍ତ ମହାନଗର ନିଗମ ପୌରପାଳିକା ଓ ବିଜ୍ଞପିତ ଅଞ୍ଚଳ ପରିଷଦକୁ ନିର୍ଦ୍ଦେଶ ଜାରି କରାଯାଇଛି। ଚଳିତ ଶିକ୍ଷାବର୍ଷ ପାଇଁ 2 ବର୍ଷିଆ ବିଏଡ୍ ଏମ୍ଏଡ୍ ଏବଂ ବିଏଚ୍ଏଡ୍ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ପ୍ରବେଶିକା ପରୀକ୍ଷାଫଳ ଆଜି ପ୍ରକାଶ ପାଇଛି। ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ସମନ୍ୱିତ ଶିକ୍ଷକ ଶିକ୍ଷା କାର୍ଯ୍ୟକ୍ରମ ପାଇଁ ମୋଟ 1500 ସିଟ୍ ରହିଛି। ମାଲକାନଗିରି ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ସବୁଜ ଓ ସୁନ୍ଦର ପରିବେଶର ଗଠନ ଲକ୍ଷ୍ୟରେ ଜିଲ୍ଲାର ସମସ୍ତ ବିଦ୍ୟାଳୟରେ ବର୍ଣ୍ଣ ମହୋତ୍ସବ ପାଳିତ ହୋଇଯାଇଛି। ବିଦ୍ୟାଳୟ ପରିସର ଓ ଏହାର ଆଖପାଖ ଅଞ୍ଚଳରେ ଶତାଧିକ ମୂଲ୍ୟବାନ ତଥା ଔଷଧୀୟ ଚାରା ରୋପଣ କରାଯାଇଛି। କୋରାପୁଟର ସୁନାବେଡ଼ାସ୍ଥିତ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର କୃଷି ବିଭାଗ ଓ ଆଇସିଏଆର୍ର ମିଳିତ ଆନୁକୂଲ୍ୟରେ 5 ଦିନିଆ ଅନ୍ତର୍ଜାତୀୟ କର୍ମଶାଳା ଓ କୃଷକ ମେଳା ଅନୁଷ୍ଠିତ ହୋଇଯାଇଛି। ବରିଷ୍ଠ ଅଧିକାରୀମାନେ ଯୋଗଦେଇ କୃଷି କ୍ଷେତ୍ରରେ ଗବେଷଣା, ନବସୃଜନ ଓ ପ୍ରଯୁକ୍ତିର ପ୍ରସାର ଉପରେ ଗୁରୁତ୍ୱାରୋପ କରିଥିଲେ। କଟକ ଜିଲ୍ଲା ମତ୍ସ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟରେ ଜିଲ୍ଲାସ୍ତରୀୟ ଜାତୀୟ ମତ୍ସ୍ୟଚାଷ ଦିବସ ଅନୁଷ୍ଠିତ ହୋଇଛି। ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡକ୍ଟର ସୁଶାନ୍ତ ନାୟକ, ମଣ୍ଡଳ ସମବାୟ ନିରୀକ୍ଷକ ଯୋଗଦେଇ ରାଜ୍ୟ ସରକାରଙ୍କ ବିଭିନ୍ନ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ଯୋଜନା ସମ୍ପର୍କରେ ଆଲୋଚନା କରିଥିଲେ। ଗଞ୍ଜାମ ଜିଲ୍ଲା ମତ୍ସ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟରେ ଏକ ସଚେତନତା ଓ ମତ୍ସ୍ୟଚାଷୀ ସମାବେଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପାଣିପାଗ, ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ଥିବାରୁ କେତେକ ସ୍ଥାନରେ ସ୍ୱଚ୍ଚରୁ ମଧ୍ୟମ ଧରଣର ବର୍ଷା ହୋଇଯାଇଛି। ହୀରାକୁଦ ଜଳଭଣ୍ଡାରର 8 ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସନ ଜାରି ରହିଛି। ସହଯୋଗ ଓ ସମନ୍ୱୟ ରକ୍ଷା କରି ପୁରୀ ରଥଯାତ୍ରାର ପରିଚାଳନା ନେଇ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ। ଦେଶର ଦୁର୍ଗମ ଅଞ୍ଚଳରେ ଆୟୁଷ୍ମାନ ଭାରତ ଡିଜିଟାଲ ମିଶନରେ ସ୍ୱାସ୍ଥ୍ୟସେବା ପହଞ୍ଚାଇବା ପାଇଁ କେନ୍ଦ୍ର ସରକାରଙ୍କ ପଦକ୍ଷେପ। ଆସନ୍ତା ରାକ୍ଷୀ ପୂର୍ଣ୍ଣିମାରେ ପ୍ରଦାନ କରାଯିବ ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି ଏବଂ ପୁରୀ ଶ୍ରୀମନ୍ଦିରରେ ଆଜି ଅନୁଷ୍ଠିତ ହେଉଛି ଶ୍ରୀଜୀଉମାନଙ୍କ ଚକା ବିଜେ ନୀତି। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକି।
1: ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ଆଜିର ପ୍ରସଙ୍ଗ, ସ୍ଥାୟୀ ନୀଳ ଅର୍ଥନୀତି ପାଇଁ ମତ୍ସ୍ୟଚାଷୀଙ୍କ ସଶକ୍ତିକରଣ। ଆଲେଖ୍ୟ ମଳୟରଞ୍ଜନ ମିଶ୍ର, ଉପସ୍ଥାପନାରେ ମୁଁ ସୁଭାଷ ଚନ୍ଦ୍ର ଶତପଥୀ। ମାଛ ଚାଷ ସମ୍ପର୍କରେ ଲୋକଙ୍କୁ ଅଧିକ ସଚେତନ କରିବା ଏବଂ ମତ୍ସ୍ୟଚାଷୀଙ୍କୁ ପ୍ରୋତ୍ସାହନ କରିବା ଲକ୍ଷ୍ୟ ନେଇ ଆଜି ଜାତୀୟ ମତ୍ସ୍ୟଚାଷୀ ଦିବସ ପାଳନ କରାଯାଉଛି। ଦେଶର ଖାଦ୍ୟ ସୁରକ୍ଷାକୁ ସୁଦୃଢ଼ କରିବା ଦିଗରେ ମାଛ ଚାଷର ଭୂମିକା ମଧ୍ୟ ବେଶ୍ ଗୁରୁତ୍ୱପୂର୍ଣ୍ଣ। ମାଛ ଆଧାରିତ ପ୍ରୋଟିନ୍ର ବର୍ଦ୍ଧିତ ଚାହିଦାକୁ ପୂରଣ କରିବା ଏବଂ ଗ୍ରାମାଞ୍ଚଳ ନିଯୁକ୍ତି କ୍ଷେତ୍ରକୁ ମତ୍ସ୍ୟଚାଷ ଅଧିକ ସଶକ୍ତ କରିପାରୁଛି। ଏ କ୍ଷେତ୍ରରେ ମତ୍ସ୍ୟଚାଷୀଙ୍କର ପ୍ରତିବଦ୍ଧତାକୁ ଏହା ପ୍ରତିପାଦନ କରୁଛି। ଚଳିତ ବର୍ଷ ଏକ ସ୍ଥାୟୀ ନୀଳ ଅର୍ଥନୀତି ପାଇଁ ମତ୍ସ୍ୟଚାଷୀଙ୍କ ସଶକ୍ତିକରଣ ପ୍ରସଙ୍ଗ ଆଧାରରେ ଏହି ଦିବସ ପାଳନ କରାଯାଉଛି। ମତ୍ସ୍ୟଚାଷୀଙ୍କର ପ୍ରୟାସ କେବଳ ଜୀବିକା ନିର୍ବାହ କରୁନାହିଁ, ବରଂ ଦେଶରେ ସ୍ଥାୟୀ ଜଳଚାଷ ଏବଂ ସମୃଦ୍ଧ ନୀଳ ଅର୍ଥନୀତିର ଦୃଷ୍ଟିକୋଣକୁ ଉଲ୍ଲେଖନୀୟ ସହଯୋଗ ପ୍ରଦାନ କରୁଛି। ଭାରତୀୟ ମତ୍ସ୍ୟଚାଷ କ୍ଷେତ୍ରରେ ପ୍ରଫେସର ଡକ୍ଟର ହୀରାଲାଲ ଚୌଧୁରୀ ଏବଂ ତାଙ୍କର ସହଯୋଗୀ ଡକ୍ଟର କେଏଚ୍ ଆଲୁକୁନିହିଙ୍କ ଅବଦାନକୁ ସମ୍ମାନ ପ୍ରଦାନ ଏବଂ ସ୍ମରଣ କରିବା ହେଉଛି ଆଜି ଦିବସ ପାଳନର ଅନ୍ୟତମ ଉଦ୍ଦେଶ୍ୟ। ସେମାନେ ଦେଶରେ ମାଛ ଚାଷର ମାର୍ଗଦର୍ଶନ କରିଥିଲେ। 1957 ଆଜିର ଦିବସରେ ସେମାନଙ୍କ ଦ୍ୱାରା ଗ୍ରହଣ କରାଯାଇଥିବା ପଦକ୍ଷେପ ମତ୍ସ୍ୟଚାଷ କ୍ଷେତ୍ରରେ ଏକ ବିପ୍ଳବ ଆଣିଥିଲା। ଦେଶର ମତ୍ସ୍ୟଚାଷୀଙ୍କ ବିକାଶ ଏବଂ ସେମାନଙ୍କ ଅବଦାନକୁ ସ୍ୱୀକୃତି ପ୍ରଦାନ କରିବା ଲକ୍ଷ୍ୟ ନେଇ ଏହି ଦିବସକୁ ମଧ୍ୟ ପାଳନ କରାଯାଇଥାଏ। ଏହା ମାଧ୍ୟମରେ ମତ୍ସ୍ୟ ସମ୍ପଦର ନିରନ୍ତର ପରିଚାଳନା ଏବଂ ଏ କ୍ଷେତ୍ରରେ ଅଧିକ ବିଚାର ବିମର୍ଶର ଇକୋସିଷ୍ଟମ ସୃଷ୍ଟି କରିବା ପାଇଁ ଏହି ଦିବସ ସୂଚିତ କରିଥାଏ। ଆଧୁନିକ ଜଳଚାଷ କୌଶଳ ଗ୍ରହଣ କରିବା, ମାଛ ଉତ୍ପାଦନରେ ଉନ୍ନତି ଆଣିବା ଏବଂ ଜଳୀୟ ସମ୍ପଦ ସଂରକ୍ଷଣ କରିବାରେ ମତ୍ସ୍ୟଚାଷୀଙ୍କର ଉତ୍ସର୍ଗ ଏବଂ ନବସୃଜନକୁ ଏହା ପରିପ୍ରକାଶ କରିଥାଏ। ବିଗତ କିଛି ବର୍ଷ ଧରି ବୈଜ୍ଞାନିକ ଗବେଷଣା ଏବଂ ପ୍ରଯୁକ୍ତିବିଦ୍ୟା ହସ୍ତକ୍ଷେପ ଦ୍ୱାରା ମତ୍ସ୍ୟଚାଷ କ୍ଷେତ୍ରରେ ଉଲ୍ଲେଖନୀୟ ପରିବର୍ତ୍ତନ ଦେଖିବାକୁ ମିଳୁଛି। ମତ୍ସ୍ୟଚାଷକୁ ପ୍ରାଥମିକତା ପ୍ରଦାନ କରିବା ସହ ସରକାର ଦେଶରେ ନୀଳ ବିପ୍ଳବ ମାଧ୍ୟମରେ ଆର୍ଥିକ ପ୍ରଗତି ଏବଂ ସମୃଦ୍ଧି ଆଣିବାରେ ଲକ୍ଷ୍ୟ ରଖିଛନ୍ତି।

0: କ୍ଷେତ୍ରରେ ନିରନ୍ତର ମାଛ ଧରିବା, ମତ୍ସ୍ୟ ଭିତ୍ତିଭୂମି, ସାମୁଦ୍ରିକ ଖାଦ୍ୟ ରପ୍ତାନୀ ଏବଂ ଉପକୂଳ ଜୀବିକାକୁ ଅଧିକ ଗତିଶୀଳ କରିବା ଲକ୍ଷ୍ୟ ନେଇ ଗଭୀର ସମୁଦ୍ର ମାଛଧରା ମିଶନ କାର୍ଯ୍ୟକାରୀ କରାଯାଇଛି। ଦୀର୍ଘସ୍ଥାୟୀ ସାମୁଦ୍ରିକ ଅର୍ଥନୀତିର ବିକାଶ, ମତ୍ସ୍ୟଜୀବୀଙ୍କ କଲ୍ୟାଣ ଏବଂ ଓଡ଼ିଶାକୁ ବିଶ୍ୱସ୍ତରରେ ସାମୁଦ୍ରିକ ଖାଦ୍ୟ ପେଣ୍ଠସ୍ଥଳୀରେ ପରିଣତ କରିବା ଏହି ମିଶନର ମୁଖ୍ୟ ଉଦ୍ଦେଶ୍ୟ। ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ଭୁବନେଶ୍ୱରସ୍ଥିତ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟଠାରେ ଗତକାଲି ଓଡ଼ିଶା ଗଭୀର ସମୁଦ୍ର ମାଛଧରା ମିଶନର ଶୁଭାରମ୍ଭ କରିଥିଲେ। ଗଭୀର ସମୁଦ୍ରରେ ମାଛ ଧରିବା ଏବଂ ସନ୍ତୁଳିତ ସାମୁଦ୍ରିକ ପରିବେଶକୁ ରକ୍ଷା କରିବା ତଥା ମତ୍ସ୍ୟଜୀବୀଙ୍କର ସାମାଜିକ ଓ ଅର୍ଥନୈତିକ ସ୍ଥିତିରେ ସୁଧାର ଆଣିବା ଏହି ମିଶନର ପ୍ରମୁଖ ଲକ୍ଷ୍ୟ। ଗଭୀର ସମୁଦ୍ରରେ ମାଛ ଧରିବା ନେଇ ଜାହାଜ କିମ୍ବା ବଡ଼ ନୌକାର ମାଲିକଙ୍କୁ ଉପରାଷ୍ଟ୍ରପତି ଅନୁମତି ପତ୍ର ବଣ୍ଟନ କରିଛନ୍ତି। ଏହାଦ୍ୱାରା ଯୋଗ୍ୟ ଭାରତୀୟ ମାଛଧରା ଜାହାଜଗୁଡ଼ିକ ଗଭୀର ଅନ୍ତର୍ଜାତୀୟ ସାମୁଦ୍ରିକ ଜଳସୀମାରେ ନିୟନ୍ତ୍ରିତ ମାଛ ଧରିବା ପାଇଁ ଅନୁମତି ପ୍ରାପ୍ତ ହୋଇଛନ୍ତି। 2015 ମସିହାରୁ ଏ କ୍ଷେତ୍ରରେ ସରକାର 38,572 କୋଟି ଟଙ୍କାର ନିବେଶ କରିଛନ୍ତି। ଏହାଦ୍ୱାରା ଦେଶର ମତ୍ସ୍ୟ ଉତ୍ପାଦନ ଦୁଇ ଗୁଣରୁ ଅଧିକ ହୋଇଛି। 2013-14 ଆର୍ଥିକ ବର୍ଷରେ ମତ୍ସ୍ୟ ଉତ୍ପାଦନ 95,79,000 ଟନ୍ ହୋଇଥିବା ବେଳେ 2023-24 ଆର୍ଥିକ ବର୍ଷରେ ଏହା 195,00,000 ଟନ୍କୁ ବୃଦ୍ଧି ପାଇଛି। ଏ କ୍ଷେତ୍ରରେ ରେକର୍ଡ ସଂଖ୍ୟକ 104% ଅଭିବୃଦ୍ଧି ଘଟିଛି। ଗତ ଆର୍ଥିକ ବର୍ଷରେ ଭାରତର ସାମୁଦ୍ରିକ ଖାଦ୍ୟ ରପ୍ତାନୀ 73,890 କୋଟି ଟଙ୍କାରେ ପହଞ୍ଚିଥିଲା। ଦେଶରେ ଜଳ ସମ୍ପଦର ଶକ୍ତି ଏବଂ ସରକାରଙ୍କର ଏ ଦିଗରେ ରହିଥିବା ପ୍ରତିବଦ୍ଧତାକୁ ଏହା ପ୍ରତିଫଳନ କରୁଛି। ଚିଙ୍ଗୁଡ଼ି ରପ୍ତାନୀରେ ଭାରତ ବିଶ୍ୱର ଅଗ୍ରଣୀ ରାଷ୍ଟ୍ରର ମାନ୍ୟତା ପାଇଛି। ଗତ ଏକ ଦଶନ୍ଧି ମଧ୍ୟରେ ଚିଙ୍ଗୁଡ଼ି ଉତ୍ପାଦନ 270%କୁ ବୃଦ୍ଧି ପାଇଛି। ଏ କ୍ଷେତ୍ରରେ ନିଯୁକ୍ତି ସୁଯୋଗ ସୃଷ୍ଟି ହେବା ସହ ଦେଶରେ ମତ୍ସ୍ୟଜୀବୀ ସମ୍ପ୍ରଦାୟ ସଶକ୍ତ ହୋଇଛନ୍ତି। ବିଶ୍ୱସ୍ତରରେ ଭାରତ ଏବେ ଦ୍ୱିତୀୟ ବୃହତ୍ତମ ମାଛ ଉତ୍ପାଦନକାରୀ ଏବଂ ଦ୍ୱିତୀୟ ବୃହତ୍ତମ ଜଳଚର ପାଳନ ଦେଶ ଭାବେ ମାନ୍ୟତା ଲାଭ କରିଛି। ଦେଶର ମୋଟ ମାଛ ଉତ୍ପାଦନର 75%ରୁ ଅଧିକ ଅନ୍ତର୍ଦେଶୀୟ ମତ୍ସ୍ୟ ଚାଷରୁ ହିଁ ମିଳିପାରୁଛି। ସରକାର ମତ୍ସ୍ୟଚାଷୀଙ୍କୁ ପ୍ରୋତ୍ସାହନ ପ୍ରଦାନ କରିବା ଲକ୍ଷ୍ୟ ନେଇ ସ୍ୱଳ୍ପ ସୁଧ ହାରରେ ବ୍ୟାଙ୍କ ଋଣ ଏବଂ କିଷାନ କ୍ରେଡିଟ୍ କାର୍ଡ ସୁବିଧା ପ୍ରଦାନ କରିଛନ୍ତି। ଜାତୀୟ ମତ୍ସ୍ୟଚାଷୀ ଦିବସ ନୀଳ ଅର୍ଥନୀତି ବିପ୍ଳବ କ୍ଷେତ୍ରରେ ଆମର ଅଙ୍ଗୀକାରବଦ୍ଧତାକୁ ପ୍ରକାଶ କରୁଛି।
1: ଶେଷ ହେଲା ଆଜିର ପ୍ରସଙ୍ଗ।

0: ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
1: ଏତେବେଳେ ଯେ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଥିଲେ ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପ୍ରଚାର କରୁଛୁ ଓଡ଼ିଆ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ। ପ୍ରଥମ ଗୀତଟି ନେଇଛୁ ତୋ ଆଖି ମୋ ଆଇନା ଚଳଚ୍ଚିତ୍ରରୁ। ଶିଳ୍ପୀ ସୋନୁ ନିଗମ ଏବଂ ପାମେଲା ଜେନ୍, ଗୀତିକାର ଦେବଦାସ ଛୋଟରାୟ, ସଙ୍ଗୀତ ଦୀପକ କୁମାର।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ନେଇଛୁ ପର୍ଶୁରାମ ଚଳଚ୍ଚିତ୍ରରୁ। ଶିଳ୍ପୀ ଉଦିତ ନାରାୟଣ ଏବଂ ନିବେଦିତା, ଗୀତିକାର ଶ୍ରୀକାନ୍ତ ଗୌତମ, ସଙ୍ଗୀତ ମନ୍ମଥ ମିଶ୍ର।

କାର୍ଯ୍ୟକ୍ରମର ଶେଷ ଗୀତଟି ନେଇଛୁ ରଙ୍ଗିଲା ଟୋକା ଚଳଚ୍ଚିତ୍ରରୁ। ଶିଳ୍ପୀ ବାବୁଲ ସୁପ୍ରିୟ ଏବଂ ଅଞ୍ଜଳି ମିଶ୍ର, ଗୀତିକାର ନିଜାମ, ସଙ୍ଗୀତ ଅଭିଜିତ ମଜୁମଦାର।

ପ୍ରଚାର କଲୁ ଓଡ଼ିଆ ଚଳଚ୍ଚିତ୍ରର କିଛି ଗୀତ। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ସମୟ ରାତି 7:15 ହେବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ। ମୁଖ୍ୟ ସମ୍ବାଦ, ତ୍ରିରାଷ୍ଟ୍ରୀୟ ଗସ୍ତର ଶେଷ ପର୍ଯ୍ୟାୟରେ ଆଜି ନ୍ୟୁଜିଲାଣ୍ଡରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ। ଉପସାଗରୀୟ ଅଞ୍ଚଳରେ ଶାନ୍ତି ଓ ସ୍ଥିରତା ବଜାୟ ରଖିବା ଦିଗରେ ପ୍ରତିଶ୍ରତିବଦ୍ଧତା ଦୋହରାଇଲେ ଭାରତ ଓ ଓମାନ। ସଂସଦର ମୌସୁମୀ ଅଧିବେଶନର ପ୍ରସ୍ତୁତିର ସମୀକ୍ଷା କଲେ ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ। ଏବଂ ଫିଫା ବିଶ୍ୱକପ୍ର ଦ୍ୱିତୀୟ କ୍ୱାର୍ଟର ଫାଇନାଲରେ ଆଜି ସ୍ପେନ୍ ଭେଟିବ ବେଲଜିୟମକୁ। ତ୍ରିରାଷ୍ଟ୍ରୀୟ ଗସ୍ତର ଶେଷ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନ୍ୟୁଜିଲାଣ୍ଡରେ ପହଞ୍ଚିଛନ୍ତି। ଅକ୍ଲ୍ୟାଣ୍ଡ ବିମାନ ବନ୍ଦରରେ ପହଞ୍ଚିବା ପରେ ତାଙ୍କର ନ୍ୟୁଜିଲାଣ୍ଡ ପ୍ରତିପକ୍ଷ କ୍ରିଷ୍ଟୋଫର ଲକ୍ସନ୍ ଶ୍ରୀ ମୋଦିଙ୍କୁ ସ୍ୱାଗତ ଜଣାଇଥିଲେ। ସେଠାରେ ବସବାସ କରୁଥିବା ଭାରତୀୟ ସମ୍ପ୍ରଦାୟଙ୍କ ପକ୍ଷରୁ ମଧ୍ୟ ଶ୍ରୀ ମୋଦିଙ୍କୁ ଅଭିନନ୍ଦନ ଜ୍ଞାପନ କରାଯାଇଛି। ଉଭୟ ଦେଶର ଲୋକେ ଭାରତୀୟ ତ୍ରିରଙ୍ଗା ହାତରେ ଧରି କିଆ ଓରା ମୋଦି ଉଚ୍ଚାରଣ କରି ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରିଛନ୍ତି। ପ୍ରାୟ 40 ବର୍ଷ ପରେ ପ୍ରଥମ ଭାରତୀୟ ପ୍ରଧାନମନ୍ତ୍ରୀ ଭାବେ ଶ୍ରୀ ମୋଦି 2 ଦିନ ଲାଗି ଏହି ଐତିହାସିକ ଗସ୍ତ କରିଛନ୍ତି। ତାଙ୍କର ଏହି ଗସ୍ତ ଲାଗି ନ୍ୟୁଜିଲାଣ୍ଡରେ ଅନେକ ଉତ୍ସାହ ପରିଲକ୍ଷିତ ହୋଇଛି ବୋଲି ଆମ ସମ୍ଭାଦଦାତା ଜଣାଇଛନ୍ତି। ଏହି ଗସ୍ତ ଅବସରରେ ଭାରତ ନ୍ୟୁଜିଲାଣ୍ଡ ମଧ୍ୟରେ ବାଣିଜ୍ୟ, ପୁଞ୍ଜିନିବେଶ, ଶିକ୍ଷା, ଜ୍ଞାନକୌଶଳ, ଜନସମ୍ପର୍କ ଆଦି କ୍ଷେତ୍ରରେ ଜାରି ରହିଥିବା ସହଯୋଗକୁ ଅଧିକ ସଶକ୍ତ କରିବା ଉପରେ ଉଭୟ ପ୍ରଧାନମନ୍ତ୍ରୀ ଆଲୋଚନା କରିବାର ଆଶା କରାଯାଉଛି। ପ୍ରଧାନମନ୍ତ୍ରୀଙ୍କର ଏହି ଗସ୍ତ ଦୁଇ ଦେଶ ମଧ୍ୟରେ ଭାଗିଦାରୀକୁ ଅଧିକ ସୁଦୃଢ଼ କରିବାରେ ସହାୟକ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ସମ୍ପ୍ରତି ଅଷ୍ଟ୍ରେଲିଆ ଗସ୍ତ ଅବସରରେ ସେଠାରେ ତାଙ୍କୁ ପ୍ରଦାନ କରାଯାଇଥିବା ଆତିଥେୟତା ଲାଗି ସେ ଅଷ୍ଟ୍ରେଲିଆ ସରକାର, ଜନସାଧାରଣ ଏବଂ ବିଶେଷ କରି ପ୍ରଧାନମନ୍ତ୍ରୀ ଆଣ୍ଟ୍ରୋନି ଆଲବାନିଜ୍ଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଏ ସମ୍ପର୍କରେ ସୂଚନା ଦେଇ ଶ୍ରୀ ମୋଦି କହିଛନ୍ତି ତାଙ୍କର ଅଷ୍ଟ୍ରେଲିଆ ଗସ୍ତ ସଫଳ ହୋଇଛି। ତାଙ୍କର ଏହି ଗସ୍ତ ଦ୍ୱାରା ଭାରତ ଅଷ୍ଟ୍ରେଲିଆ ଭାଗିଦାରୀକୁ ଅଧିକ ସଶକ୍ତ କରାଯାଇପାରିବା ସହିତ ବିଭିନ୍ନ କ୍ଷେତ୍ରରେ ସହଯୋଗ ଲାଗି ନୂତନ ସୁଯୋଗ ସୃଷ୍ଟି ହୋଇପାରିବ। ଅଷ୍ଟ୍ରେଲିଆ ଗସ୍ତର ସଫଳତା ଦ୍ୱାରା ଉଭୟ ଦେଶ ଉପକୃତ ହୋଇପାରିବେ। ଏତଦ୍ବ୍ୟତୀତ ବିଶ୍ୱ ସମ୍ପ୍ରଦାୟ ପ୍ରତି ଏହାର ଏକ ସକାରାତ୍ମକ ଅବଦାନ ରହିବ ବୋଲି ଶ୍ରୀ ମୋଦି ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଆଶାବ୍ୟକ୍ତ କରିଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଆଜି ମସ୍କାଟଠାରେ ତାଙ୍କର ଓମାନ ପ୍ରତିପକ୍ଷ ବାଦର ବିନ୍ ହମାଦ ଅଲ୍ ବୁସାଇଦିଙ୍କ ସହ ସାକ୍ଷାତ ଆଲୋଚନା କରିଛନ୍ତି।

ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଏ ସମ୍ପର୍କରେ ସୂଚନା ଦେଇ ଡକ୍ଟର ଜୟଶଙ୍କର କହିଛନ୍ତି, ବାଣିଜ୍ୟ, ପୁଞ୍ଜିନିବେଶ, ଯୋଗାଯୋଗ, ବୈଷୟିକ ଜ୍ଞାନକୌଶଳ, ପ୍ରତିରକ୍ଷା, କୃତ୍ରିମ ବୁଦ୍ଧିମତା, ସାମୁଦ୍ରିକ ଓ ସାଇବର କ୍ଷେତ୍ର ଆଦି ପ୍ରସଙ୍ଗ ଏହି ଆଲୋଚନାରେ ସ୍ଥାନ ପାଇଥିଲା। ଏହିସବୁ କ୍ଷେତ୍ରରେ ଦୁଇ ଦେଶ ମଧ୍ୟରେ ଜାରି ରହିଥିବା ସହଯୋଗକୁ ଅଧିକ ସଶକ୍ତ କରିବା ଲାଗି ଉଭୟ ପକ୍ଷ ସମ୍ମତି ପ୍ରଦାନ କରିଛନ୍ତି। ଏହାଛଡ଼ା ଉପସାଗରୀୟ ଅଞ୍ଚଳର ବିକାଶ ଉପରେ ଉଭୟ ନେତା ବିସ୍ତୃତ ଆଲୋଚନା କରିବା ସହିତ ଏହି ଅଞ୍ଚଳରେ ଶାନ୍ତି ଓ ସ୍ଥିରତା ବଜାୟ ରଖିବା ଦିଗରେ ମିଳିତ ପ୍ରୟାସ ଜାରି ରଖିବେ ବୋଲି ସମ୍ମତି ପ୍ରକାଶ କରିଛନ୍ତି। ଭାରତ ଓମାନ ମଧ୍ୟରେ ରଣନୈତିକ ଭାଗିଦାରୀର ବିଶ୍ୱାସ ଓ ଶକ୍ତି ଏହି ଆଲୋଚନା ମାଧ୍ୟମରେ ପ୍ରତିଫଳିତ ହୋଇଛି ବୋଲି ଡକ୍ଟର ଜୟଶଙ୍କର ସୂଚନା ଦେଇଛନ୍ତି। ଇତିମଧ୍ୟରେ ଓମାନ ବୈଦେଶିକ ମନ୍ତ୍ରୀ କହିଛନ୍ତି, ଭାରତ ଓମାନ ମଧ୍ୟରେ ଦୀର୍ଘଦିନରୁ ରହିଆସିଥିବା ସାମୁଦ୍ରିକ ସମ୍ପର୍କ ଦୁଇ ଦେଶର ଜନସାଧାରଣଙ୍କୁ ଶତାବ୍ଦୀ ଶତାବ୍ଦୀ ଧରି ଯୋଡ଼ି ରଖିଛି। ଏତଦ୍ବ୍ୟତୀତ ଦୁଇ ଦେଶ ମଧ୍ୟରେ ଥିବା ଭାଗିଦାରୀକୁ ଏକ ସଶକ୍ତ ଭିତ୍ତିଭୂମି ପ୍ରଦାନ କରିବାରେ ସହାୟକ ହୋଇଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଏହି ସୂଚନା ଦେଇ ଶ୍ରୀ ଆଲବୁସାଇଦି କହିଛନ୍ତି, ହର୍ମୁଜ୍ ପ୍ରଣାଳୀରେ ସୁରକ୍ଷିତ ଜାହାଜ ଚଳାଚଳ ସମ୍ପର୍କରେ ସେ ତାଙ୍କ ଭାରତୀୟ ପ୍ରତିପକ୍ଷ ଡକ୍ଟର ଜୟଶଙ୍କରଙ୍କ ସହିତ ବିସ୍ତୃତ ଆଲୋଚନା କରିଛନ୍ତି ଏବଂ ଏ ଦିଗରେ ସମର୍ଥନ ଲାଗି ସେ ଭାରତକୁ ଧନ୍ୟବାଦ ଜ୍ଞାପନ କରିଛନ୍ତି। ଡକ୍ଟର ଜୟଶଙ୍କର ଆଜି ଓମାନରେ ବସବାସ କରୁଥିବା ଭାରତୀୟ ବଂଶୋଦ୍ଭବଙ୍କ ସହିତ ଭାବ ବିନିମୟ କରିଛନ୍ତି। ଏ ସମ୍ପର୍କରେ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ସୂଚନା ଦେଇ ଡକ୍ଟର ଜୟଶଙ୍କର କହିଛନ୍ତି, ସେଠାରେ ସ୍ଥାନୀୟ ଭାରତୀୟ ବଂଶୋଦ୍ଭବଙ୍କର ବିଭିନ୍ନ କ୍ଷେତ୍ରରେ ଅବଦାନ ଏବଂ ଉତ୍ସାହ ମାଧ୍ୟମରେ ଭାରତ ଓମାନ ସମ୍ପର୍କ ଅଧିକ ସଶକ୍ତ ହୋଇପାରିଛି। ଉଭୟ ସମାଜ ଓ ଦୁଇ ଦେଶର ଭାଗିଦାରୀ ପ୍ରତି ସେମାନଙ୍କର ଅବଦାନକୁ ଡକ୍ଟର ଜୟଶଙ୍କର ପ୍ରଶଂସା କରିଛନ୍ତି। ଦେଶର ବିଦ୍ୟୁତ୍ ଚାହିଦାର 50% ଦ୍ୱିତୀୟ ଥର ଲାଗି ସ୍ୱଚ୍ଛ ଶକ୍ତି ଦ୍ୱାରା ପୂରଣ ହୋଇପାରିଛି ବୋଲି ନୂତନ ଏବଂ ନବୀକରଣୀୟ ଶକ୍ତି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ କହିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ଯୋଶୀ କହିଛନ୍ତି, ଚଳିତ ମାସ 6 ତାରିଖରେ ନବୀକରଣୀୟ ଶକ୍ତି ଉତ୍ସରୁ 50.2% ଶକ୍ତି ଯୋଗାଣ ସଫଳ ହୋଇଛି। ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ଏହି କ୍ଷେତ୍ରରେ ସମାବେଶୀ ବିକାଶ ଲକ୍ଷ୍ୟ ହାସଲ କରିଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ଆସନ୍ତାକାଲି ବିହାର ଗସ୍ତ କରିବେ। ଏହି ଗସ୍ତ ଅବସରରେ ଉପରାଷ୍ଟ୍ରପତି ବିହାର ବିଧାନସଭା ସଦସ୍ୟମାନଙ୍କର ତାଲିମ କାର୍ଯ୍ୟକ୍ରମର ଉଦ୍ଘାଟନୀ ସମାରୋହରେ ଉଦ୍ବୋଧନ ଦେବେ। ଏହି ତାଲିମ କାର୍ଯ୍ୟକ୍ରମ ବିହାର ସାଧାରଣ ପ୍ରଶାସନ ଓ ସହରାଞ୍ଚଳ ବିକାଶ ପ୍ରତିଷ୍ଠାନରେ ଆୟୋଜିତ ହୋଇଛି। ସଂସଦର ମୌସୁମୀ ଅଧିବେଶନ ଆସନ୍ତା 20 ତାରିଖରୁ ଆରମ୍ଭ ହେବାକୁ ଥିବାରୁ ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଏବଂ ଡକ୍ଟର ଏଲ୍ ମୁର୍ଗାନ ଆଜି ସଂସଦ ଭବନ ପରିସରରେ ଏହାର ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମେଘୱାଲ କହିଛନ୍ତି, ଆଗାମୀ ଅଧିବେଶନ ଲାଗି ସଂସଦରେ ହେବାକୁ ଥିବା ବିଭିନ୍ନ ବୈଧାନିକ କାର୍ଯ୍ୟର ବିସ୍ତୃତ ସମୀକ୍ଷା କରିବା ସହିତ ଏଥିଲାଗି ଆବଶ୍ୟକ ନିର୍ଦ୍ଦେଶାବଳୀ ମଧ୍ୟ ଜାରି କରାଯାଇଛି। ସଂସଦର ମୌସୁମୀ ଅଧିବେଶନ ଆସନ୍ତା ମାସ 13 ତାରିଖ ପର୍ଯ୍ୟନ୍ତ ଚାଲିବ। ଦେଶର ଉତ୍ତରାଞ୍ଚଳ ରେଳବାଇର 680 କିଲୋମିଟର ଦୀର୍ଘ ରେଳପଥରେ କବଚ ସୁରକ୍ଷା ବ୍ୟବସ୍ଥା ସ୍ଥାପନ ଲାଗି 206 କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏହାଦ୍ୱାରା ସମ୍ପୃକ୍ତ ରେଳପଥର ସୁରକ୍ଷା ଏବଂ କାର୍ଯ୍ୟଦକ୍ଷତା ବୃଦ୍ଧି ପାଇବ। ରଣନୈତିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ତଥା ମାତ୍ରାଧିକ ଟ୍ରେନ୍ ଚଳାଚଳ କରୁଥିବା ରେଳପଥଗୁଡ଼ିକରେ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଏହି ସୁରକ୍ଷା ବ୍ୟବସ୍ଥା ସ୍ଥାପନ କରିବା ହେଉଛି ଏହାର ମୂଳ ଲକ୍ଷ୍ୟ। ଏ ସମ୍ପର୍କରେ ସୂଚନା ଦେଇ ରେଳ ମନ୍ତ୍ରଣାଳୟ କହିଛି, କବଚର 4.0 ସଂସ୍କରଣ ଦିଲ୍ଲୀ ଡିଭିଜନର ରେୱାରି ଦିଲ୍ଲୀ ଏବଂ ଶକୁରବସ୍ତି ଭତିଣ୍ଡା ସେକ୍ସନରେ କାର୍ଯ୍ୟକାରୀ କରାଯିବ। ଟ୍ରେନ୍ ଧକ୍କା ଭଳି ବିପଦପୂର୍ଣ୍ଣ ଅଘଟଣ ସମୟରେ ଏବଂ ଏପରିକି କୁହୁଡ଼ି ଭଳି ପ୍ରତିକୂଳ ପାଗରେ ମଧ୍ୟ ଏହି ବ୍ୟବସ୍ଥା ମାଧ୍ୟମରେ ସୁରକ୍ଷା ପ୍ରଦାନ କରାଯାଇପାରିବ ବୋଲି ମନ୍ତ୍ରଣାଳୟ କହିଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା ଆଜି ଆୟୁଷ୍ମାନ ଭାରତ ଡିଜିଟାଲ ମିଶନର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଛନ୍ତି। ଏଥିରେ ଉଦ୍ବୋଧନ ଦେଇ ଶ୍ରୀ ନଡ୍ଡା କହିଛନ୍ତି, ଏହି ମିଶନ ଅଧୀନରେ ଦେଶବ୍ୟାପୀ ଏକ ସଶକ୍ତ ଡିଜିଟାଲ ସ୍ୱାସ୍ଥ୍ୟସେବା ଭିତ୍ତିଭୂମି ସ୍ଥାପନ କରାଯାଇପାରିଛି। ଦେଶବାସୀଙ୍କୁ ଏହି ଯୋଜନା ମାଧ୍ୟମରେ ଉନ୍ନତମାନର ସ୍ୱାସ୍ଥ୍ୟସେବା ଯୋଗାଇଦେବା ଦିଗରେ ସମ୍ପୃକ୍ତ ଭିତ୍ତିଭୂମିର କିଭଳି ସର୍ବାଧିକ ଉପଯୋଗ କରାଯାଇପାରିବ ତା ଉପରେ ଶ୍ରୀ ନଡ୍ଡା ଗୁରୁତ୍ୱାରୋପ କରିଛନ୍ତି। ପ୍ରତ୍ୟେକ ନାଗରିକଙ୍କ ପାଇଁ ଏକ ସମାବେଶୀ, ସୁଗମ ତଥା ସହଜରେ ଉପଲବ୍ଧ ହୋଇପାରୁଥିବା ସ୍ୱାସ୍ଥ୍ୟସେବା ଯୋଗାଇଦେବା ଦିଗରେ ବୈଷୟିକ ଜ୍ଞାନକୌଶଳର ଉପଯୋଗ କରିବାକୁ ସେ ପରାମର୍ଶ ଦେଇଛନ୍ତି। ବିଶ୍ୱର ସର୍ବବୃହତ୍ ଏହି ଡିଜିଟାଲ ସ୍ୱାସ୍ଥ୍ୟ ଇକୋସିଷ୍ଟମ ଆୟୁଷ୍ମାନ ଭାରତ ଡିଜିଟାଲ ମିଶନ ଅଧୀନରେ ପ୍ରାୟ 94 କୋଟି ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ଆକାଉଣ୍ଟ ନମ୍ଘର ସୃଷ୍ଟି କରାଯାଇପାରିଛି ଏବଂ 105 କୋଟି ସ୍ୱାସ୍ଥ୍ୟ ରେକର୍ଡ ସଂଯୋଗ ହୋଇଛି। ଏତଦ୍ବ୍ୟତୀତ ପ୍ରାୟ 10 ଲକ୍ଷ ସ୍ୱାସ୍ଥ୍ୟ ବିଶେଷଜ୍ଞ ଏଥିରେ ପଞ୍ଜୀକୃତ ହୋଇଥିବା ବେଳେ 5,30,000 ଉର୍ଦ୍ଧ

0: ସ୍ୱାସ୍ଥ୍ୟ ଯତ୍ନ କେନ୍ଦ୍ର ଏହି ମିଶନ ଅଧୀନରେ ଦେଶବ୍ୟାପୀ ସ୍ଥାପନ କରାଯାଇଛି ବୋଲି ବୈଠକରୁ ସୂଚନା ମିଳିଛି। ଫିଫା ବିଶ୍ୱକପ୍ରେ ଆଜି ଦ୍ୱିତୀୟ କ୍ୱାର୍ଟର ଫାଇନାଲ୍ରେ ସ୍ୱେନ୍ ଓ ବେଲ୍ଜିୟମ୍ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ଏହି ମ୍ୟାଚ୍ ଭାରତୀୟ ସମୟ ରାତି 12:30ରେ ଲସ୍ ଆଞ୍ଜେଲସ୍ ଷ୍ଟାଡିୟମ୍ରେ ଖେଳାଯିବ। ପୂର୍ବରୁ ଆମେରିକାର ବୋଷ୍ଟନ୍ରେ ଅନୁଷ୍ଠିତ ପ୍ରଥମ କ୍ୱାର୍ଟର ଫାଇନାଲ୍ ମ୍ୟାଚ୍ରେ ଫ୍ରାନ୍ସ 2-0ରେ ମରକୋକୁ ପରାସ୍ତ କରି ସେମିଫାଇନାଲ୍ରେ ପହଞ୍ଚିଛି। ଏଥିସହିତ ପ୍ରଥମ ଥର ପାଇଁ ଫ୍ରାନ୍ସ କ୍ରମାଗତ ଭାବେ ତୃତୀୟ ଥର ଲାଗି ବିଶ୍ୱକପ୍ ସେମିଫାଇନାଲ୍ରେ ପ୍ରବେଶ କରିଛି। ରବିବାର ଦିନ ଅନ୍ୟ ଦୁଇଟି କ୍ୱାର୍ଟର ଫାଇନାଲ୍ରେ ନରୱେ ଇଂଲଣ୍ଡକୁ ଏବଂ ଆର୍ଜେଣ୍ଟିନା ସ୍ୱିଜରଲ୍ୟାଣ୍ଡକୁ ଭେଟିବ। ୱିମ୍ବଲଡନ୍ ଟେନିସ୍ର ପୁରୁଷ ସିଙ୍ଗଲ୍ସ ବର୍ଗର ପ୍ରଥମ ସେମିଫାଇନାଲ୍ ମ୍ୟାଚ୍ ଜାରି ରହିଛି। ବ୍ରିଟେନ୍ର ଆର୍ଥର୍ ଫେରି ଏବଂ ଜର୍ମାନ୍ର ଆଲେକ୍ଜାଣ୍ଡର ଜଭେରେଭ୍ଙ୍କ ମଧ୍ୟରେ ଏହି ମ୍ୟାଚ୍ ଚାଲିଛି। ଆଜି ଅନୁଷ୍ଠିତ ହେବାକୁ ଥିବା ଦ୍ୱିତୀୟ ସେମିଫାଇନାଲ୍ ମ୍ୟାଚ୍ରେ ପୂର୍ବବର୍ଷର ଚାମ୍ପିୟନ୍ ଇଟାଲୀର ଜାନିକ୍ ସିନର୍ ସାତଥର ୱିମ୍ବଲଡନ୍ ଚାମ୍ପିୟନ୍ ହୋଇଥିବା ସର୍ବିଆର ନୋଭାକ୍ ଜୋକୋଭିକ୍ଙୁ ଭେଟିବେ। ଏହି ମ୍ୟାଚ୍ ଭାରତୀୟ ସମୟ ସନ୍ଧ୍ୟା 7:40ରେ ଆରମ୍ଭ ହେବାର କାର୍ଯ୍ୟସୂଚୀ ରହିଛି। ଭାରତ ଇଂଲଣ୍ଡ ମହିଳା କ୍ରିକେଟ୍ ଦଳ ମଧ୍ୟରେ ଏକକ ଟେଷ୍ଟ ମ୍ୟାଚ୍ ଆଜି ଲର୍ଡ଼ସ୍ଠାରେ ଜାରି ରହିଛି। ଇଂଲଣ୍ଡ ଟସ୍ ଜିତି ପ୍ରଥମେ ଫିଲ୍ଡିଂ କରିବାର ନିଷ୍ପତ୍ତି ନେଇଛି। ପ୍ରଥମେ ବ୍ୟାଟିଂ କରି ସମ୍ବାଦଟି ପ୍ରସ୍ତୁତ ହେବା ସମୟରେ ଭାରତୀୟ ଦଳ 3 ୱିକେଟ୍ ହରାଇ 170 ରନ୍ ସଂଗ୍ରହ କରିଛି। ଲର୍ଡ଼ସ୍ରେ ପ୍ରଥମ ଥର ପାଇଁ ଏହି ମହିଳା ଟେଷ୍ଟ ମ୍ୟାଚ୍ ଖେଳାଯାଉଛି। ଆଜିର ମ୍ୟାଚ୍କୁ ମିଶାଇ ଭାରତୀୟ ମହିଳା କ୍ରିକେଟ୍ ଦଳ 16 ଥର ଇଂଲଣ୍ଡ ବିପକ୍ଷରେ ପ୍ରଦର୍ଶନ କରିଛି। ସେଥିମଧ୍ୟରୁ ଇଂଲଣ୍ଡ ଗୋଟିଏରେ ବିଜୟ ଲାଭ କରିଥିବା ବେଳେ ଭାରତ 3ଟିରେ ବିଜୟ ଲାଭ କରିଥିଲା। ଅନ୍ୟ 11ଟି ମ୍ୟାଚ୍ ଅମୀମାଂସିତ ରହିଥିଲା। 2021 ଜୁନ୍ରେ ଅନୁଷ୍ଠିତ ଶେଷ ଟେଷ୍ଟ ମ୍ୟାଚ୍ ଡ୍ର ରହିଥିଲା। ତ୍ରିରାଷ୍ଟ୍ରୀୟ ଗସ୍ତର ଶେଷ ପର୍ଯ୍ୟାୟରେ ଆଜି ନ୍ୟୁଜିଲାଣ୍ଡରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ। ଉପସାଗରୀୟ ଅଞ୍ଚଳରେ ଶାନ୍ତି ଓ ସ୍ଥିରତା ବଜାୟ ରଖିବା ଦିଗରେ ପ୍ରତିଶ୍ରତିବଦ୍ଧତା ଦୋହରାଇଲେ ଭାରତ ଓ ଓମାନ। ସଂସଦର ମୌସୁମୀ ଅଧିବେଶନର ପ୍ରସ୍ତୁତିର ସମୀକ୍ଷା କଲେ ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ। ଏବଂ ଫିଫା ବିଶ୍ୱକପ୍ର ଦ୍ୱିତୀୟ କ୍ୱାର୍ଟର ଫାଇନାଲ୍ରେ ଆଜି ସ୍ପେନ୍ ଭେଟିବ ବେଲ୍ଜିୟମ୍କୁ। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ୱେବ୍ସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏୟାର ଆପ୍ରେ ଲଗ୍ଇନ୍ କରିପାରିବେ।
1: ଆକାଶବାଣୀ କଟକ ଜିଲ୍ଲା ହାଲଚାଲ ଶୁଣନ୍ତୁ। ମୟୂରଭଞ୍ଜ ଜିଲ୍ଲା ସମ୍ପର୍କରେ
2: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ମୟୂରଭଞ୍ଜ ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ସାମ୍ବାଦିକ କଲ୍ୟାଣ କୁମାର ସିହ୍ନା। ଉପସ୍ଥାପନାରେ ମୁଁ ସୁଭାଷ ଚନ୍ଦ୍ର ଶତପଥୀ। ଯଶୀପୁର ବ୍ଲକର ରାମତୀର୍ଥଠାରେ ବନ ମହୋତ୍ସବ ପାଳିତ ହୋଇଯାଇଛି। ଛାତ୍ରଛାତ୍ରୀମାନଙ୍କ ସହିତ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ଚାରାରୋପଣ କରିଥିଲେ। ଏ ସମ୍ପର୍କରେ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ କହିଥିଲେ,
3: ଗତବର୍ଷ ବି ବୃକ୍ଷରୋପଣ ହୋଇଥିଲା। ବାସ୍ତୁରେ ଏକ ଜାଗାକୁ ଆମେ ଗୋଟେ ମଡେଲ ଇକୋ ପାର୍କ ହିସାବରେ ଡେଭଲପ୍ କରୁଛୁ। ଆଜି ସେ ଭିତରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଚାଲିଛି। ନିଶ୍ଚିତ ଭାବରେ ଏ ବର୍ଷ ଆହୁରି ଆମେ ବ୍ୟାପକ ବୃକ୍ଷରୋପଣ କରିବାର କାର୍ଯ୍ୟକ୍ରମ ରହିଛି। ଆପଣମାନେ ଦେଖୁଛନ୍ତି ଏଇ ଜଳବାୟୁ ପରିବର୍ତ୍ତନର ପ୍ରଭାବ। ଏ ବର୍ଷ ବିଳମ୍ବରେ ବର୍ଷା ଆସିଛି, ଗୋଟେ ଚିନ୍ତାଜନକ ବିଷୟ ଅଛି। ତ ଆଗାମୀ ଭବିଷ୍ୟତ ପାଇଁ ଆମେ ଯଦି ସୁରକ୍ଷା କରିବେ, ସୃଷ୍ଟି ଏବଂ ବୃକ୍ଷ ହିଁ ଜୀବନ, ଜଳ ହିଁ ଜୀବନକୁ ଆଧାର କରିକି ଆମେ ଆଗକୁ ଯାଉଛେ। ଜଳ ବିଭାଗ ଏଥର 3 କୋଟିରୁ 4 କୋଟି ବୃକ୍ଷରୋପଣ ଏଥର କରିବାର ଅଛି।
2: ବାରିପଦା ପୌରାଞ୍ଚଳର ରଘୁନାଥପୁର ଲେପ୍ରୋସି କଲୋନୀରେ ଦୀର୍ଘ ବର୍ଷ ଧରି ବସବାସ କରୁଥିବା ପରିବାରଙ୍କ ଜମି ପଟ୍ଟା ନଥିବାରୁ ସେମାନେ ସରକାରଙ୍କ ଯୋଜନାରୁ ବଞ୍ଚିତ ହେଉଥିଲେ। ଲେପ୍ରୋସି କଲୋନୀରେ ଆୟୋଜିତ ଉତ୍ସବରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର ଜଙ୍ଗଲ ଜମି ପଟ୍ଟା ପ୍ରଦାନ କରିଛନ୍ତି। ଏ ସମ୍ପର୍କରେ ମନ୍ତ୍ରୀ ଶ୍ରୀ ମହାପାତ୍ର କହିଥିଲେ,
4: ଜଙ୍ଗଲ ଜମି ପଟ୍ଟା ଆଜି 27 ଜଣଙ୍କୁ ଲେପ୍ରୋସି କଲୋନୀରେ ଦିଆଗଲା, ଯୋଉଟାକି ଦୀର୍ଘ ଦିନର ତାଙ୍କର ଅପେକ୍ଷା ଥିଲା। ସେମାନେ ପାଇବା ଯୋଗ୍ୟ ଥିଲେ କିନ୍ତୁ ପଟ୍ଟା ପାଇପାରୁନଥିଲେ। ଆଉ ପଟ୍ଟା ନ ପାଇବା କାରଣରୁ ପଟ୍ଟର ଜାଗାରେ ଥାଇକି ମଧ୍ୟ ସେମାନେ ଘର ଖଣ୍ଡେ ପାଇପାରୁନଥିଲେ, ପ୍ରଧାନମନ୍ତ୍ରୀ ଆବାସରୁ ବଞ୍ଚିତ ହେଉଥିଲେ। ତେଣୁ ଏବେ ଆଜି ଆମେ ତାଙ୍କୁ ଜଙ୍ଗଲ ଜମି ପଟ୍ଟା ବଣ୍ଟନ କରିଛୁ। 27 ଜଣ ଟୋଟାଲ ଆମେ ଜଙ୍ଗଲ ଜମି ପଟ୍ଟା ତାଙ୍କୁ ଦେଲୁ ଏବଂ 49 ଜଣଙ୍କୁ ଶିରନାମା ମଧ୍ୟ ଆଜି ଦିଆଗଲା। ଏବଂ ସେମାନେ ଯୋଉ 27 ଜଣ ଏଠି ପଟ୍ଟା ପାଇଲେ ସେମାନଙ୍କୁ ଖୁବ୍ ଜଲ୍ଦି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନ୍ତର୍ଭୁକ୍ତ କରାଯିବ ଏବଂ ସମସ୍ତଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଘର ଦିଆଯିବ, ଯାହାକି ସେମାନଙ୍କ ପାଇଁ ମଧ୍ୟ ଏକ ଆନନ୍ଦର ଦିନ ନିଶ୍ଚିତ ଭାବରେ ଆଜି ରହିବ।

0: ପାଇବେ ଏବଂ ଭଲରେ ସେମାନେ ରହିବା ବ୍ୟବସ୍ଥା ପାଇବେ ଏବଂ ଏଇଠି ମଧ୍ୟ ଆମେ ରାସ୍ତାଘାଟ ସହିତ ଅନ୍ୟାନ୍ୟ ତାଙ୍କର ଯୋଉ ଆବଶ୍ୟକତା ଅଛି ତାକୁ ମଧ୍ୟ କରୁଛୁ। ଏଠି ଗୋଟେ ଭଲ ଶୌଚାଳୟ ମଧ୍ୟ ଆମେ କରୁଛୁ, ଯାହା ଅଛି ତାକୁ ମଧ୍ୟ ସଫା କରିକି ଆହୁରି ରିନୋଭେସନ କରୁଛୁ। ତେଣୁ ତାଙ୍କର ଚଳଣି ପାଇଁ ଯାହା ଆବଶ୍ୟକତା ଅଛି ଆମ ସରକାର ତାକୁ କରିବାକୁ ଯାଉଛୁ।
1: ପର୍ଯ୍ୟଟକମାନଙ୍କ ପାଇଁ ଶିମିଳିପାଳ ଜାତୀୟ ଉଦ୍ୟାନ ତଥା ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଗତ ମାସ 29 ତାରିଖଠାରୁ ବନ୍ଦ କରାଯାଇଛି। ବର୍ଷା ଋତୁରେ ଶିମିଳିପାଳ ପର୍ବତମାଳାର ରାସ୍ତାଗୁଡ଼ିକ ଧୋଇ ହୋଇ ଯାଉଥିବାରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଥାଏ। ବର୍ଷା ଋତୁରେ ଜାମୁପାଣି ଓ ତାଳବନ୍ଧ ଇକୋ ଟୁରିଜିମ୍ କମ୍ପ୍ଲେକ୍ସ ପର୍ଯ୍ୟଟକମାନଙ୍କ ପାଇଁ ଖୋଲା ରହିବ ବୋଲି ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର କ୍ଷେତ୍ର ନିର୍ଦ୍ଦେଶକ ଡକ୍ଟର ପ୍ରକାଶ ଚାନ୍ଦ ଗୋଗିନେନି କହିଛନ୍ତି। ବିଶ୍ୱରେ କେବଳ ଶିମିଳିପାଳରେ କଳା ରଙ୍ଗର ମହାବଳ ବାଘ ଅଛନ୍ତି। ଶିମିଳିପାଳରେ 32 ମହାବଳ ବାଘ ରହିଥିବା ବେଳେ 20 ଉର୍ଦ୍ଧ୍ୱ କଳା ରଙ୍ଗର ମହାବଳ ବାଘ ଅଛନ୍ତି। ମହାରାଷ୍ଟ୍ରର ତଡ଼ୋବା ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପରୁ ଶିମିଳିପାଳ ଅଣାଯାଇଥିବା ଜନ୍ନତ ବାଘୁଣୀ 4 ଶାବକଙ୍କୁ ଜନ୍ମ ଦେବାରୁ ଶିମିଳିପାଳରେ ମହାବଳ ବାଘ ସଂଖ୍ୟା ବୃଦ୍ଧି ପାଇଛି। ବରେହିପାଣି ପ୍ରାକୃତିକ ସୌନ୍ଦର୍ଯ୍ୟ, ଘଞ୍ଚ ଶାଳ ଜଙ୍ଗଲ, ବରେହିପାଣି ଓ ଜୋରନ୍ଦା ଜଳପ୍ରପାତ ଏବଂ ବନ୍ୟପ୍ରାଣୀ ଦେଶ ବିଦେଶ ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିଥାଏ। ମୟୂରଭଞ୍ଜ ଜିଲ୍ଲାର ସ୍ୱତନ୍ତ୍ର ସଘନ ସଂଶୋଧନ ଚିଠା ଭୋଟର ତାଲିକା ପ୍ରକାଶ ପାଇଛି। ଜିଲ୍ଲାର 9 ବିଧାନସଭା ନିର୍ବାଚନ ମଣ୍ଡଳୀର ଚିଠା ଭୋଟର ତାଲିକାରେ ତ୍ରୁଟି ରହିଥିଲେ ଅଗଷ୍ଟ ମାସ 4 ପର୍ଯ୍ୟନ୍ତ ଦାବି ଓ ଆପତ୍ତି ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ହେମକାନ୍ତ ସୟ କହିଛନ୍ତି। ଚିଠା ଭୋଟର ତାଲିକା ଅନୁଯାୟୀ ଜିଲ୍ଲାରେ ମୋଟ 18,70,680 ଜଣ ମତଦାତା ରହିଛନ୍ତି। ସେଥିମଧ୍ୟରୁ 9,07,238 ଜଣ ପୁରୁଷ ଓ 9,07,238 ଜଣ ମହିଳା ମତଦାତା ଅଛନ୍ତି। 352 ନୂତନ ମତଦାତା କେନ୍ଦ୍ର ସୃଷ୍ଟି କରାଯାଇଛି। ଜିଲ୍ଲାରେ ମୋଟ 2,724 ମତଦାନ କେନ୍ଦ୍ର ହୋଇଛି। 63,946 ଜଣ ମୃତ ମତଦାତା ଏବଂ 32,623 ଜଣ ସ୍ଥାୟୀ ଭାବେ ସ୍ଥାନାନ୍ତରିତ ମତଦାତାଙ୍କୁ ବାଦ ଦିଆଯାଇଥିବା ଜିଲ୍ଲାପାଳ ଶ୍ରୀ ସୟ କହିଛନ୍ତି। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିପାରିବେ ନବରଙ୍ଗପୁର ଜିଲ୍ଲା ସମ୍ପର୍କରେ।
2: ଏତେବେଳେ ଯାଏଁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଥିଲେ ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପ୍ରଚାର କରୁଛୁ କୃଷି ଓ କୃଷକ କାର୍ଯ୍ୟକ୍ରମ। ଉପସ୍ଥାପନା ନିବେଦିତା ପଣ୍ଡା ଏବଂ ଅଭିଷିକ୍ତା ରଥ।

0: ଭାରତ ସରକାରଙ୍କ କୃଷି ମନ୍ତ୍ରଣାଳୟ ଦ୍ୱାରା ସାହାଯ୍ୟପ୍ରାପ୍ତ ଜାତୀୟ ଖାଦ୍ୟ ନିରାପତ୍ତା ମିଶନ କୃଷି ଉତ୍ପାଦନ ଓ କୃଷକର ସାମର୍ଥ୍ୟ ବୃଦ୍ଧି ପାଇଁ ଏକ ଯୁଗାନ୍ତକାରୀ ଅଭିଯାନ।
1: ଆଜିର କାର୍ଯ୍ୟକ୍ରମ ଶୁଣୁଥିବା ସବୁ ଚାଷୀ ଭାଇ ଭଉଣୀମାନେ, ଏସ୍ଏଜି ମା ଭଉଣୀମାନଙ୍କୁ ଆମ ତରଫରୁ ଜୁହାର। ହେଲେ କଣ ଇ ରହି ରହିକି ବର୍ଷା ପାଣି ମାରୁଛି ଛାଡୁଛି ମାରୁଛି ଛାଡୁଛି, ସବୁଠୁ ବେଶୀ କ୍ଷତି କାର ହଉଛି ଟିକେ କହିଲ?
2: ସବୁଠୁ ବେଶୀ କ୍ଷତି ସବୁବେଳେ ଆଉ କିସ ଇ ଚାଷୀ କୂଳ କହିଲା ପିରି। ଏବେ ଦେଖୁଛ ପରା, ମୋର ମିଶା ଲଗେଇଥିଲି ଯେ ଅଧାରୁ ଅଧିକ ଫଳ ବୋଲୁଛ, ପୁଚିଆ କା ହେଇଯାଇଛି।
1: ନାଇଁ ନାଇଁ, ଇ ପାଣି ମିଶା ଯାଇକି ଜମିରେ ରହି ଯାଉଥିବ, ପାଣି କାଟିବାର ବ୍ୟବସ୍ଥା କଲେ ସିନା ହବ।
2: ହଁ ସେଟା ଠିକ କହିଲ, ଅଛି କା ଯେ ହେଲେ ବି ଏବେ ଲଗାତାର ଯୋଉ ବର୍ଷା ହେଇଗଲା ଟିକେ ଅସୁବିଧା ମୁଇଁ ହେଇଗଲି ଏକା।
1: ହଁ ନାଇଁ ନାଇଁ, ପରିବାକୁ ଏତେ ପାଣି ଲୁଡ଼ା।

0: ନା ପରିବାକୁ ଟିକେ ନିଖେ ପାଣିରେ ହେଇଯିବ, ଯୋଉଠି ଏତେ ପାଣି ଭର୍ତ୍ତି ପରିବା ଯଦି ଭିତରେ ରହିଗଲା ବୋଲି ତ ସେଟା ତ ଖରାପ ହେଇଯିବ ଆକା
1: ହବ।
0: ଇ କହିଲା ଭଳିଆ ପ୍ରକୃତି ଆକା ସବୁବେଳେ ଚାଷୀକୁ ହନ୍ତସନ୍ତ କଲା। ପ୍ରକୃତି ଉପରେ ଆକା ଆମର ଚାଷୀ କୂଳ ନିର୍ଭର, ପ୍ରକୃତି ଯେମିତି ଆମକୁ ବାଟ ଦେଖେଇବ ଆମେ ସେମିତି ଚାଲିବାର ଅଛି। ହେଲେ ଖାଲି ପ୍ରକୃତି ଉପରେ ନିର୍ଭର କରିକି ତ ରହିଲେ ହବନି, ସଠିକ ଟାଇମ୍ରେ ସଠିକ ଜିନିଷ କରିବାର ଅଛି। ଜମି ପ୍ରସ୍ତୁତିଠୁ ଆରମ୍ଭ କରିକି ଚାରା ରୋପଣଠୁ ଆରମ୍ଭ କରିକି କେମିତି ଆମେ ସମାନ ଟାଇମ୍ରେ ସବୁ ଜିନିଷ ଲଗେଇବା, ସବୁ ଜିନିଷ କରିବା ବୋଲେ ଯାଇକି ସମାନ ଟାଇମ୍ରେ ଆମକୁ ଅମଳ କରିବା ପାଇଁ ସୁବିଧା ହବ
1: ହେଇପାରିବ। ଆହୁରି ତାର ସହିତ ଗୋଟେ ଗୁରୁତ୍ୱପୂର୍ଣ୍ଣ କଥା ଜାଣିଛ ନା, ମାଟି ମିଶା ପରୀକ୍ଷା କରିବ ତମେ, ସେ ମାଟି ପରୀକ୍ଷାଟା ମିଶା କଲେ ନେଇକି କେମିତି ଅଛି ତମର ମାଟିର ସ୍ୱାସ୍ଥ୍ୟ କେମିତି କଣ ସବୁ ଜାଣିପାରିବ।
0: ନାଇଁ ସେଟା ଏକା ଆଜିକାଲି ପ୍ରଥମ ବୋଲୁଛନ୍ତି, ମାଟି ପରୀକ୍ଷାଠୁ ଆରମ୍ଭ କଲେ ଏକା ସବୁ ଜିନିଷ ଠିକ ହବ। କାହିଁକି ବୋଲେ ଶରୀର ସୁସ୍ଥ ରହିଲେ ଏକା ମନଟା ସୁସ୍ଥ ରହିବ, ମନ ସୁସ୍ଥ ରହିଲେ ଏକା ସବୁ କାମ ଠିକ ହବ। ଏବେ ମାଟିଟା ଠିକ ଥିଲେ ଏକା ଗଛ ଠିକ ବଢିବ, ଠିକ ବଢିଲେ ଏକା ଠିକ ଫଳ ଦବ। ଆମେ ଯଦି ମୂଳଟା ଏକା ଆମ ଯଦି ପରୀକ୍ଷା କରିବା ନାହିଁ, ଜାଣିବା ନାହିଁ କଣ ଭଲ କଣ ଖରାପ, ହେଲେ କେମିତି ହବ, ହେଇପାରିବନି ନା।
1: ସତ କଥା। ହଇ ହଉ, ଆହୁରି ଗୋଟେ କଥା ଦେଖ, ଏବେ ଏ ଯୋଉ ବର୍ଷା ଘିନି ନଷ୍ଟ ହେଇଗଲା, ହେଲେ ସେଟା ପାଇଁ ଆମେ ରେଟ୍ ଯଦି ଟିକେ ବଢିଯାଉଛି ପନିପରିବାର, ଆମେ ଆଉ କଣ କରିପାରିବା ତାଇଁରେ କୁହ।
0: ନାଇଁ ନାଇଁ ଏଇ କଥା ବଡ ଅଜବ କଥା, ବର୍ଷା ଯୋଗୁ କି ଖରା ହେଇଗଲେ ପରିବା ଯଦି ନଷ୍ଟ ହେଇଯାଉଛି, ଅତ୍ୟାଧିକ ଖରା ହେଇଗଲେ ପାଣି ଅଭାବରୁ କିମ୍ବା ଅତ୍ୟାଧିକ ବର୍ଷା ହେଇଗଲେ ନଷ୍ଟ ହେଇଯାଉଛି, ତାଇଁରେ ବହୁତ କିଛି ଫାଇଦା ଚାଷୀ କୂଳକୁ ନାଇଁ।
1: ନାଇକା
0: କାହିଁକି ବୋଲେ ଆମର ଯେତିକି ଆମେ ଲଗେଇଥିବା ଜମିରେ ତାଠୁ ଦି ପଇସା ଅଧିକା ମିଳିବ ବୋଲି ଆଗା ଆମେ ଏତିକି କଷ୍ଟ ପଡୁଛୁ। ଅଚାନକ ଇ ଉପରକୁ ତଳକୁ ଯୋଉ ଭାଉଟା ହେଇଯାଉଛି, ତାହିଁରେ ଆମର ବିଶେଷ କିଛି ଲାଭ ହେଇପାରୁନି। ହଁ କାଁ ଭା ଆମକୁ ଟିକେ ଲାଭ ହଉଛି, ହେଲେ ସବୁବେଳେ ଆମକୁ ଯେ ଲାଭ ହଉଛି ସେଟା ମାନେ ଠିକ କଥା ନୁହେଁ। କେତେବେଳେ କେତେବେଳେ ପରିବା ନଷ୍ଟ ବି ହେଇଯାଉଛି, ଅତ୍ୟାଧିକ ଭାରି ପଡୁଛି, ଲୋକ କିଣୁନାହାନ୍ତି, କେତେ ଖାଇବା ଆସି ଗୋଟେ ଜିନିଷ ବୋଲି ଭାବିକି ଛାଡି ଦଉଛନ୍ତି, ସେତେବେଳେ ତ ନଷ୍ଟ ହଉଛି ନା। କାହିଁକି ନା ଏଇଟା ତ ଆଉ ବିସ୍କୁଟ କି ମିକ୍ସଚର ହେଇନି ଯେ ମାସ ମାସ ରହିବ, ଏଇଟା ତ ଦିନେ ଦୁଇ ଦିନର କଥା ନା। ଆମେ କାଢିକି ବଜାରକୁ ଗଲା ଭିତରେ ଦୁଇ ଦିନ ହେଇଯାଇଥିବ, ଦୁଇ ଦିନ ଭିତରେ ଲୋକ ନ ଗଲେ ସେଟା ନଷ୍ଟ ହେଇଯାଉଛି। ଏଇ ଚାରି ପାଞ୍ଚ ଦିନ ଭିତରେ ଯଦି ଏଇ ଜିନିଷଟା କିଣା ହଉନି ତାହେଲେ ଆମକୁ ଲାଭ ହଉନି ବୋଲି ଭାବିଦେବା କଥା। ହେଲେ ଏଇସବୁ କଥା ତ ହଉଥିବା, କଣ କରିବା, ଚାଷୀ ଭାଇଙ୍କୁ ଗୋଟେ ବଢିଆ କଥା ଗୋଟେ ଶୁଣେଇବା ପାଇଁ ଆମର କୋରାପୁଟର ଯୋଉ ଏଗ୍ରିକଲଚର ଅଫିସର ବାବୁ ଅଛନ୍ତି ରାଜେନ୍ଦ୍ର ପାଳ ସାର, ତାଙ୍କ ସହିତ କଥା ହେଇକି ଆଇଛି। ହେଲେ କଣ କହୁଛ, ଶୁଣେଇଦବା ବୋଲୁଛ କି?
1: ଶୁଣେଇଦବା, ଆଉ ଡେରି କାଇଁ କରିବା।
0: ହେଲେ କଣ ଶୁଣେଇବା, ଧାନ ଫସଲରେ ସମନ୍ୱୟ ସାର ପରିଚାଳନା, ଇ ମିଶା ମିଶି କରିକି ସାର ଦେଲେ କେମିତି ଆମ ଧାନ ଫସଲ ଆମକୁ ଦୁଇ ଗୁଣ ଲାଭ ଦବ, ସେ ବିଷୟରେ ବାବୁ କହିଛନ୍ତି।
1: ହଇ ବଢିଆ କଥା ଟାଣିଛ, ହେଲେ ଚାଲ ଶୁଣିଦବା।
0: ଚାଲ
2: ସାର ନମସ୍କାର।
3: ନମସ୍କାର,
2: ଆପଣଙ୍କୁ ଆମ କାର୍ଯ୍ୟକ୍ରମକୁ ବହୁତ ବହୁତ ସ୍ୱାଗତ ସାର। ପ୍ରଥମେ ଧନ୍ୟବାଦ ଯେ ଆପଣ ଆମକୁ ସମୟ ଦେଲେ, ଯେହେତୁ ଆମେ ଦେଖୁଛୁ ଯେ ଆପଣ ବହୁତ ବ୍ୟସ୍ତ ଅଛନ୍ତି, ତଥାପି ବି ସମୟ ଦେଲେ। କାହିଁକି ନା ସବୁ ଚାଷୀ ଭାଇ ଭଉଣୀ ମାନେ ପ୍ରତ୍ୟେକ ଅଫିସରଙ୍କର କଥାକୁ ଅନେଇ ବସିଥିବେ ଏବଂ ସେମାନେ ଚାହୁଁଥିବେ ଯେ ବର୍ତ୍ତମାନ ତ ବର୍ଷା ଋତୁ ଆରମ୍ଭ ହେଇଗଲାଣି, ତ ସେମାନେ କେମିତି ନିଜ ଜମିକୁ ଧ୍ୟାନ ରଖିବେ ଏବଂ ନିଜ ଜମିରେ ସେମାନେ କେମିତି କାମ କରିବେ ଯାହାଦ୍ୱାରା କି ସେମାନଙ୍କୁ ଉତ୍ତମ ଭାବରେ ଫସଲ ଅମଳ ବେଳକୁ ସାହାଯ୍ୟ ହବ। ତେବେ ସାର ଆଜିର ବିଷୟବସ୍ତୁ ରହିଛି ଯେ ସମନ୍ୱୟ ସାର ପରିଚାଳନା ଧାନ ଫସଲରେ, ସେଇ ବିଷୟକୁ ନେଇକି ଆପଣ କଣ କହିବେ ସାର? ଏହି ବିଷୟଟାକୁ ଅତି ସ୍ୱଚ୍ଛ ଭାବରେ ବୁଝେଇ ଦିଅନ୍ତୁ ସାର ଆମକୁ ଟିକେ।
3: ଧନ୍ୟବାଦ ମ୍ୟାଡମ, ବହୁତ ଭଲ ପ୍ରଶ୍ନଟି କରିଛନ୍ତି। ଯେମିତି ଆମେ ଗୋଟେ ଯଦି ଭାତ ଥାଳିଆ ମିଲ୍ ଖାଉଛେ ଲଞ୍ଚରେ, ଭାତ ଡାଲି ତରକାରୀ ସବୁ ପ୍ରକାର ଜିନିଷ ମିଶେଇକି ଆମେ ଖାଉଛେ, ସୁଷମ ଖାଦ୍ୟ ଯୋଉଟା କୁହାଯାଏ ସେଭଳିଆ ଖାଉଛେ ଆମ ଶରୀର ନିରୋଗ ରହିବା ପାଇଁ, ଠିକ ସେହିଭଳି ଧାନ ଫସଲରେ ଅର୍ଥାତ୍ ଚାଷରେ ଯାହା ଆମର ସାର ପ୍ରୟୋଗ, ଆମର ଦେଖନ୍ତୁ ଜମିକୁ ମୁଖ୍ୟତଃ ଦରକାର NPK, N ମାନେ ନାଇଟ୍ରୋଜେନ, P ଫସ୍ଫରସ, K ମାନେ ପଟାସିୟମ, କ୍ୟାଲିୟମଟା ପଟାସିୟମ। ତ ଏହା ସହିତ ମଧ୍ୟ କିଛି ଗୌଣ ସାର ମଧ୍ୟ ଆବଶ୍ୟକତା ଥାଏ, ଯେମିତିକି ଜିଙ୍କ, ମଲିବିଡେନମ, ସଲଫର, ଏଗୁଡାକ ସବୁ ଗୌଣ ସାର କୁହାଯାଏ। ଯେମିତି ଆମ ଶରୀରକୁ ଭିଟାମିନ୍ର ଆବଶ୍ୟକତା ଅଛି, ସେମିତି ଫସଲକୁ ଗୌଣ ସାରର ମଧ୍ୟ ଆବଶ୍ୟକତା। ତେବେ କହିବାକୁ ଗଲେ ଅଧିକନ୍ତୁ ମୁଖ୍ୟତଃ ମୁଖ୍ୟ ହେଉଛି କୋଉଟା, NPK। ତ ଏଇ NPK ଯୋଉଟା ଅଛି ସେଥିରୁ ଆମର ବଜାରରେ ଯୋଉ ୟୁରିଆ ସାର ବୋଲିକି କହୁଛେ ସେଇଟା ଥାଏ N ନାଇଟ୍ରୋଜେନ, ତା ସହିତ ଆମର କମ୍ପ୍ଲେକ୍ସ ସାର ଆକାରରେ ଆସୁଛି DAP, ଡାଇଅମୋନିୟମ ଫସ୍ଫେଟ, ଗ୍ରୋମର 28-28-0, ଏଗୁଡାକ ସବୁ ଯାକ ଯୋଉ ଆସୁଛି ଏଗୁଡାକ କମ୍ପ୍ଲେକ୍ସ ସାର, ଯୋଉଥିରେ କି ନାଇଟ୍ରୋଜେନ ସହିତ ଫସ୍ଫେଟ୍ ମିଶା ଥାଉଛି। ଏବଂ ପଟାସର ଅଲଗା ସାର ଆସୁଛି, ମ୍ୟୁରେଟ୍ ଅଫ୍ ପଟାସ, MOP ବୋଲି ଆସୁଛି, ସେଟା ଚାଷୀ ଭାଇମାନେ ଅଧିକ ଜାଣନ୍ତି। ତ କହିବାକୁ ଗଲେ

0: ୟୁରିଆ ସାରଟା କଣ କରେ ନା, ଗଛକୁ ଖାଦ୍ୟ ଯୋଗାଇ ଗଛର ଗ୍ରୋଥକୁ ବଢେଇଛି, ମାନେ ଆମେ ଯୋଉଠି ୟୁରିଆ ସାର ପ୍ରୟୋଗ କରୁଛେ ସେଠି ଗଛଟା ଲମ୍ବା ହେଇଯିବ, ବଢିଯିବ, କିନ୍ତୁ ତା ଦେହରେ ଷ୍ଟ୍ରେଙ୍ଥ ନଥାଏ। ଷ୍ଟ୍ରେଙ୍ଥ ଆସିବା ପାଇଁ କଣ ଦରକାର? ପଟାସ ଦରକାର। ପଟାସଟା ଗଛର ଷ୍ଟ୍ରେଙ୍ଥ ଆଣେ, ଗଛକୁ ଷ୍ଟ୍ରଙ୍ଗ ବନାଏ, ଗଛର ଇମ୍ୟୁନିଟି ସିଷ୍ଟମକୁ ଡେଭଲପ କରେ, ଯୋଉଥିରେ କି ଅଧିକାଂଶ ରୋଗ ପୋକ ଲାଗିବ
1: ନାହିଁ
0: ନାହିଁ।
1: ଆଜ୍ଞା
0: ଏହା ପୂର୍ବରୁ ମୁଁ କହି ରଖେ, ସାର ଯୋଉଟା ଅଛି ଫସଫେଟ ଯୋଉଟା ଆମର, ସେଇ ଫସଫେଟ ସାରଟା କଣ ନା, ଗୋଟେ ସ୍ଲୋ ରିଲିଜିଂ ସାରଟା। ସେଇଟା ଦେଖନ୍ତୁ, ଯେତେବେଳେ ଦରକାର ଅଛି ସାଙ୍ଗେ ସାଙ୍ଗେ ସେତେବେଳେ ଯଦି ପକେଇବା ବୋଲି କହିଲେ ସେଟା କିଛି କାମ କରିବ ନାହିଁ। ସେଥିପାଇଁ ଆମେ ସବୁବେଳେ ଚାଷୀ ଭାଇମାନଙ୍କୁ ଏଇଆ ସଜେସନ୍ ଦଉଛୁ ଯେ ନା, କାଦୁଅ ସମୟରେ ପକଉଛନ୍ତି ଯୋଉମାନେ, ସେଟା ଫାର୍ଷ୍ଟ ଡୋଜରେ ଯୋଉଟା କୁହାଯାଏ ଆମର ବେସେଲ ଡୋଜ୍ ବୋଲି କୁହାଯାଏ, ଧାନ କରିବା ପାଇଁ ଯୋଉ ରୋଇବା ପୂର୍ବରୁ ଯୋଉ କାଦ କରୁଛନ୍ତି ନା ମ୍ୟାଡମ, ସେ କାଦ
1: ଆଜ୍ଞା
0: ସମୟରେ ଡିଏପି ସାର ପକାଯାଏ, କାହିଁକି ନା ସେତେବେଳୁ ପକେଇଲେ ପୁଣି ଗଛ ଗ୍ରୋଥ କଲା ଟାଇମରେ ଫସଫରସଟା ମିଳିପାରିବ। ଏବେ କିନ୍ତୁ ଅଧିକାଂଶ ଆମର ଏ ବର୍ଷ ଯେହେତୁ ସବୁଆଡେ ସାର ସମସ୍ୟା ରହିଛି, ସେ ସାର ସମସ୍ୟାକୁ ଦୃଷ୍ଟିରେ ରଖି ଆମ ବିଭାଗ ତରଫରୁ ଧଣିଚା ଚାଷୀମାନଙ୍କୁ ଯୋଗାଇ ଦିଆଯାଉଛି, ଧଣିଚା ମଧ୍ୟ ସବସିଡି ଦରରେ ବି ଯୋଗାଇ ଦିଆଯାଉଛି। ଦେଖନ୍ତୁ, ଗୋଟିଏ କେଜି ଧଣିଚା ସିଡ୍ ପଡୁଛି 190 ଟଙ୍କା, ଯେଉଁଥିରେ ଚାଷୀ ଭାଇମାନଙ୍କୁ 150 ଟଙ୍କାର ସବସିଡି ମିଳିବ, ମାନେ ସେମାନେ କ୍ରୟ କଲା ପରେ ତାଙ୍କ ଖାତାକୁ ସବସିଡି ଯିବ, ଏଇ ବ୍ୟବସ୍ଥା ମଧ୍ୟ ଅଛି। ଏଇ ଯୋଉ ଧଣିଚା
1: କିନ୍ତୁ ବର୍ଷା ଦିନ ଆରମ୍ଭ ହେଇସାରିଛି ଆମ
0: ହଁ ମ୍ୟାଡମ,
1: ଚାଷ
0: ନାଇଁ ହେଇସାରିଛି, ଠିକ ଅଛି। ଆକ୍ଚୁଆଲି କଣ ବୋଲେ, ଦେଖନ୍ତୁ ଆପଣଙ୍କ ଜରିଆରେ ମୁଁ ଚାଷୀମାନଙ୍କ ପାଖକୁ ଏଇ ମେସେଜ ପହଞ୍ଚାଇ ଦେବାକୁ ଚାହୁଁଛି, ଯଦିଓ ବର୍ଷା ଆରମ୍ଭ ହେଇଗଲା, ଏ ବର୍ଷ ବର୍ଷା ଆରମ୍ଭ ହେଇଗଲା କି ଏଇଟା ହେଇଗଲା, ଏଇ ମେସେଜଟା ତ ଏଇ ବର୍ଷ ଗୋଟିଏ ଥର ପାଇଁ ତ ନୁହଁ,
1: ଆଜ୍ଞା
0: ଏଟା ସବୁଦିନ କାମରେ ଲାଗିବ, ସେଇ ଉଦ୍ଦେଶ୍ୟରେ ମୁଁ କହୁଛି ଏଟା। ତ ଧଣିଚା କଣ, ଧଣିଚାଟା ଆମର ମେ ମାସ ଜୁନ ମାସରେ ଯୋଉ ଫାଷ୍ଟ, ଏ ବର୍ଷ ତ ବର୍ଷା ଟିକେ ବିଳମ୍ବ ହେଲା, କିନ୍ତୁ ପ୍ରତ୍ୟେକ ବର୍ଷ ମେ ଜୁନ ମାସରେ ମ୍ୟାଡମ କାଳ ବୈଶାଖୀ ଯୋଗୁଁ ବର୍ଷା ହୁଏ। ପ୍ରଥମ
1: ଆଜ୍ଞା
0: ପ୍ରଥମ ବର୍ଷା ହେଲା ପରେ ମାଟିକୁ କଷି ଦେଇକି ସେଥିରେ ଧଣିଚା ମଞ୍ଜିକୁ ବୁଣିଦେଲେ, ଧଣିଚା ମଞ୍ଜି ବୁଣିବା ସମୟରେ ଯଦି ଆମେ ଡିଏପି ସାରଟା ପକେଇଦେବା, ତାହେଲେ ସେଇଟା ଆଉ କାଦୁଅ କରିବା ସମୟରେ ସାର ପକେଇବାକୁ ପଡ଼ିବନି, ଆଉ ଫସଫରସ ପଡିବା ଯୋଗୁଁ ଚେରଟା ଭଲ ଗ୍ରୋଥ କରେ ମ୍ୟାଡମ। ଚେରର ଗ୍ରୋଥ ହେଲେ ସେଥିରେ ଏଇଟା ଯେହେତୁ ଧଣିଚା ଗୋଟେ ଡାଲି ଜାତୀୟ ଇଏରେ ଯାଏ, ତାର ସେ ଚେରରେ ଗଣ୍ଠି ହୁଏ, ସେ ଗଣ୍ଠିରେ ସିଏ ଆପଣଙ୍କର ରାଇଜୋବିୟମ ଏଗୁଡ଼ାକ ଥାଏ, ଯୋଉଟାକି ଗଛକୁ ବଢେଇବାକୁ ମାନେ ମାଟିକୁ ଉର୍ବର କରେ, ଏବଂ ପରବର୍ତ୍ତୀ ଫସଲ ଯୋଉଟାକି ଆପଣଙ୍କର ଧାନ ଚାଷ କରିବେ ସେଥିରେ ସହଯୋଗୀ ଉପକାରୀ ହେଇଥାଏ। ଏବଂ ଏଇ ଯୋଉ ଧଣିଚା ଯୋଉ ଗଛ ଲଗେଇବାର 40ରୁ 45 ଦିନ, 45 ଡେଜ୍ ବୁଝିଲେ, 45 ଡେଜ୍ ହେବା ସମୟରେ ଆକୁ ଗଛକୁ ଜଷ୍ଟ ଫୁଲ ଆସିବାର ପୂର୍ବ ସମୟରୁ ଏହାକୁ ମାଟିରେ ମିଶେଇ ଦିଆଯାଏ। ସେଥିପାଇଁ ଆମେ କହୁଛୁ, ଯେବେ ଆମର ଧାନ ରୋଇବା ସମୟ ଥିବ ତାର ଠିକ 50 ଦିନ ପୂର୍ବରୁ ଏଇ ପ୍ରୋସେସ ଆରମ୍ଭ ହବ, ମାନେ ଜୁନ ମାସର ପ୍ରଥମ ସପ୍ତାହରେ ଯଦି ଧଣିଚା ଲଗେଇ ଦିଆଯାଏ, ତାହେଲେ ପୁରା ଜୁନ ମାସ ଏବଂ ଜୁଲାଇ ମାସର 15 ଦିନ, 45 ଦିନ ବେଳକୁ ସେ ଗଛ ସମାନ ହେଇଯାଇଥିବ, ତାକୁ ମାଟିରେ ମିଶେଇକି କାଦୁଅ କରିକି ଗୋଟେ ସପ୍ତାହ ଛାଡ଼ିଦେବେ, ଛାଡ଼ିଦେଲା ପରେ ଧାନ ରୋଇବେ ବୋଲେ ବହୁତ ଭଲ ଧାନ ଚାଷ ହବ ଏବଂ ବହୁତ ଭଲ ଅମଳ ମଧ୍ୟ ହବ, ଆଉ ରୋଗ ପୋକ ଲାଗିବାର ସମ୍ଭାବନା ସେ ଟିକେ କମିବ। ଏହା ସହିତ ମାଟିର ଉର୍ବରତା ମଧ୍ୟ ବଢିବ, କାରଣ ଅଧିକାନ୍ତ ଅଧିକାଂଶ ରାସାୟନିକ ସାର ପ୍ରୟୋଗ ଯୋଗୁଁ ହିଁ ମାଟି ଖରାପ ହୁଏ, ମୃତ୍ତିକା ସ୍ୱାସ୍ଥ୍ୟ ବିଗିଡ଼ିଥାଏ। ତେଣୁ ଯେହେତୁ ଧଣିଚା ଗୋଟେ ସବୁଜ ସାର, ସେଟା ପ୍ରୟୋଗ ଦ୍ୱାରା ନିହାତି ମାଟିର ଉର୍ବରତା ବୃଦ୍ଧି ପାଇବ। ହେଲେ ବର୍ତ୍ତମାନ ଯେହେତୁ ସାମ୍ପ୍ରତିକ ସମୟରେ ଏବେ କଣ ହେଇଛି ନା, ଏବେ ଯେହେତୁ ଜୁଲାଇ ମାସ ଏଟା ଆସିଗଲାଣି, ଯୋଉମାନେ ଧଣିଚା ପୂର୍ବରୁ କରିଛନ୍ତି ସେମାନଙ୍କ ପାଇଁ ଏଟା ଉପଯୋଗୀ ହେଇପାରେ, ଏବେ ଯେହେତୁ ସମୟଟା ଠିକ ନାହିଁ, ଏ ସମୟରେ ଆଉ ଧଣିଚା ପକେଇବା ବେଳେ ହବ କି ହବନି, ତ ବର୍ତ୍ତମାନ ସମୟରେ କଣ କରିବେ, କାଦୁଅ କରିବା ସମୟରେ ଡିଏପି ସାର ପକେଇବେ, ଏବଂ ପରବର୍ତ୍ତୀ ଯୋଉ ଧାନ ରୋଇବାର 20ରୁ 21 ଦିନ ଭିତରେ ଆପଣଙ୍କର ୟୁରିଆ ଏବଂ ପଟାସ ସାର ପ୍ରୟୋଗ କରିବେ। ଦେଖନ୍ତୁ, ଡିଏପି ଆଉ ପଟାସ ଏଗୁଡ଼ାକର ଦର ଅଧିକ ଥିବା ଯୋଗୁଁ ଲୋକ ଗ୍ରାମାଞ୍ଚଳରେ ଲୋକ ସାଧାରଣତଃ ୟୁରିଆ ସାରକୁ ଫୋକସ୍ କରନ୍ତି, ୟୁରିଆ ପକେଇ ଦିଅନ୍ତି। ଖାଲି ୟୁରିଆ ସାର ପକେଇଲେ ହବ ନାହିଁ, ଯେହେତୁ ଗୋଟେ ଲୋକ ଖାଲି ଭାତ ଥାଳିଆରେ ଭାତ ଖାଲି ଖାଇଲେ ହବନି, ଡାଲି ତରକାରୀ ସବୁ ଖାଇବାକୁ ପଡ଼ିଛନ୍ତି। ଠିକ ସେଭଳିଆ ଖାଲି ୟୁରିଆ ସାର ପକେଇଲେ ନାଇଟ୍ରୋଜେନ୍ ସିନା ମିଳିଗଲା, ଫସ୍ଫରସ୍ ଆଉ ପଟାସ୍ କୋଉଠୁ ମିଳିବ?

0: ମିଳିବନି, ତେଣୁ ଏଇଟା ସନ୍ତୁଳିତ ନୁହଁ। ଆପଣ ଯେହେତୁ ସମନ୍ୱୟ ସାରର ପରିଚାଳନା ବିଷୟଟିକୁ ବାଛିଛନ୍ତି, ବହୁତ ଭଲ ବିଷୟଟେ, ଏଥିରେ ଜାଣି ରଖିବାକୁ ପଡିବ ଯେ ଗଛକୁ ଏନ୍ ଦରକାର, ପି ଦରକାର, କେ ମଧ୍ୟ ଦରକାର। ତେଣୁ ଆମେ ସବୁ ସାରରୁ ଆବଶ୍ୟକୀୟ ପରିମାଣର ହିଁ ପ୍ରୟୋଗ କରିବା।
1: ଆଜ୍ଞା ସାର୍, ତେବେ ଏହି ଅଞ୍ଚଳରେ ତ ପ୍ରାୟ ଧାନ ଏବଂ ମାଣ୍ଡିଆ ହିଁ ବହୁତ ଅଧିକା ଚାଷ କରାଯାଏ। ବର୍ତ୍ତମାନ ସମୟରେ ତ ଧାନର ଯୋଉ ଚାଷ ହେଇସାରିଛି, ଆପଣମାନଙ୍କୁ ଯୋଉ ଚାଷୀ ଭାଇ ଭଉଣୀ ମାନେ ସିଧାସଳଖ ମଧ୍ୟ କଥା ହେଉଥିବେ ଏବଂ ଆପଣ ଆମ ମାଧ୍ୟମରେ ମଧ୍ୟ ସେମାନଙ୍କୁ ଜଣେଇ ଦେଇପାରିବେ ଯେ ସେମାନଙ୍କର କୋଉ ପାଖରେ କିଛିଟା କମି ରହିଯାଉଛି, ଯାହାଫଳରେ କି ପରବର୍ତ୍ତୀ ସମୟରେ ସେମାନେ କିଛି ଅସୁବିଧା ଦେଖୁଛନ୍ତି ବୋଲି ଆପଣ ବହୁତ ଭାବୁଛନ୍ତି ସାର୍, ମାନେ ଏହି ଅଞ୍ଚଳରେ ଯେତେବେଳେ ଅମଳ ସମୟରେ।
0: ଦେଖନ୍ତୁ, ଏ କଥା ଯଦି ଏଇଟା ପଚାରିଲେ, ଏଇଟା ବି ବହୁତ ଭଲ କଥା। କାହିଁକି ନା ଆମ ଏପଟ ଚାଷୀଙ୍କର କ'ଣ ନା, ଦେଖନ୍ତୁ କିଛି ଆମର ତ ଜୟପୁରଠୁ ଏପଟେ କଟପାଡ଼ ପର୍ଯ୍ୟନ୍ତ ଯିବେ ଆପଣଙ୍କର, ଏଇଟା ହଉଛି ଡବଲ କ୍ରପ ଏରିଆ, ଖରାପ ବର୍ଷା ଦୁଇ ଥର ଚାଷ ହୁଏ, ସେମାନଙ୍କୁ ମାଟି ପଡ଼ିଆ ପକାଇବାକୁ ସମୟ ମିଳେ ନାହିଁ। କିନ୍ତୁ କୋରାପୁଟରୁ ସେପଟକୁ ଯଦି ଯିବା, ଯେହେତୁ ସିଙ୍ଗଲ କ୍ରପ ହଉଛି, ମାଟି ତାଙ୍କୁ ଖରାଦିନ ସମୟରେ ମାଟିଟା ପଡ଼ିଆ ଥାଏ। ତେଣୁ ଆମେ ଚାଷୀ ଭାଇମାନଙ୍କୁ ତ ସବୁବେଳେ ସଜେସନ୍ କରୁଛୁ ଯେ ଯେତେବେଳେ ବି ଗୋଟେ ବର୍ଷା ଫର୍ଷା ମିଳିଲା, ମାଟି ଟିକେ ଓଦା ହେଲା, ଗୋଟିଏ ଖରାଟିଆ ଚାଷ କରିଦେଇଥାନ୍ତୁ। ଏଇ ଯେଉଁ ଖରାଟିଆ ଚାଷ କରିକି ଜମିଟା ପୂର୍ବ ପ୍ରସ୍ତୁତି କରିଥିଲେ, ସେମାନେ ସଠିକ୍ ସମୟରେ ଧନିଚା ବି କରିପାରିବେ, ସଠିକ୍ ସମୟରେ ଅନ୍ୟାନ୍ୟ ଫସଲର ଚାଷ ବି କରିପାରିବେ, ସବୁ କରିପାରିବେ। କିନ୍ତୁ ଅଧିକନ୍ତୁ ସେମାନେ ଚାଷ କରିବା ପାଇଁ ବୋଲିକି କୋଉଠୁ ଇଏ ଆଣିବି ସେ ଆଣିବି ବୋଲି, ମାନେ ଗୋଟେ କହିବାକୁ ଗଲେ ଗୋଟେ ପ୍ରକାର ସେମାନେ ଏଇ ଯୋଉ ଚାଷ ନଥିବା ସମୟରେ ଅନ୍ୟାନ୍ୟ କାର୍ଯ୍ୟରେ ନିୟୋଜିତ ଥାନ୍ତି। ଏଇଟା ମୁଁ ବ୍ୟକ୍ତିଗତ ସ୍ତରରେ କହୁଛି, ଅନ୍ୟାନ୍ୟ କାର୍ଯ୍ୟରେ ନିୟୋଜିତ ଥାଉଛନ୍ତି, ସେ ଯୋଗୁଁ ସେମାନେ ଗୁରୁତ୍ୱ ଦିଅନ୍ତିନି। ଯେତେବେଳେ ଅଧିକ ବର୍ଷା ପଡେ ସେଇ ସମୟରେ ହିଁ ସବୁ ଜାଗା କରିବି ବୋଲି ଇଏ କରନ୍ତି, ଯୋଉଟାକି ଲେଟ୍ ହେଇଯାଏ।
1: ଯାହାଫଳରେ ଏତେଟା ଆଖିଦୃଶିଆ ସଫଳତା ମିଳେନି ସାର୍। ଯେତେବେଳେ ଆପଣ କହିଲେ ଯେ ଡବଲ କ୍ରପ ଏରିଆ, ମାଟିକୁ ଖାଲି ନ ପକେଇଲେ କିଛିଟା ସୁବିଧା ଅଧିକା ହବ କି? ମାଟିକୁ ଖାଲି ପକେଇ ଦେଲେ ସେଥିରୁ ଯୋଉ ମାନେ ଯାହା ତାର ଯୋଉ ଭିଟାମିନ୍ସ ଯାହା ରହୁଛି ସେସବୁ କିଛିଟା କମି ଯାଉଛି କି?
0: ନା ନା, ଦେଖନ୍ତୁ, ଡବଲ କ୍ରପ ଏରିଆ କହିବାର ଅର୍ଥ ହଉଛି, ଏବେ ଯୋଉ କେନାଲ ଇରିଗେସନ ଯୋଗୁଁ କିଛି ଗୁଡାଏ ଜମି ବର୍ଷ ଯାକ ପାଣିରେ ଭିଜିକି ରହିଥାଏ,
1: ଆଜ୍ଞା
0: ସେମାନଙ୍କର ଧାନ ପରେ ପରବର୍ତ୍ତୀ ସମୟରେ ଧାନ ହିଁ କରିବା ପାଇଁ ଥାଏ। କିନ୍ତୁ ଆମେ ତଥାପି ବି ଆମେ କହୁଛୁ, ସେଇ ଜମି ଭିତରୁ କିଛି ଜମି ବର୍ଷା ଚାଷ ପରେ କେନାଲ ଇରିଗେସନକୁ ଆମର ଯେତେବେଳେ ମଝିରେ ବନ୍ଦ କରିଦିଆଯାଏ, ଧାନ ପାଚିବା ସମୟ ପୂର୍ବରୁ କେନାଲ ବନ୍ଦ କରିଦିଆଯାଏ ନା, କେନାଲ ବନ୍ଦ କରିଦେଲା ପରେ କିଛି ଯୋଉ ଉପର ମୁଣ୍ଡରୁ ଆସିଲା ବେଳକୁ ତଳ ମୁଣ୍ଡରେ କିଛି ଜାଗାକୁ ପାଣି ଯାଏ ନାହିଁ, ସେ ଗୁଡାକ ପାଣି ଜାଗା ସେ ଜମି ଗୁଡାକ ଶୁଖିଲା ପଡିଥାଏ। ତ ଶୁଖିଲା ମାନେ କ'ଣ, ପୁରା ଶୁଖିଲା ନୁହଁ, ପୁରା ଓଦା ନୁହଁ, ସେଗୁଡା ଥାଏ। ସେଇ ସ୍ଥାନ ମାନଙ୍କରେ ଆମେ ଡାଲି ଜାତୀୟ ଫସଲ, ଯେମିତିକି ମୁଗ କି ବିରି କି ଅନ୍ୟ କୌଣସି ନହେଲେ ନାଟି ଚଣା, ଏଗୁଡ଼ାକ କୌଣସି ବି ଜିନିଷ ଆମେ କରିବା ପାଇଁ ବୋଲିକି ଚାଷୀମାନଙ୍କୁ ପ୍ରୋତ୍ସାହିତ କରିଥାଉ। ସେଗୁଡ଼ାକ କରିବା ଦ୍ୱାରା କ'ଣ ହବ ନା, ଫସଲ ପର୍ଯ୍ୟାୟରେ ଆପଣ ଜାଣିଥିବେ, ଧାନ ପରବର୍ତ୍ତୀ ସମୟରେ ଯଦି ଡାଲି ଜାତୀୟ ଫସଲ କରାଯାଏ, ତାହେଲେ ଜମିର ଉର୍ବରତା ପୂର୍ବ ପରି ପୁଣି ବଜାୟ ରହିଥାଏ। ଏଗୁଡ଼ାକ ମଧ୍ୟ ଯେହେତୁ ଅଧିକା ଦିନ ନୁହଁ, 3 ମାସିଆ 4 ମାସିଆ ଥାଏ, ଯେହେତୁ ଧାନ ସରିବା ପରବର୍ତ୍ତୀ ସମୟରେ ଯଦି କରିଦିଆଯାଏ, ପୁଣି ଫେବୃଆରୀ ମାର୍ଚ୍ଚ ସୁଦ୍ଧା ଯେଉଁମାନେ ଏମାନଙ୍କର ଆଉ ଥରେ ଯେଉଁ ଖରା ଚାଷ କରିବା ପାଇଁ ଯେଉଁ ରୁଆରୁଇ କରିବେ, ତା ପୂର୍ବରୁ ଅମଳ ହେଇପାରିବ। କିନ୍ତୁ ଏଇଟା ମଧ୍ୟ ସଠିକ୍ ସମୟରେ କରିବାର ଅଛି।
1: ଆଜ୍ଞା
0: ଦେଖନ୍ତୁ,
1: ସାର୍,
0: ଧରି ନିଅନ୍ତୁ ଅକ୍ଟୋବର 15 କିମ୍ବା ନଭେମ୍ବର ଭିତରେ ମନେକର ଆପଣଙ୍କର ପ୍ରଥମ କ୍ରପଟା କାଟି ସାରିଲେ, ମୁଁ ମୁଁ ଯୋଉ ଜାଗା କହୁଛି ସେଗୁଡ଼ା କ'ଣ, ଟିକେ ପାଣି ଟିକେ କମ୍ ପହଞ୍ଚୁଥିବା ଜାଗା କହୁଛି, ତ ସେଗୁଡ଼ାକ କ'ଣ ନା, ଅକ୍ଟୋବର ଇନ୍ଦ ବେଳକୁ ସେଠି ପାଣି କେନାଲ ପାଣି ଟିକେ କାଟିଦେଲେ ସେମାନଙ୍କର ପାଣି ଟିକେ କମିଯାଏ। ତ ସେ ଜାଗାରେ ଧାନ ଯେହେତୁ କାଟି ସାରିଲେ, ସାଙ୍ଗେ ସାଙ୍ଗେ ସେ ଜାଗାରେ, ଏବେ ଦେଖନ୍ତୁ କୋଷ୍ଟାଲରେ ସେମିତି କରାଯାଏ, କୋଷ୍ଟାଲ ଏରିଆରେ ଧାନ ଗୋଟେ ରାଉଣ୍ଡ କାଟିବେ, ସେ ସମୟରେ ତାଙ୍କେ ସେଠି ପାଇରା କ୍ରପ ହିସାବରେ ମୁଗ କିମ୍ବା ବିରି ସେଇ ଜମିରେ ହିଁ ବୁଣି ଦିଅନ୍ତି, ଯେଉଁଥିରେ କି ପୁଣି ଆଉ ଗୋଟେ କ୍ରପ କରିବା ଆଗରୁ ସେଇଥିରୁ ମୁଗ ବିରି ବାହାରି ପଡେ, କିଛି ଅଧିକ ଆଦାୟ ମିଶା ହୁଏ, ଜମିର ଉର୍ବରତା ମିଶା ବଜାୟ ରହେ।
1: ତା ସହିତ ସାର୍ ଏଠି ଯଦି ଆମେ ସାର ପ୍ରୟୋଗ ବିଷୟରେ କଥା ହଉଛେ, ତ ସାର ସହିତ କୋଉଠି ନା କୋଉଠି ଜମିରେ ବିଭିନ୍ନ ପ୍ରକାରର ଚାଷ କରିବାଟା ମଧ୍ୟ, ପର୍ଯ୍ୟାୟ ଅନୁସାରେ ଚାଷ କରିବା ଏବଂ ବିଭିନ୍ନ ପ୍ରକାରର ଫସଲ ଚାଷ କରିବା ମଧ୍ୟ ସେତିକି ହିଁ ଗୁରୁତ୍ୱ ରଖୁଛି।
0: ନିହାତି
1: କେବଳ ଯେ
0: ନିହାତି
1: ସାର,
0: ନିହାତି
1: ଆଜ୍ଞା, କେବଳ ଯେ ସାର ପ୍ରୟୋଗ କଲେ ହବ ତାହା ନୁହେଁ, ଆମେ ବିଭିନ୍ନ ପ୍ରକାରର ଚାଷ କରିକି ମାଟିର ଉର୍ବରତା ବଜାୟ ରଖିଲେ ଆମେ ଚାଷ ମଧ୍ୟ ଚାଷରୁ ଅଧିକା

0: ସଫଳତା ମଧ୍ୟ ପାଇପାରିବା, ତା ସହିତ ଅଧିକା ଅମଳ ମଧ୍ୟ କରିପାରିବା।
1: ହଁ, ନିହାତି ଦେଖନ୍ତୁ, କହିବାକୁ ଗଲେ ଚାଷରେ ସାରର ପ୍ରୟୋଗ କଥା ଯୋଉ ଆପଣ କହିଲେ, ପ୍ରଥମେ ସାର ପ୍ରୟୋଗ କଥା ବୋଲି କହିଲେ ଆମେ ଯେ ରାସାୟନିକ ସାର ଅଛି ସେହା ହିଁ ନୁହଁ, ଅଧିକାଂଶ
0: ଜୈବିକ
1: ଗୁଡ଼ାଏ
0: ସାରକୁ ମଧ୍ୟ
1: ଦୁଃଖର
0: ପ୍ରୟୋଗ
1: କଥା ଯେ,
0: କରିପାରିବା।
1: ନାଇଁ ଦୁଃଖର କଥା ଯେ ଆଜିକାଲି ଗ୍ରାମାଞ୍ଚଳରେ ଲୋକଙ୍କ ପାଖରେ ବହୁତ ଗାଈ ଅଛି ମ୍ୟାଡମ, ଆପଣ ଯଦି ସର୍ଭେ ପରା କରିବେ ଜାଣିଯିବେ ଗୋଟେ କଥା, ଗ୍ରାମାଞ୍ଚଳରେ ବହୁତ ଲୋକଙ୍କର ବହୁତ ଗାଈ ଅଛି, ସେ ଗାଈ ଗୁଡାକ ସବୁବେଳେ ବୁଲୁଛି, ବୁଲି ବୁଲି ଯୋଉଠି ସେଠି ଗୋବର କରୁଛି, କିନ୍ତୁ ସେଗୁଡାକ ଯଦି କିଛି ଚାଷୀ ଯଦି ଚାହିଁବେ ସେଇ ଗୋବରକୁ କଲେକ୍ଟ କରିକି ଯଦି କୌଣସି ଜାଗାରେ

0: କରିବ, କିନ୍ତୁ ସେମାନେ ହୁଏତ ଏବାର ନୁହନ୍ତି।
1: ମାନେ ସେମାନଙ୍କ ପାଖରେ ସୂଚନା ତ ନିହାତି ଅଛି ସାର, କିନ୍ତୁ ରହିଲା କି ବିଭିନ୍ନ ପ୍ରକାରର ଆତ୍ମୀୟତାର ଅଭାବ ରହିଛି କିମ୍ବା ପ୍ରଚେଷ୍ଟାର ଅଭାବ ରହିଛି। ଆମ ମାଧ୍ୟମରେ ମଧ୍ୟ ଆମେ ସବୁବେଳେ ଜୈବିକ ଚାଷକୁ ହିଁ ଅଧିକ ପ୍ରାଧାନ୍ୟ ଦେଉଛୁ, ଆପଣମାନଙ୍କ କ୍ଷେତ୍ରରେ ମଧ୍ୟ ଆପଣ ଅଧିକ ଜୈବିକ ଚାଷକୁ ହିଁ ପ୍ରାଧାନ୍ୟ ଦେଉଛନ୍ତି। ସାର ପ୍ରୟୋଗ ଯେ କେବଳ ରାସାୟନିକ ସାର ତାହା ନୁହେଁ, ଆମେ ବିଭିନ୍ନ ପ୍ରକାରର ସାରକୁ ନେଇକି ପ୍ରୟୋଗ କରିପାରିବା, ଜୈବିକ ସାରକୁ ମଧ୍ୟ ବ୍ୟବହାର କରିପାରିବା। ତେବେ ସାର
0: ହଁ
1: ଆପଣଙ୍କର ଏହି ସୂଚନା ନିହାତି ଆମ ଚାଷୀ ଭାଇ ଭଉଣୀ ମାନଙ୍କୁ କାମ ଦବ, ଆଉ ଆଶା କରୁଛି ଆପଣଙ୍କର ଯୋଉ ଆପଣ ଯୋଉ କହିଲେ ସେହି କଥା ନିହାତି ଚାଷୀ ଭାଇ ଭଉଣୀ ମାନଙ୍କ ପାଖରେ ସଠିକ ମାତ୍ରାରେ ପହଞ୍ଚିବ ଏବଂ ସେମାନେ ନିଜ ଚାଷକୁ ଗୁରୁତ୍ୱ ଦେବେ ଏବଂ ସେହି ଜମିରୁ ହିଁ ଅଧିକା କିଭଳି ସଫଳତା ପାଇପାରିବେ ସେଭଳି ପ୍ରତି ଦୃଷ୍ଟି ଦେବେ। ସାର ଆମ ସହିତ କଥା ହେଲେ, ଆମକୁ ସମୟ ଦେଲେ, ସେଥିପାଇଁ ବହୁତ ବହୁତ ଧନ୍ୟବାଦ।
0: ଧନ୍ୟବାଦ ମ୍ୟାଡମ,
1: ଆଜ୍ଞା ସାର, ରହିଲୁ, ନମସ୍କାର।
0: ନମସ୍କାର।
2: କଥା ତ ଶୁଣିଲ,
3: ହଇ
2: ବୁଝିଲା ପରା ଲାଗିଲା କି ନାହିଁ?
3: ନାଇଁ ଲାଗିଲା କା କହିଲା ପରି, ସବୁ ଯାକ ଖତ ହଉ, ରାସାୟନିକ ସାର ହଉ, ଜୈବିକ ଖତ ହଉ, ରକମ ରକମ ପକେଇଲେ ଏକା ସେ ଜମି ମଧ୍ୟ ଭଲ ହେଇକିନା, ଭଲ ଫସଫସିଆ ହେଇକିନା ଅଧିକ ଉର୍ବର ହବ ବୋଲି ମୁଇଁ ଏତିକିରୁ ଜାଣିଲି।
2: ହେଲେ ସେ ସବୁ କଥା ତ ଶୁଣିଲେ, ଏବେ ଦେଖ ଗୋଟେ କଥା କହୁଛି, ସବୁବେଳେ ଖାଲି ବୈଠ ଘରେ ଭଲ ଭଲ କଥା ହେଲେ ଏକା ହବ କି?
3: ବୋଇଲେ ଆହୁରି କଣ କହୁଛ?
2: ନାଇଁ ଟିକେ ଗୀତ ବାଜନା ହଉ ପରା।
3: ଓ ସେଟା ଆଉ ନହେଲେ ହଉଛି କି?
2: ହଁ
3: ହେଲେ ଆଜି ତମେ ଏକା ଗୋଟେ ଶୁଣ ମତେ।
2: ଚାଲ ଗୀତ ବାଜନା ପେଡିଟା ତ ଧରିଛି, ଶୁଣେଇ ଦଉଛି ଗୋଟେ, ହେଲା
3: ଶୁଣିଦବା।

0: ଏବେ ପାଖାପାଖି ଗୋଟେ 40 ସେଣ୍ଟ ଲାଗିଛି ଭେଣ୍ଡି।
1: ହେଲେ ଭେଣ୍ଡିଟା କୋଉଠୁ ଆଣୁଛନ୍ତି ମାନେ ବିହନଟା?
0: ବିହନଟା ସିଏ କମ୍ପାନୀରୁ ଆଣୁଛୁ, କାଇଁ ଘରେ ଆଣିଦଉଛନ୍ତି। କେଜି 7,000 ନା କେତେ ନଉଛନ୍ତି କାଲି ଭେଣ୍ଡି ମଞ୍ଜିଟା।
1: ଭେଣ୍ଡିଟା ପାଣି କେତେ ଦରକାର ପଡୁଛି ଭାଇନା?
0: ପାଣି ତ ସେତେ କାଇଁ, କେନାଲ ଏରିଆ ତ ଦରକାର ସପ୍ତାହ ଗୁରୁତର।
1: ହେଲେ ଅମଳ ହବା ଟାଇମଟା ଶୀତ ଦିନର ଆଉ ଖରା ଦିନର ସେମ୍ ନା କିଛି ଅଲଗା ଥାଉଛି?
0: ନାଇଁ ନାଇଁ, ଅଲଗା ଅଲଗା ରହୁଛି।
1: ହେଲେ ଏବେ କେବେ ଲଗେଇଛନ୍ତି ଭାଇନା?
0: ପାଖାପାଖି 1.5 ମାସ ହେଇଗଲାନି ଲଗେଇକରି।
1: ହେଲେ ଏବେ କେବେ ଆପଣଙ୍କର ପ୍ରଥମ ଅମଳଟା ବାହାରିବ?
0: ପ୍ରଥମ ଅମଳଟା ଏବେ ବାହାରି ପଡିବ ଇ ଗୋଟେ ସପ୍ତାହ ପରେ, ପାଖାପାଖି ଗୋଟେ ଗୋଟେ କ୍ୱିଣ୍ଟାଲ ବାହାରିଲା ପରେ ଅଛି।
1: ହେଲେ ଭାଇନା ବାହାରିଲା ପରେ ଭେଣ୍ଡିଟା ଆମେ କେତେ ଦିନରେ ମାନେ ଅମଳ ଯେତେବେଳେ ହଉଛି କେତେ ଦିନରେ ଆମେ ତୋଳିବା ନା? ହଉ ହଉ ସବୁ କାଢିବାକୁ ପଡିବ?
0: ନାଇଁ ନାଇଁ, ସପ୍ତାହକୁ 3 ଥର ତୋଳିବାକୁ ପଡୁଛି ଭେଣ୍ଡିଟା।
1: ତ ବାହାରିଲା ପରେ କେତେ ଦିନ ରଖିପାରିବା?
0: କୋଉଠି ଏବେ ରଖିଲେ ଗୋଟେ ଦିନ ଏକା, ତାର ଆରକ ଦେ 2 ଦିନ, ତାପରେ ତ ଆମର ତ କିଛି ସୁବିଧା ନାହିଁ। ଆମର ଜୟପୁର ବ୍ଲକରେ କୌଣସି ଭେଣ୍ଡି ରଖି କରିକି ତ ଇଏ କରିବା କି ରଖବା କି କିଛି ଆମର ସୁବିଧା ଏକା ନାହିଁ। ଆର ଗୋଟେ ଦିନ ଯଦି ଛାଡ଼ିଦେବା, ଯଦି ମନେକର ସପ୍ତାହକୁ 3 ଥର ନ ତୋଳିଲେ କାଲି ବୁଢା ହେଇଗଲେ କାଲି ପକେଇ ଦେବା କଥା ଏକା।
1: ତ ଗୋଟେ 2 ଦିନରେ ଆପଣ କହିଲା ଭଳିଆ ବିକ୍ରି କରିଦେବାର ଅଛି?
0: ବିକ୍ରି କରିଦେବାର ଅଛି, ନହେଲେ ତ ଗଲା ହାରି ସେ ଭେଣ୍ଡି।
1: ତ ଯୋଉ କହୁଛନ୍ତି କି ମାନେ ଟିକେ ସଜ ନାହିଁ ବୁଢା ଭଳିଆ ଅଛି,
0: ନାଇଁ ରଖିଦେଲେ ତୋଳିକି ରଖିଦେଲେ ସେଟା ବୁଡା ହେଇଯାଉଛି ହେଲା।
1: ମାନେ ଗଛରେ ଥିଲେ ଫ୍ରେଶ ଥିବ କି?
0: ହଁ ଗଛରେ ଥିଲେ ଫ୍ରେଶ, ଗଛରେ ବି ନାହିଁ। ଏବେ ସପ୍ତାହକୁ ଯଦି 3 ଦିନ ପରେ ନ ତୋଳିଲେ ତାହିଁରେ ବି 4-5 ଦିନ ଗଲା ପରେ ସେ ତାହିଁରେ ବି ବୁଡା।
1: ଏବେ
0: ଅଜୁନିଆ ବର୍ଷା ହଉଛି, ଯଦି ଖୁଆ ପତର ପଡିଲେ ଗଲା, ଚାଷର କୌଣସି ଲାଭ ନାହିଁ। ସବୁ କାଲି ପାଣି ପକେଇ ଦିଏ, କାଲି ସବୁ ଗଛ ଯାକ ଚୁରମାର ହେଇକରି ପୁରା ଖୁଇଯିବ ଗଛ ଯାକ।
1: ଏମିତି ବର୍ଷା ହଉଛି, ବର୍ଷା ବି ଇଫେକ୍ଟ ପକେଇବ କି?
0: ବର୍ଷା ତ ପକଉଛି ଏକା ଯେ, ମାତ୍ର ହେଲେ ବି ସେତେ ମାଡ ହେଇନି ଚାଷଟା ପାଇଁ।
1: କେମିତି କଣ କରୁଛନ୍ତି?
0: ହଁ ବିକ୍ରି ବଟା ହେଲେ ଦେଖନ୍ତୁ, କାଲି 8 ମନକୁ ନହେଲେ ମାର୍କେଟ ଏମିତି କାଲି ଜୟପୁର ମାର୍କେଟ ରେ ଯଦି ସେମିତି ବେପାରୀ ପାଖରେ ନେଲେ ନିଜେ କରି ଦେବାକୁ ପଡୁଛି, ନାଇଁ ବୋଲି ନିଜେ
1: ସବୁ ସରି ଯାଉଛି ନା?
0: ନାଇଁ ନାଇଁ ସରି ଯାଉଛି ହେଲା। ବେଶୀ ମନେକର ସବୁ ଚାଷୀର ଯଦି ବାହାରିଲା ବୋଲେ ସେତିକି ଟା ଟିକେ ବେଶୀ ଇଏ ହେଇଯିବ ଆରି ବେପାରଟା ମାତା। ଏବେ ଆଜିକାଲି ଭଲ ଇଏ ଅଛି, ଆଜିକାଲି ଗୋଟେ 2-3 ଜଣ ଅଛି, ଆଜିକାଲି ଟିକେ ଭଲ ରେଟ୍ ନେଲା ପରେ ବି ଇଏ ହେଇଯାଉଛି, ସରି ଯାଉଛି ହେଲା।
1: ହେଲେ ଭାଇନା ଯଦି ଆମେ ଏଇ ଯୋଉ ରୋଗ ପୋକ ଦେଖିବା କଣ ଲାଗୁଛି?
0: ରୋଗ ବୋଲେ ଭେଣ୍ଡିରେ ସିଏ ପୋକ ଯାକ ଲାଗୁଛନ୍ତି, ସିଏ ଲେଣ୍ଡା ପୋକ ଯାକ ଇଏ କରିକରି ସିଏ ବିତା ଇଏ ରଙ୍ଗ ସେ ପୋକ ଯାକ ଲାଗୁଛନ୍ତି ଭେଣ୍ଡିରେ। ସେଟା ପାଇଁ ବୋଲି ସପ୍ତାହକୁ 2 ଥର ମାରବାକୁ ପଡୁଛି ମେଡିସିନ, ନହେଲେ ଗଲା। ସେ 22 ଷ୍ଟ୍ରେନ୍ ଯାକ ମାରବାକୁ ପଡୁଛି।
1: ସେଟା ହେଲେ ଦଉଛନ୍ତି ଆପଣ?
0: ସେଟା ଦେଉଛୁ ଆରେ।
1: ହେଲେ ଭାଇନା ସାର କୋଉଟା ୟୁଜ୍ କରୁଛନ୍ତି, ଜୈବିକ କରୁଛନ୍ତି ନା ଖାଲି ରାସାୟନିକ?
0: ରାସାୟନିକ
1: ଜୈବିକ ସୁବିଧା
0: ନାହିଁ? ନା ଜୈବିକ ର କୌଣସି ସୁବିଧା ନାହିଁ, କି ଏରିଆର କଣ ନାହିଁ ସେମିତି ଆରି ସୁବିଧା କିଛି କରୁନାହାନ୍ତି।
1: ହେଲେ ଭାଇନା ଆମେ କହିପାରିବା କି ମାନେ ଭେଣ୍ଡି ଚାଷ କରିକି ଗୋଟେ ଲାଭପ୍ରଦ ଚାଷ ବୋଲି?
0: ଯଦି ଶୁଣନ୍ତୁ, ଏବେ ଏବେ ଯଦି ମାସ ଭିତରେ ଯଦି ଭେଣ୍ଡି 15-20 ଦିନ ଭିତରେ ଯଦି କୁଇଣ୍ଟାଲ କୁଇଣ୍ଟାଲ ବାହାରିଲେ ଲାଭ, ଆର ତାପରେ ପରେ ଯଦି ହେଲା ବୋଲି ତ 5 ଟଙ୍କା 10 ଟଙ୍କା କିଲୋ ହେଲା ବୋଲି ଲାଭ କିଛି ନାହିଁ। କାଲି ଚାଷ ଗୋଟେ କରୁଛୁ ବୋଲି କରିବା କଥା ସିନା।
1: ନାଇଁ ହେଲେ ବି ଶୀତ ଦିନ ତୁଳନାରେ ଖରାଦିନେ ଟିକେ ଡିମାଣ୍ଡ ଅଧିକ ଥିବ, କାହିଁକି ନା ଶୀତ ଦିନ ସମସ୍ତେ କରୁଛନ୍ତି ନା?
0: ହଁ ନାଇଁ ନାଇଁ, ବର୍ଷା ଦିନ ଏବେ କେନାଲ ଏରିଆ ସମସ୍ତେ କରୁଛନ୍ତି, ଆର ତାପରେ ଏବେ କରୁଛନ୍ତି କଣ ବୋଲେ ଆଜିକାଲି ଯୋଉ ବରବଲ ଦେଇ ଦେଉଛନ୍ତି କି ନାଇଁ ସବୁ ଏରିଆ କରିଦେଉଛନ୍ତି। ହଁ ଏବେ ଯୋଉ ଏବେ ଯୋଉ ଏବେ ଗୋଟେ ଗୋଟେ ଅଦିନିଆ ବର୍ଷା ପଡିଲା, ଚାଷଟା ତାର ବେଶୀ ଉପକାର ହବ, କାହିଁକି ବୋଲେ ସବୁ ପାଣିଟା ଏବେ ନଥିବ, ନିଅଟ ଥିବ ପାଣି, ଯଦି ବର୍ଷା ପାଣି ଟିକେ ପଡିଗଲା ବୋଲେ ଚାଷଟା ଟିକେ ଅଧିକ ଇଏ ହବ।
1: ହେଲେ ଅମଳଟା ବାହାରୁଛି କେତେ 2-3 ମାସ ଲାଗିଯାଉଛି?
0: ହଁ ହଁ ପାଖାପାଖି 1.5 ମାସ ଲାଗିଯିବ।
1: 1.5 ମାସ? ଆଚ୍ଛା ଠିକ ଅଛି ଭାଇନା, ଆପଣ ସମୟ ଦେଲେ ଆମ ସହିତ କଥା ହେଲେ, ଆମକୁ ଭଲ ଲାଗିଲା। ଠିକ ଅଛି, ରହିଲୁ
0: ଭାଇନା।
2: ଚାଷୀ ଭାଇର କଥା ତ ଶୁଣିଲେ, ମନର କଥା ଜାଣିଲେ, ଇଆଡ଼େ ବର୍ଷା ପାଣିର କିଛି ଭରସା ନାହିଁ।
1: ନାଇଁ ତ
2: ହେଲେ କଣ କରିବା?
1: ନାଇଁ ନାଇଁ ନାଇଁ, କିଛି ଭରସା ନାହିଁ, କହିଲା ପରି ଭାରି ପଡିବା ଆଗା, ଆହୁରି ଉଦା ହେଇଗଲେ ବଡ ବାଧା ଆଗା।
2: ବର୍ଷାରେ ମିଶା ଉଦା ହେଲେ ଥଣ୍ଡା ଜ୍ୱର ମାନେ ଛାଡୁ ନାହିଁ?
1: ଛାଡୁ ନାହିଁ ତ।
2: ଏବେ ଦେଖୁଛ କି ନାହିଁ, ଟିକେ ଥଣ୍ଡା ହେଲେ ସିଧା ଡକ୍ଟର ପାଖକୁ ଯାଉଛନ୍ତି, ସେ ମୁହଁରେ କି ମାସ୍କ ଭଳିଆଟା ଗୋଟେ ଲଗେଇ ଦଉଛନ୍ତି।
1: ଓହୋ,
2: ସେଟାକୁ କହୁଛନ୍ତି କଣ ଛାତିରେ କଫ ଜମି ଯାଉଛି, ସେଟା ପାଇଁ ଟିକେ କାଢା ପିଅ, ଜାଗ୍ରତରେ ରୁହ। ହେଲେ ଆମେ ତ ମାଟି ପାଣି କାଦରେ କାମ କରିବା ଲୋକ, ଆମେ କୋଉଠି ଆଉ ପାଣିକୁ ଛାଡିକିନା ବଞ୍ଚିପାରିବା କହୁନ?
1: ସେଟା ସତ କଥା, ହେଲେ ସେଟା ପାଇଁ ଯେତେ କମ ହେଇପାରିବ ଆଉ ଯେତେ ଆମର ଦ୍ୱାରା ହେଇପାରିବ ଆମେ ଏକା ଆମର ଦେହକୁ ଯୋଗିବାର ଅଛି।
2: ହଇ ହେଲେ ମାଟି ପାଣିରେ ରହୁଛୁ ବୋଲି ରାତିରେ ଶୋଇଲା ବେଳେ ତ ଆଉ ମାଟି ପାଣିରେ ରହୁନୁ, ଗୋଡ ହାତ ଭୁଲିକିନା ଧୋଇକି ସୋରିଷ ତେଲ ଟିକେ ମାଲିସ କରିକି ଏକା ଶୋଇବାର
1: ଶୋଇବାର
2: ତାର ସହିତ ଯେତିକି ପାରିବା ଆମେ ସେତିକି ସମୟ ନେଇକି ଚପଲ ପିନ୍ଧିକିନା ରହିବା।
1: ସେଟା ବି
2: ଚପଲ ପିନ୍ଧିଲେ କଣ ବୋଲି ଡାଇରେକ୍ଟ ପାଦକୁ ପାଣି ବାଜିବ ନାହିଁ ନା?
1: ଯିବ ନାହିଁ।
2: ସେଟା ଯେତିକି ପାରିବା ଆମେ ସେତିକି କହିବା
1: କରିବା
2: ନାଇଁ, ଆଉ ବାକି ଟାଇମ୍ ରେ ତ ଆମେ

ପ୍ରଚାର କଲୁ କୃଷି ଓ କୃଷକ କାର୍ଯ୍ୟକ୍ରମ। ଶ୍ରୋତାବନ୍ଧୁ, ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପ୍ରଚାର କରୁଛୁ ଓଡ଼ିଆ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ନେଇଛୁ ଦିୱାନା ଚଳଚ୍ଚିତ୍ରରୁ। ଶିଳ୍ପୀ କ୍ରିଷ୍ଣା, ଗୀତିକାର ଅରୁଣ ମନ୍ତ୍ରୀ, ସଙ୍ଗୀତ ମଳୟ ମିଶ୍ର।

ଗୀତଟି ନେଇଥିଲୁ ଚୁପ୍ ଚୁପ୍ ଚୋରି ଚୋରି ଚଳଚ୍ଚିତ୍ରରୁ। ଶିଳ୍ପୀ ହ୍ୟୁମାନ ସାଗର, ଗୀତିକାର ଶ୍ରୀକାନ୍ତ ଗୌତମ, ସଙ୍ଗୀତ ମନ୍ମଥ ମିଶ୍ର।

କାର୍ଯ୍ୟକ୍ରମର ଶେଷ ଗୀତଟି ନେଇଛୁ ପ୍ରେମ ୱେଡ୍ସ ପ୍ରିୟା ଚଳଚ୍ଚିତ୍ରରୁ, ଶିଳ୍ପୀ ଦୀପ୍ତି ଏବଂ ସୋହିନୀ, ଗୀତିକାର ବସନ୍ତରାଜ ସାମଲ, ସଙ୍ଗୀତ ପ୍ରେମ ଆନନ୍ଦ।

ପ୍ରଚାର କଲୁ ଓଡ଼ିଆ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ପ୍ରଚାର କରୁଛୁ ଭକ୍ତିଗୀତର ବିଶେଷ କାର୍ଯ୍ୟକ୍ରମ ନୈବେଦ୍ୟ। ଆଜି ପାଇଁ ଶିଳ୍ପୀ ହେଲେ ଲକ୍ଷ୍ମୀନାରାୟଣ ବେହେରା ଏବଂ ବିଦ୍ୟୁତ୍ ପ୍ରଭା ପଟ୍ଟନାୟକ। ଗୀତରଚନା ପୀତାମ୍ବର ମିଶ୍ର, ସଙ୍ଗୀତ ପରିଚାଳନା ପ୍ରଫୁଲ୍ଲ କୁମାର ରାଉତରାୟ। ତେବେ କାର୍ଯ୍ୟକ୍ରମର ପ୍ରଥମ ଶିଳ୍ପୀ ଲକ୍ଷ୍ମୀନାରାୟଣ ବେହେରା।

ପ୍ରଚାର କଲୁ ଭକ୍ତିଗୀତର ବିଶେଷ କାର୍ଯ୍ୟକ୍ରମ ନୈବେଦ୍ୟ। ଆଜି ପାଇଁ ଶିଳ୍ପୀମାନେ ଥିଲେ ଲକ୍ଷ୍ମୀନାରାୟଣ ବେହେରା ଏବଂ ବିଦ୍ୟୁତ୍ ପ୍ରଭା ପଟ୍ଟନାୟକ। ଗୀତ ରଚନା କରିଥିଲେ ପୀତାମ୍ବର ମିଶ୍ର। ସ୍ୱର ସଂଯୋଜନା ଓ ସଙ୍ଗୀତ ପରିଚାଳନା କରିଥିଲେ ପ୍ରଫୁଲ୍ଲ କୁମାର ରାଉତରାୟ। ବିଭିନ୍ନ ବାଦ୍ୟଯନ୍ତ୍ରରେ ସହଯୋଗିତା କରିଥିଲେ ତବଲା ଚିତ୍ତରଞ୍ଜନ ମହାପାତ୍ର, ବଂଶୀ ସରୋଜ କୁମାର କୁଲଦୀପ, ସୀତାର ଭୀମସେନ ମହାରଣା, ଅର୍ଗାନ ମହେଶ୍ୱର ନାୟକ, ଗିଟାର ଅମିତ ଦାସ ଏବଂ ସ୍ପେଶିଆଲ ଇଫେକ୍ଟରେ ଥିଲେ ଆଶୁତୋଷ ସାନ୍ତ୍ରା ପାତ୍ର। ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପ୍ରଚାର କରୁଛୁ ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମ। ଆଜି ଏଥିରେ ଶୁଣନ୍ତୁ ସନ୍ତୁର ବାଦନ। ପରିବେଷଣ କରିଛନ୍ତି ଶିଳ୍ପୀ ପଣ୍ଡିତ ଶିବକୁମାର ଶର୍ମା। ରାଗ ମିଶ୍ର ଶିବରଞ୍ଜନୀ।

0: ଦିନ ଆସି 11 ହେଲାଣି। ଅଫିସ ଷ୍ଟାଫଙ୍କର କାହାର ବି ଦେଖା ନାହିଁ ଜଣାପଡ଼ୁଛି। ଯାଏ ଦେଖେ। ଆରେ ଇଏ କ'ଣ, ଅଫିସ ଭିତରେ ତ କେହି ନାହାନ୍ତି, ନା ଷ୍ଟେନୋ ନା ପିଅନ, ଆଉ ସେ ବଡ଼ ବାବୁ ଅଭି ଅଭି।
1: ସାରେ ସାର୍ ମତେ ଡାକିଲେ।
0: କେତେବେଳୁ ଚାମ୍ବର ଭିତରୁ ବେଲ୍ ଟିପୁଛି, ତମକୁ କଣ ଶୁଣାଯାଉନି? ଆଉ ତମେ କମ୍ପ୍ୟୁଟର ରୁମ୍ରେ କଣ କରୁଛ?
1: ନାଇଁ ଆଜ୍ଞା, ରୁମ୍ଟା ଅସନା ହୋଇଥିଲା ବୋଲି ସଫା କରୁଥିଲି।
0: ସଫା କରୁଥିଲ ନା ଛେନା ଗୁଡ଼ କରୁଥିଲ? କହୁନ, ଆରାମରେ ସେ ଗଦି ପକା ଚେୟାର ଉପରେ ଶୋଇପଡ଼ିଥିଲି ବୋଲି ତମମାନଙ୍କୁ ନେଇ ଏଠି ଆଉ କାମ କରିହବନି ଦେଖୁଛି। ହଁ, ଷ୍ଟେନୋ ଆଉ ଗଲେ କୁଆଡ଼େ? ଆଉ ସେ ବଡ଼ ଆଉ କାହାନ୍ତି?
1: ଟେନୋ ବାବୁଙ୍କୁ ପରା ଆପଣ ଗାଁକୁ ଯିବେ ବୋଲି ଆଡଭାନ୍ସ ଟିକେଟ୍ ବୁକିଂ କରିବା ପାଇଁ ବସ୍ ଷ୍ଟାଣ୍ଡ ପଠାଇଛନ୍ତି।
0: ଆଚ୍ଛା, ସକାଳୁ 8ଟାରୁ ବାବୁ ଟିକେଟ୍ କରିବା ବୋଲି ଯାଇଛନ୍ତି ଯେ ଯାଇଛନ୍ତି,
1: ମୁଇଁ ଅଫିସ ଆଇଲା ବେଳେ ମାନେ 10ଟା ବେଳେ ଦେଖିଲି ପରା ଷ୍ଟେନୋ ବାବୁ ତାଙ୍କର ସ୍ତ୍ରୀଙ୍କୁ ବାଇକ୍ରେ ବସେଇ କରି ସ୍କୁଲରେ ଛାଡ଼ିବାକୁ ଜୟନଗର ବାଟି ଯାଉଥିଲେ।
0: ସ୍କୁଲ ଯାଉଥିଲେ ମାନେ?
1: ଟେନୋ ବାବୁଙ୍କ ଘରଣୀ ପରା ମାଷ୍ଟ୍ରାଣୀ ଚାକିରି କରିଛନ୍ତି। ଇଆଡ଼େ ଷ୍ଟେନୋ ବାବୁଙ୍କର ଦରମା, ସିଆଡ଼େ ତାଙ୍କର ମାଷ୍ଟ୍ରାଣୀ ଭାର୍ଯ୍ୟାଙ୍କ ଦରମା, ମାସ ଶେଷକୁ ମାଲାମାଲ ମନ୍ତ୍ରୀ ଲଟେରୀ ଲାଗିଲା ବେଳେ ନଗଦ ନାଡ଼ା ଠନ୍ ଠନ୍। ଆଜ୍ଞା,
0: ଆହ ସେ ବାଜେ କଥା ସବୁ ବନ୍ଦ କର। ଆଉ ସେ କିରାଣୀ ବାବୁ ମାନେ କଣ ତାଙ୍କ ନାଁ, ଡାକୁଆ ବାବୁ, ସିଏ କୁଆଡେ ଗଲେ?
1: ଡାକୁଆ ସେ ପରା ବଡ ସକାଳୁ ଫାଇଲ ପତ୍ର କାଢି ଆଦେଶ ଫର୍ମରେ ଲେଖାଲେଖି କରି 150-200 ଟଙ୍କା ପକେଟରେ ପୁରେଇ ଟିକେ ରିଫ୍ରେଶମେଣ୍ଟ ପାଇଁ ବୁଝିଗଲେ ତ ସାର୍?
0: ମାନେ
1: ମାନେ ଆଉ କଣ ସାର୍, ମାଲ ପାଣି ଟିକେ ନ ପଡିଲେ ଡାକୁଆ ବାବୁ କାମ ମୋଟେ କରିପାରିବେନି। ହଁ, ଅଭ୍ୟାସଟା ତ ହଠାତ୍ ଛାଡିବା ମଧ୍ୟ ତାଙ୍କ ପାଇଁ ଠିକ ହବନି। ହେଇଟି ତ ଡାକୁଆ ବାବୁ ଆସିଗଲେଣି। ନମସ୍କାର ଆଜ୍ଞା।
2: ନମସ୍କାର ଆଜ୍ଞା। ନମସ୍କାର
0: ନମସ୍କାର। ହଁ ଡାକୁଆ ବାବୁ, ଆପଣ ମୋ ଚାମ୍ବରକୁ ଆସିଲେ।
3: କିରି କଥା କଣ ସାହେବକୁ ତୁ ମୋ ବିଷୟରେ ଇଆଡୁ ସିଆଡୁ କିଛି କହିନୁ ତ?
1: କାହିଁକି କହିବି, ସିଏ ପରା ଖୁଳି ତାଡି ସବୁ ପଚାରୁଥିଲେ। ସାଇବ ନୂଆରେ ଏଠି ଜଏନ କରିଛନ୍ତି ଯେତେବେଳେ ଆପଣଙ୍କ ବିଷୟରେ ଷ୍ଟେନୋ ଆଉ ବଡ଼ବାବୁଙ୍କ ବିଷୟରେ ଜାଣିବାକୁ ଚାହିଁଲେ ବୋଲି।
3: ଆବେ ମୁଁ ତତେ ଭଲ ଭାବେ ଜାଣେ, ସଜ ମାଛରେ ପୋକ ପକାଇବା ହେଲା ତୋ କାମ।
1: ହଇ ହଇ ହେଲା, ସେ କଥା ପରେ ହେବା। ଆଗ ଗଲ, ସାଇବ କିସ ପାଇଁ ତମକୁ ଡାକୁଥିଲେ?
3: ମେ ଆଇ କମ୍ ଇନ୍ ସାର୍?
0: ଆସ ଆସ ଆସ ଡାକୁ ଆଉ। ଆଚ୍ଛା, ଆପଣଙ୍କର ଏଇଟା ମାନେ କଣ ଗୋଟେ ଅଭ୍ୟାସ?
3: ମାନେ ମୁଁ କିଛି ବୁଝିପାରିଲିନି ସାର୍।
0: ବୁଝିପାରିଲିନି ମାନେ ଆପଣଙ୍କର ଏଇ ଡ୍ରିଙ୍କ କରିବା କଥା? ଏଇ ତ ଆପଣ ବୋଧେ ଡ୍ରିଙ୍କ କରି ଆସିଛନ୍ତି ଉତ୍କଟ ମଦ ଗନ୍ଧରେ। ଓଃ।

0: ସତକହ ଗଲେ ସାର୍, ପିଇବାଟା ମୋର ନୀତିଦିନିଆ ଜୀବନର କାରବାର, ନ ପିଇଲେ ମୁଁ କାମ କରିପାରିବିନି ସାର୍। ଆପଣ ମନା କଲେ ବି ମୁଁ ପିଇବି। ଡକ୍ଟର ମାନେ ସବୁ ମତ ଦେଇସାରିଲେଣି ଯେ ପିଇବାଟା ମୁଁ ହଠାତ୍ ବନ୍ଦ କରିଦେଲେ ମୋର ମୃତ୍ୟୁ ସୁନିଶ୍ଚିତ। ଏମିତି କେତେ ସାହିବା ଆସିଲେଣି ଗଲେଣି, ଆଉ ମତେ ନ ପିଇବା ପାଇଁ ବି କହିଥିଲେ, ମାତ୍ର ନ ପିଇଲେ ଆଜ୍ଞା ମୁଇଁ
1: ଏଇ କଥା। ହଉ ହଉ, ଯାଆନ୍ତୁ ଅଫିସ କାମ କରିବେ। ହଁ ଶୁଣନ୍ତୁ, ଆପଣଙ୍କ ସିଟ୍ର ସବୁ ଫାଇଲ ପତ୍ର ଅଭି ହାତରେ ପଠେଇଦେଲେ ମୁଁ ସେସବୁ ସନ୍ତୋଖ କରିଦେବି, ଆଉ ଆପଣ ଚାମ୍ବର ଭିତରକୁ ଆସିବା ଦରକାର ନାହିଁ, ବୁଝିଲେ ତ?
0: ଠିକ ଅଛି ସାର୍, ନମସ୍କାର।
2: ଆର ମତେ ଡାକିଲେ ଚା ଆଣିଦେବି କି?
1: ନାଇଁ ନାଇଁ ଅବିକା, ସେସବୁ ମୋର ଦରକାର ନାହିଁ। ହଁ ବଡ଼ବାବୁ ଆସିଲେ?
2: ବଡ଼ବାବୁ ବଡ଼ବାବୁ ଆଜ୍ଞା ସେ ବୋଧେ ଆସି ନାହାନ୍ତି, ଯଦି ଆସିଥିବେ ସେଇଠି ବସି ଗପର ପସରା ମେଲେଇଥିବେ।
1: ସେଇଠି ମାନେ କୋଉଠି?
2: ସେଇଠାରେ ମାନେ ମାନେ ଆମ ଅଫିସର ପୂର୍ବ ପାଖ ପାଚେରୀ ସାମ୍ନାରେ ଥିବା ଚା ଦୋକାନରେ।
1: ସେଠି କଣ ପୁରୀ ଲୁଚି ଛାଣୁଛନ୍ତି? ସମୟ ଆସି କେତେ ହେଲାଣି, କି ଅଫିସ କେଜାଣି। ଏ ସମ୍ଭାଳୁଆ ମାନଙ୍କୁ ନେଇ ମୁଁ କାମ କରିପାରିବିନି, ଏମାନେ ଶେଷରେ ସମସ୍ତେ ମୋ ଚାକିରି ଖାଇଯିବେ। ଦେଖୁଛି ସମସ୍ତେ ଗୋଟେ ଗୋଟେ କାମ ଚୋର। ଆଉ ଯା ଯା, ସେ ବଡ଼ବାବୁଙ୍କୁ ଡାକି ଆଣିବୁ ଯା।
2: ହଁ ଆଜ୍ଞା, ଏବେ ଡାକି ଆଣୁଛି।
3: ହ୍ୟାଲୋ ହେ ମାୟା, ଆଉ କପେ ଡବଲ ଷ୍ଟ୍ରଙ୍ଗ ଚା ଦେଲୁ?
2: ମୋର ପାଇଁ ମିଶା ଗୋଟେ କପ ଆଜ୍ଞାଙ୍କର ଖାତାରେ
3: ସତ୍ୟାନାଶ। ଆରେ ମାଳିଆରେ ମିଳିଲେ ତମେମାନେ ସବୁ ପିଛୁ ମିଶା ପିଇଯିବ ମ
2: ହେଲା। ବଡ ବାବୁ ରିସା କି
3: ରିସା ଫିସା କିଛି ନାହିଁ। ଆରେ ତୁଇ ତ ମୋର ଖାସ ଲୋକ, ତୋ ଉପରେ ରିସା।
4: ଦୁଇଟା ଚା ମିଶେଇ କରି ତମର 217 ଟଙ୍କା ଆଠଣା ହେଲା।
3: ହେଲା,
4: ଆଗ ମାସର 300 ବାକି ଥିଲା, ସବୁ ମିଶିକି 217 ଆଉ 300 517 ଟଙ୍କା ଆଠଣା ହେଲାଣି। ଏଇ ମାସରେ ସବୁ କ୍ଲିୟର କରିଦେବ ନା, ଆଉ କିଛି ବାକି ଫାକି ରଖିବ?
3: ହାଲୋ ମାୟା, ଏ ମାସରେ ସବୁ କ୍ଲିୟର କରିଦବା। ତୋର ହସ ନା, ଓ କି ସେ କହିବି ଲୋ, ଛାତିଟା ଖାଲି କରଦି ପକଉଛି।
4: ହେଲା ହେଲା, ନାକରା କଥା ମନେ ଛାଡ ଆଜ୍ଞା।
3: ସତେ ଲୋ ମାରେଣ
4: ବଡ଼ ବାବୁ, ଗ୍ୟାସ ସରିବା ଉପରେ ଗୋଟେ ଗ୍ୟାସ ସିଲିଣ୍ଡର କରିଦଉନ।
3: କରିଦବା କରିଦବା, ତୁଇ କହୁଛୁ ଯେତେବେଳେ କରିବାକୁ ପଡିବ। ଆରେ ଅବି, ଘରେ ଦିଟା ସିଲିଣ୍ଡର ଅଛି, ସେଥିରୁ ଗୋଟେ ନେଇ ଆସି ମାୟା ମ୍ୟାଡାମଙ୍କୁ ଦେଇଦେବୁ।
2: ମା ପଚାରବେ ଆଜ୍ଞା କାହା ପାଇଁ ବୋଲି, କିଛି ବୋଲିବି,
3: କହିଦେବୁ ସାହେବ ପାଇଁ ବୋଲି, ବୁଝିଲୁ?
2: ବୁଝିଲି ବୁଝିଲି ବୁଝିଲି।
4: ଏ ଯା ସିଆଡେ, ସେ ବରା ବରାମାନଙ୍କୁ କାହିଁକି ହାତ ମାରୁଛୁ?
2: ଗୋଟେ ବରା ଚାଖୁଥିଲି ତୋର ହାତର ତିଆରି ବରା ଖାଇଲେ ନା
4: ପାଲିସ ମାରବାଟା ଗଲା ଆକା ନାଇଁ
2: ତତେ ଆହୁରି ପାଲିସ। ଆଲୋ ତୁ ସକାଳୁ ସକାଳୁ ଯେମିତି ଟାଇଲ ହେଇକରି ଆସିଛୁ ନା ଚା ଦୋକାନ କରିକି ବସିଛୁ, ଇଟା ଏକା ବଡ କଥା। ବୋଇଲେ ବୋଇଲେ କିସ୍ଟା ବୋଲି ସେଟା ବିୟୁଟି କୁଇନ ପରା ନ ତୁଇ
4: ରୋଜ ଆଉ ରାକ୍ଷୀ ପଡିଗଲା, ଲୁଣ ମରିଚରେ ଦୃଷ୍ଟି ଉତ୍ତରେଇ କରି ନିଆଁରେ ପକେଇବାକୁ ହେବ। ଯା ସିଆଡେ ଯା ସିଆଡେ,
3: ବେଶୀ ହଉଛୁ ରେ ଅଭି। ନାଟି ସିନା ଅଭି ବୁଲାନେ ସେ ନେଇ ମିଲେଗା କଭି।
2: ହେଟି କେଡେ ବଡ କଥା ହେଇଗଲା, ନୂଆ ସାହିବ ତମକୁ ଡାକୁଥିଲେ ବଡ ବାବୁ।
3: ଥା ଚାଟା ପିଇବାକୁ ଦେ,
2: ସାହିବ ଗରମ ମୁଡ୍ରେ ଅଛନ୍ତି ବଡ ବାବୁ, ରାଗି କରି ପରା ତମ ତମ ତମ ଉପରେ ନିଆଁ ବାଣ ଖାଲି।
3: ସେ ସାହିବ ପାଚୁ କି ଝଡୁ, ମୋର କିସ ଅଛି? ଆରେ ନୂଆ ନୂଆ ତ ରବାବୁ ଟିକେ ଦେଖେଇବେ, ଯେତେବେଳେ ଜାଣିବେ ମୁଁ ମନ୍ତ୍ରୀଙ୍କ ଲୋକ ସେତେବେଳେ
2: ସବୁ ଫସଲ ଫାଟିଯିବ।
4: ଦାନ୍ତ ଦେଖଉଛି, ସସ୍ପେନ୍ ହେଲେ ଜାଣିବୁ ରେ ବାପା।
2: ଏମିତି କେତେ ସାହିବ ଆଇଲେ ଆଉ ଗଲେ, କିଏ ମୋର କିସ ଉଗାଡ଼ିଛନ୍ତି କି? ଆଉ ଇଏ ପିଲା ସାହିବ କେତେ ଦିନ ଯାଉ ଦେଖିବୁ, ମୁଁ ତାକୁ ଉଠ ବୋଇଲେ ଉଠବ, ଆରେ ବସ ବୋଇଲେ ବସବ।
3: ହଉ
2: ଜାଣିଛ,
3: ହଉ ହେଲା ରେ ପୁଅ, ଫୁଟାଣି ମାରିବା ବନ୍ଦ କର, ଡାବା ଆଉ ବେଶୀ ମାରେନା।
2: ଡାବା ମାରବାରେ ତ ତମେ ଅସ୍ତାନ ବଡ ବାବୁ।
3: ତୁ ଏଠୁ ଯିବୁ ନା?
2: ଯାଉଛି ଯାଉଛି, ଆଗ ମାୟା ପାଇଁ ଗ୍ୟାସ ସିଲିଣ୍ଡର, ତାର ଉତ୍ତାରେ ଯୋଉ କଥା ସାହିବ ମତେ ପଚାରିଲେ କହିଦେବେ ହସ୍ପିଟାଲ ଯାଇଛି ବୋଲିକରି।
3: ହଉ ହଉ ବେଗି ଆସିବୁ ରେ ବାପା, ନହେଲେ କହିବୁ ତ ଥୁଆରେ ପୁଅ।
1: ହଁ ସାର୍।

0: ହଁ ସାର୍, ଚାର୍ଜ ନେଇସାରିଲି ସାର୍। କ'ଣ କହିଲେ ସାର୍? ମନ୍ଥଲି ଷ୍ଟେଟମେଣ୍ଟ ଯାଇନି। ହଁ ସାର୍, ମୁଁ ଦୁଇ ଦିନ ଭିତରେ ଷ୍ଟେଟମେଣ୍ଟ ହେଡ୍ ଅଫିସକୁ ପହଞ୍ଚେଇଦେବି ସାର୍। ରହିଲେ ସାର୍, ନମସ୍କାର। ଓଃ, କି ଝାମେଲା! ମନ୍ଥଲି ଷ୍ଟେଟମେଣ୍ଟ 5 ତାରିଖ ସୁଦ୍ଧା ହେଡ୍ ଅଫିସରେ ପହଞ୍ଚିବା କଥା, ଆଜି ହେଲାଣି 7 ତାରିଖ।
1: ସାର୍ ନମସ୍କାର।
0: ହେଡ୍ ଅଫିସରୁ ଫୋନ୍ ଆସିଥିଲା
1: ଆଜ୍ଞା,
0: ଗତ ମାସର ମନ୍ଥଲି ଷ୍ଟେଟମେଣ୍ଟ ଏ ଯାଏଁ ଯାଇନି ବୋଲି। ଆଚ୍ଛା ବଡ଼ବାବୁ,
1: ଆଜ୍ଞା,
0: ଆପଣମାନଙ୍କର କ'ଣ ସାମାନ୍ୟ ଜ୍ଞାନ ନାହିଁ କେତେବେଳେ କୋଉ ତାରିଖରେ କୋଉ ଷ୍ଟେଟମେଣ୍ଟ ଯିବ? ଆପଣ ତ ଜାଣିଥିବେ ନିଶ୍ଚୟ।
1: ମୁଁ କ'ଣ କରିବି ସାର୍? ଏ ଜୁନିୟର କ୍ଲର୍କ ମାନେ ଫିଗର ଦେଲେ ତ ଯାଇ କନସଲ୍ଟେଟ ଷ୍ଟେଟମେଣ୍ଟ କରିଦେବି।
0: ସେସବୁ ମୁଁ କିଛି ଶୁଣିବାକୁ ଚାହେଁ ନା। ଆଇ ୱାଣ୍ଟ ଦ ଇନଫର୍ମେସନ ସାପ୍ଲି ବାଇ 4 PM ଟୁଡେ, ବୁଝିଲେ ତ?
1: ଆଜ୍ଞା, ଟିକେଟଟା ମିଳିଗଲେ ଷ୍ଟେଟମେଣ୍ଟ ସାଙ୍ଗେ ସାଙ୍ଗେ କରିଦେବି।
0: ଇଟ୍ ଇଜ୍ ୟୋର ଡ୍ୟୁଟି ବଡ଼ବାବୁ, ଆଜି 4 ସୁଦ୍ଧା ମୁଁ ଷ୍ଟେଟମେଣ୍ଟଟା ସନ୍ତକ କରେ ଯେମିତି।
2: ହେଲାରେ
1: ବାପା, ହେଲା ଏଥରକ କରିଦେ, ଆସନ୍ତା ମାସରୁ ମୁଁ।
2: ସେ ଫାଲତୁ କଥା କହନି ବଡ ବାବୁ, ମୋ ହାତ ନ ଚାଲିଲେ ତ ଅଫିସ କାମ ପୁରା ବନ୍ଦ।
1: ହେଲା ମୋ ହେଲା, କେତେ ହଉଛୁ ଯେ, ବୁଢା ଲୋକକୁ ହଇରାଣ କରନା, ବୁଝିଲୁ? କରିଦେ।
2: ହଉ ହେଲା, କରବା, ମାତ୍ର
1: ମାତ୍ର ବୁଝିଗଲି, ଆଉ ବେଶୀ କହନା। ଆରେ ସବୁ ଫିଗର ତ କମ୍ପ୍ୟୁଟରରେ ଥିବ, ବାକି ମିଶାଣ ଫେଡ଼ାଣ କରିବା କଥା।
2: ସେ ମିଶାଣ ଫେଡ଼ାଣ କରିବାଟା ସହଜ ନାହିଁ ବଡ଼ ବାବୁ।
1: ବୁଝୁଛି ରେ ବାବୁ, ମୋ ବାପଟା ପରା, ମୁଁ ତୋର ବାପ ସମାନ। ଆରେ ମୋର ରିଟାୟାରମେଣ୍ଟ ହେବାକୁ ଆଉ ବର୍ଷେ ଅଛି, ମନ କିଛି ଭଲ ଲାଗୁନି, କଣ କରିବି ଠିକ କରିପାରୁନି।
2: ଆପଣଙ୍କର ପାରଳା ଖଣ୍ଡରେ ସିନେମା ହଲ୍ ଅଛି ପରା ଆଜ୍ଞା?
1: ସେସବୁ ଆଉ କିଛି ନାହିଁ ରେ ପୁଅ, ସବୁ ବିକ୍ରି ବଟା କରି ଏ ଗୋଡ଼ଟା ଭଲ କରିବା ପାଇଁ ଭାଇଯାକ ଭେଲୋର ସବୁ ଡାକ୍ତର ମାନଙ୍କୁ ଫିସ୍ ବାବଦକୁ ଖର୍ଚ୍ଚ କଲି।
3: ଆହା, ତମେ ମିଶା କି କଥା କହୁଛ ଡାକବା ବାବୁ? ଆମର ବଡ ବାବୁ ଦରମା ଉପରେ ଏକା ଚଳୁଛନ୍ତି କି? ତାଙ୍କର ଆଉଟ ଇନକମ ଯେତିକି ନା, ସେତିକିରେ ସେ ଇ ଅଫିସର ପରା 50 ଅଫିସର କୁ ପୋଷି ପାରବେ।
1: ଆଉ କିସ ଅଛି କି ରେ ବା, ଜମି ଗାଡି ସିନେମା ହଲ ସବୁ ଏ ପିଲାମାନଙ୍କ ପିଛା ଉଡେଇଦେଲି, କର୍ପୁର ଉଡି ଯାଇଛି, ମାତ୍ର କନା ଖଣ୍ଡାକ ପଡି ରହିଛି ରେ ବା।
3: ସତ କଥା ଏକା ଆଜ୍ଞା, ଏତେ ସବୁ ସମ୍ପତ୍ତି ତମର ଆଖି ଆଗରେ ଗୋଟେ ଉତାରେ ଗୋଟେ ସବୁ ବିକ୍ରି ହେଇଗଲା।
1: ହଁ, ପୈତୃକ ସମ୍ପତ୍ତି ବୋଇଲେ ଏ ଘର ଖଣ୍ଡିକ ପଡି ରହିଛି ଆଉ।
2: ମୁଁ ମିଶା ଆପଣଙ୍କର ବିଷୟରେ ଆଗରୁ ବହୁତ କିଛି ଶୁଣିଛି ଆଜ୍ଞା। ଆପଣ ମିଲିଟାରୀରେ ସର୍ଭିସ କରୁଥିଲେ, ଭାରତ ପାକିସ୍ତାନ ଯୁଦ୍ଧବେଳେ ଆପଣ ସୀମାରେ ଥିଲେ, ଆଉ ଏକଲା କେମିତି ଟ୍ୟାଙ୍କ ଚଳେଇକିରି ଶତ୍ରୁମାନଙ୍କୁ ମାରିଥିଲେ, ସବୁ କଥା ମୁଁ ଶୁଣିଛି ଆଜ୍ଞା। ହେଲେ ଆପଣଙ୍କ ତ ସରକାର ତରଫରୁ କିଛି ଗୋଟେ ମେଡେଲ ମିଳିବା କଥା ଆଜ୍ଞା।
1: ସବୁ ପଲିଟିକ୍ସ କରିଦେଲେ ରେ ବାବୁ, ନହେଲେ ମୁଁ ପରମବୀର ଚକ୍ର ପାଇଥାନ୍ତି। ଛାଡ଼ ସେ କଥା ସବୁ, ତମେମାନେ ଜାଣିଛ ବିଜୟ କୁମାର ପଟ୍ଟନାୟକ କିଏ, କେମିତି ଲୋକ, ସେତିକି ମୋ ପାଇଁ ପରମବୀର ଚକ୍ର ଉପାଧି ଭଳିଆ।
3: ଗୋଟେ ଥର ପରା ବଡ ବାବୁ, 2 ଘଣ୍ଟାରେ ରାୟଗଡ଼ାରୁ ଜୟପୁରକୁ ଗାଡି ଚଳେଇକିରି ପାସେଞ୍ଜର ମାନଙ୍କୁ ମରଣ ମୁଖରେ ବଞ୍ଚାଇ ଦେଇଥିଲେ।
2: ହଁ, ସେ କଥା ମୁଁ ବି ଶୁଣିଛି, ହେଲେ ଆପଣ କଣ ସେତେବେଳେ ଡ୍ରାଇଭିଂ ଜାଣିଥିଲେ ଆଜ୍ଞା?
3: ଆହା, ବଡ ବାବୁଙ୍କର ପରା 2 ବସ୍ ଥିଲା, ଗୋଟେ ଚାଲୁଥିଲା ନବରଙ୍ଗପୁରରୁ ପାରଳାଖେମୁଣ୍ଡି, ଆଉ ଗୋଟେ ପାରଳାଖେମୁଣ୍ଡିରୁ କଟକ। ଜାଣିଥିଲେ ବୋଲି ସେ ନିଜେ ବସ୍ରେ ଥିବା 70 ପାସେଞ୍ଜରଙ୍କ ଜୀବନ ରକ୍ଷା କରିଦେଇଥିଲେ। ବଡ଼ବାବୁ, ସେ ଘଟଣା ବିଷୟରେ ଟିକେ ଡାକ ବାବୁଙ୍କୁ କହନ୍ତୁ ନା।
1: ଆହା, କେତେ ସେ ପୁରୁଣା କଥା ରିପିଟ କରୁଥିବୁ ରେ ବା।
2: ନାଇଁ ବଡ଼ ବାବୁ, ଜୋକ୍ ନାଇଁ, ସିରିୟସଲି ମୁଁ ସେ ଘଟଣା ବିଷୟରେ ଜାଣିବାକୁ ଚାହୁଁଛି।
1: ଆଗେ ତୁ ସେ ଷ୍ଟେଟମେଣ୍ଟଟା କଲୁ?
2: ଆପଣ ଚିନ୍ତା କରନ୍ତୁ ନାଇଁ, ଆଜି 4 ସୁଦ୍ଧା ଷ୍ଟେଟମେଣ୍ଟ ତିଆରି କରିଦେବି ହେଲା। ହଁ କୁହନ୍ତୁ।
3: ଆବା, କୁହ ଆଜ୍ଞା।
1: ଏ 10-12 ତଳର କଥାରେ
4: ବାହ, କି କଷ୍ଟରେ ଟିକେଟ ମିଳିଲା ବୋଇଲେ, ବୁଝିଲ କି ଆଜ୍ଞା? ଆଜିକାଲି ଆଉ ଆମର ଡିପାର୍ଟମେଣ୍ଟ କିଏ ପଚାରୁନାହାନ୍ତି ଆଜ୍ଞା। ମୁଇଁ ବୋଲି ଷ୍ଟେସନ ମାଷ୍ଟରକୁ କହିକିରି ସାହିବ ପାଇଁ 3 ସିଟ୍ଟା ଆଣିଲି,
1: ତୁ ଆଉ ସେଟା ମାରନା, ବୁଝିଲୁ? ତୁ ତ ନିଜେ ଟିକେଟ କରିଥିବୁ, ଆଉ ମୋର ବିଶ୍ୱାସ ହଉନି।
4: ହଉ ହେଲା, ତମର କଥା ହଉ, ଯେମିତି ହେଲେ 3 ସିଟ୍ଟା ଆଣିଲି କି ନାଇଁ ଯେ।
3: ଆବା ଆଜ୍ଞା, କେଡ଼େ ସୁନ୍ଦର, ତାଙ୍କ ନିଜେ ବସ୍ ଚଳେଇବା କଥା କହୁଥିଲେ, ମଝି କଥାରେ ତମେ ଗୋଟେ
1: ହେ ସାହେବ ମତେ ଡାକ ପକେଇଲେ ବୋଧେ।
3: ବଡ଼ ବାବୁ, ଯୋ ବଡ଼ ବାବୁ, ସାହେବ ଡାକୁଛନ୍ତି।
4: ମୁଁ ହସି ପାରୁନି ବୋଲ ତ, ତୁ ବି ଅଜବ ଲୋକ ଅଭି, ହେଠି ଜାଣିଛୁ ନା, ସେ ଡାବା ମାରୁ ବଡ଼ ବାବୁକୁ ଟାଇମ ପାସ୍ କରିବା ପାଇଁ ଆମେ ଟିକେ ଟିଏ ଦେଲୁ ନା।
3: ହଇ ଆଜ୍ଞା, ବୁଢ଼ାର ଡାବା ମାରବାର ମିଶାର ଗୋଟେ ସୀମା ଅଛି ନା।
2: ତମମାନଙ୍କର କିଛି ଯଦି କାମ ନାହିଁ, ସିଆଡ଼େ ଯାଇକିରି ଗପୁଥ, ମୋ ଷ୍ଟେଟମେଣ୍ଟ କରବାର ଅଛି।
3: ବା, ମଝିରେ ମଝିରେ

0: ଏମିତି ଗପସପ ଚାଲିଲେ କାମ ବୋଝ ପଡିବ ନାହିଁ ବୁଟାକୁ ବାବୁ।
1: ହେଇଟି ଗୋଟେ କଥା ମାତ୍ର, ବଡ ବାବୁ ଡାହା ମିଛ କହିକିରି ଡାବା ମାଷ୍ଟର ବୋଲି ନା କଲାଣି। ଏମିତି ମିଛ କହିବ ଯେ ଉସ୍ତାଦ ହୁଏ ତ, ତାଙ୍କର ମିଛ କହିବାଟା କେତେବେଳେ କିନ୍ତୁ ଆମକୁ ସତ ପଡ଼ା ଲାଗୁଛି।
0: ସେଟା ଜଣ ଜଣଙ୍କର ଜନ୍ମଗତ କଳା ଆଜ୍ଞା, ମିଛ ନ କହିଲେ ପେଟର ଭାତ ଜିରବ ନାହିଁ। ହେଟି ହେଟି ବଡ ବାବୁ ଆସିଲେନି, ଚୁପ ଚୁପ।
2: ସାଇବର ଷ୍ଟେଟମେଣ୍ଟ ବିଷୟରେ ପଚାରୁଥିଲେ, ମୁଁ କହିଲି 4:30 ବେଳେ ମୁଁ ପୁଟ୍ ଅପ୍ କରିଦେବି ବୋଲି। ଡାକୁଆ ବାବୁ,
0: ଓ ଡାକୁଆ ବାବୁ କରୁଛନ୍ତି ତ, ଆପଣ ନିଶ୍ଚିନ୍ତ ହେଇକରି କାମ କରନ୍ତୁ ବଡ ବାବୁ, ପରେ ତାଙ୍କର କଥା ବୁଝିବା।
2: ତୁ ଯା ସେ ସାଇବର ଖାଇବା ପିଇବା କଥା ବୁଝ।
0: ହୋ ଇ ବଡ ବାବୁ, ମୁଇଁ ତ ପୁରା ପାଖରେ ଦେଇଥିଲି, ଯାଉଛି ଯାଉଛି ଯାଉଛି। ବିଚାରା ସାଇବର,
2: ତୁ ଇ ଗୋଟେ ପାଳଚୁଣ୍ଟା ମନ୍ତ୍ରୀଟେ ମ।
3: ମୁଁ
2: ଦେଖିଲି ବସ୍ ଡ୍ରାଇଭର ଆଉ ବେଶ ସମୟ ଗାଡି ଚଳେଇ ପାରିବନି, ଗାଡିଟାକୁ ତ ସେ ମୁକୁନ୍ଦପୁର ଘାଟି ମଝି ରଖିଦେଲା। ଆଉ ବୋଇଲେ ଗାଡି ବନ୍ଦ କରି ଷ୍ଟିଅରିଂରେ ମୁଣ୍ଡ ଦେଇ ଶୋଇପଡ଼ିଲା। ଇଆଡେ ପାସେଞ୍ଜର ମାନେ କାବା, କିସ କରିବା କଣ କରିବା ବୋଲୁ ବୋଲୁ ମୁଁ ଉଠି କଣ୍ଡକ୍ଟର ପାଖକୁ ଯାଇ ମୋ ଡ୍ରାଇଭିଂ ଲାଇସେନ୍ସ ଦେଖେଇଲି। ମୁଁ ଗାଡି ଚଳେଇବି ବୋଲି କହିଲି, କଣ୍ଡକ୍ଟର ନାଇଁ ନାଇଁ କରୁଥିଲା। ମୁଁ ମୋର ମିଲିଟାରୀ ସର୍ଭିସ ର ମେଡାଲ ଦେଖେଇବାର ଯାଇ ସେ ମତେ ଗୋଟେ ଲମ୍ବା ସାଲୁଟ ମାରିଲା, ଗାଡି ଚଲାନ୍ତୁ ସାର ବୋଲି ସେଠୁ କହିଲା, ରିକ୍ୱେଷ୍ଟ କଲା ମତେ। ତାପରେ ବସ୍ ଡ୍ରାଇଭରକୁ ରେଷ୍ଟ ସିଟ୍ରେ ଆରାମ କରିବା ପାଇଁ କହି ମୁଁ ଗାଡି ଷ୍ଟାର୍ଟ କଲି। ଘଣ୍ଟାକୁ 60 କିଲୋମିଟର ସ୍ପିଡ୍ରେ ଘାଟି ଫାଟି ପାରି କରି ସହି ସଲାମତ ପାସେଞ୍ଜର ମାନଙ୍କୁ ଜୟପୁର ଆଣି ଛାଡ଼ିବାରୁ ସମସ୍ତେ ଶାନ୍ତିରେ ନିଶ୍ୱାସ ମାରିଲେ। ନହେଲେ ତ କଣ ଯେ ହେଇଥାନ୍ତା ଭଗବାନ ଏକା ଜାଣନ୍ତି।
3: ଦେଖନି ଆଜ୍ଞାଙ୍କର ବାହାଦୁରୀ, ଇଟା ସତରେ ସତ କଥା କି ଆଜ୍ଞା?
0: ତୁଇ ଆଜ୍ଞାଙ୍କୁ ସାମାନ୍ୟ ଭାବନା ମାୟା, ଆଜ୍ଞାର କଥା ସବୁ ଶୁଣିଲେ ନା ତୁଇ ଘାବରା ହେଇଯିବୁ।
3: ହଇ ହଇ,
0: ଗୋଟେ ଥର ପରା ବଡବାବୁ ମହାବଳ ବାଘ ହାବୁଡ଼ରେ ପଡି ଯାଇଥିଲେ। ମିଲିଟ୍ରି ଲୋକ ତ ବାଘକୁ ପାନେ ଚଖେଇବି ବୋଲିକି ବନ୍ଧୁକରେ ଗୁଳି ପରିକି ବାଘକୁ ତ ଖେଦି ନେଲେ।
3: ସତେ ଦେଖିଲା ପରା ଆକା କହି ପକଉଛି, ସାରଙ୍କ ପାଖରେ ନଳିଗୁଡ଼ି ଥିଲା ପରା।
0: ତୁଇ ମଝିରେ ବିଚାର କର ନା ପରା, ସେତେବେଳେ ବଡବାବୁଙ୍କ ପାଖରେ ଗୋଟେ ମାତ୍ର ଗୁଳି ଥିଲା ବୋଲିକିରି ବାଘକୁ ଖେଦି ନେଲେ 2 ମାଇଲ ଦୂର। ଆଗ୍ରେ ଆଗ୍ରେ ବାଘ ଦୌଡୁଛି, ପଛରେ ପଛରେ ସାର ବନ୍ଧୁକ ଧରି ବାଘକୁ ତ ଖେଦି ନେଉଛନ୍ତି।
2: ବାଘ ଦୌଡୁ ଦୌଡୁ ଲଟା ଭିତରେ ପୁରିଗଲା, ମୁଁ ବି କମ ନଥିଲି। ବାଘ କୋଉଠି ଲୁଚିଛି ମୁଁ ବାଘ ପଟରୁ ଆସୁଥିବା ପବନ ଗନ୍ଧରେ ଜାଣିପାରିଲି ଯେ ସେ ଅମୁକ ଜାଗାରେ ଅଛି।
3: ପବନ ଗନ୍ଧରୁ ଜାଣିପାରିଲ, ସେଟା କେମିତି ଆଜ୍ଞା?
2: ତୁ ବୁଝିପାରିବୁନି, ଆରେ ମୋ ଭଳିଆ ବଡ ବଡ଼ ଶିକାରୀ ପବନ ଦ୍ଵାରା କୋଉ ଜନ୍ତୁ କୋଉଠି ଅଛି ଜାଣିପାରନ୍ତି, ବୁଝିଲୁ?
3: ତା ଉତ୍ତରୁ କିସ କଲ ଆଜ୍ଞା?
2: ତା ଉତ୍ତରୁ ଇଷ୍ଟଦେବୀଙ୍କୁ ମନେ ମନେ ଡାକି ବନ୍ଧୁକ ଚଳେଇଲି।
0: ଗୁଳିଟା ଯେମିତି ନଳିରୁ ଫୁଟି ଯାଇଛି, ଗୁଳିଟା ତ ଖୋଜି ଖୋଜି ଯାଇକିରି ବାଘର ମୁଣ୍ଡରେ ଢୋକିନା ବାଜିଲା। ବାଘ ସେଇଠି ଗୋଟେ ବଡ ରୋଡି ଚାଡିକିରି ଚିତଫଟା।
2: ଆରେ ଅଭି ଚା ପିବୁ?
0: ଚା କିସ ଆଜ୍ଞା? ବାଲସା ପୁରି ବରା ହେଇଯାଉ।
2: ତମେ ମାନେ ମତେ ସବୁ ଦରିଦ୍ର କରିଦବ ମ। ହଉ ହେଲା, ଇଏ ମାୟା ଏଠି ଆମର ଷ୍ଟାଫ ଯେତେ ଅଛନ୍ତି ସମସ୍ତଙ୍କୁ ଯିଏ ଯାହା ଖାଇବ ଦେ, ଆଜି ତୋର ସବୁ ବିଲ୍ ପେମେଣ୍ଟ କରିଦବା। ଆଜି ପରା ଦରମା ଦିନ। ଆରେ ଅଭି, ଟଙ୍କା ମିଳୁଛି ବୋଲି ତଣ୍ଟି ପର୍ଯ୍ୟନ୍ତ ଖାଇ ପକା ନା, ମୁଁ ଟିକେ ଘର ପଟେ ଯାଉଛି ବୁଝିଲୁ। ଆଜି ମୋର ଅଧା ଦିନ ଛୁଟି, ସାହେବ ମତେ ଖୋଜିଲେ ସିଏଲଟା ପୁଟା କରିବୁ, ନହେଲେ ଦରଖାସ୍ତଟା ସେ ହାଜିରା ବୟରେ ସେମିତି ଥାଉ, ମୁଁ ଆସିଲେ ଆଡଜଷ୍ଟ କରିଦେବି।
0: ଆଜ୍ଞା।
3: ସତରେ ଅଭି, ଏମିତି କଞ୍ଚା ମିଛ କଥା କହି ଲୋକଙ୍କୁ ଭକୁଆ କରିବା ଲୋକ ତମର ବଡବାବୁଙ୍କୁ ପରା ଆଉ କିଏ ଦୁନିଆରେ ନଥିବେ ପରା? ବାପରେ କି ମିଚ ଲୋକଟା!
2: ଏଇ ନନା, ଆଉ କେତେ ସମୟ ଲାଗିବ? 9:00 12 ମିନିଟ ବାକି ଅଛି, ସାହେବ ମାନେ ଠିକ 9 ବେଳକୁ ଆସିଯିବେ।
4: ସବୁ ରୋଷେଇ ସରିଲା ବଡ ବାବୁ, ମାଉସରୁ ଟିକେ ଝୋଳ ଶୁଖିଗଲେ ମୋର କାମ ସରିଲା।
2: ଆଚ୍ଛା ଆଚ୍ଛା, ରନ୍ଧାରନ୍ଧି ସମାନ ହେଇଛି ତ? ଲୁଣ ମସଲା ସମାନ ଦେଇଛ ତ? ନହେଲେ ନନା ମୋର ନାକ କଟିଯିବ, ବୁଝିଲ?
4: ରବି ସୁହାର ଆଜ୍ଞା।

0: ଦୁନିଆ ମୋ ହାତ ରନ୍ଧା ଖାଇ ଦୁନିଆ ଲୋକ ଜାଣିଲେଣି ଯେ ରବି ସୁଆର ରବି ସୁଆର। ତମେ ନୂଆ ଲୋକ ପରା କିସ ହଉଛ ବଡ଼ ବାବୁ? ତମ ସାଙ୍ଗେ ମୁଁ ଏମିତି କେତେ ଥର ଭୋଜି ରାନ୍ଧିଛି ପରା, ଇଟା ନୂଆ କଥା କି?
1: ଓହୋ, ତମେ ମିଶାନ ନା।
0: ହେଲେ ବଡ଼ ବାବୁ, ଆଜି ତମର ଏତେ ବଡ଼ ଭୋଜି ଆୟୋଜନ କେମିତି?
1: ପାରାକ୍ଷେମୁଣ୍ଡରେ ମୁଁ ବାନ୍ଧୁଥିବା ଚାରିମହଲ ଘରଟା ପୁରା ହେଇଗଲା ବୋଲି ଆମ ଷ୍ଟାଫ ଭୋଜି ଦବାକୁ ମତେ କହିଲେ ତ ସେଇ ଖୁସିରେ।
0: ପାଳାକ୍ଷେମୁଣ୍ଡରେ କୋଉ ସାହିରେ ଘର ବାନ୍ଧିଲେ ଆଜ୍ଞା? ଘର ପ୍ରତିଷ୍ଠା ଦିନ ସିନା କିଏ ଭୋଜି ଦବ। ତମେ
1: ନନା, ମଣିଷ ଜୀବନ ପାଣି ଫୋଟକା ପରି,

0: ଭାରି ମହଲା କୋଠା ବୋଲେ ଜବ ଡାବୁ ଖର୍ଚ୍ଚ ହେଇଥିବ ଆଉ।
1: ବାବୁ, ଘର ଜାଗା କିଣିବାଠୁ ଆରମ୍ଭ କରି ଘର ବନେଇବା କାମ ମୋ ତିନି ପୁଅ ସୂର୍ଯ୍ୟକାନ୍ତ, ଚନ୍ଦ୍ରକାନ୍ତ, ତାରାକାନ୍ତ ସମସ୍ତେ ମିଶିକି ବୁଝୁଛନ୍ତି। କେତେ ଟଙ୍କା ଖର୍ଚ୍ଚ ହେଲା ସେ ତିନି ଜଣ ଏକା ଜାଣନ୍ତି। ମୋର କିସ, ରିଟାୟାରମେଣ୍ଟ ପରେ ଭଣ୍ଡାର ଘରଣୀ ମାଆଙ୍କର ଶରଣ ପଶିବି, ଦୁନିଆ ଧନ୍ଦା ଛାଡ଼ି ମାଆଙ୍କ ସେବା କରିବି।
0: ଓହୋ, ଇ କଥା
1: ଭାର୍ଯ୍ୟ ତ ଆରପୁରକୁ ଚାଲିଗଲା। ପିଲାମାନେ ପାଠ ସାଠ ପଢି ବେପାର ବାଟ କରି ଯେ ଯା ବାଟରେ ଦି ପଇସା କମେଇ ଆରାମରେ ଅଛନ୍ତି। ଝିଅଟା ଗତ ବର୍ଷ ବିବାହ ହେଲା, ତମେ ତ ଭୋଜିରେ ଆଣିଥିଲ ପରା।
0: ମନେ ପଡ଼ିଲା, ସବୁ କପାଳ ଆଜ୍ଞା, କପାଳ ଲିଖନ କିଏ କରିବ ଆନ।
1: ହଇ ହଇ
2: ବଡ଼ ବାବୁ ନମସ୍କାର।
1: ବେସ୍ ପିଦି ଯୁଗି
2: ନୂଆ କଥା କି ଆଜ୍ଞା?
1: ହଁ,
2: ନୂଆ କଥା, ମୁଇଁ ରୋଜ ପିଉଛି, ନ ପିଇଲେ ତ ମୁଁ କାମ କରିପାରିବିନି ଆଜ୍ଞା।
1: ହଉ ହଉ ହେଲା, ଆଜି ଟିକେ ତୁଣ୍ଡ ବୁଝି ରହ, ବକ ବକ ହେବୁ ତ ଦେଖ।
2: ଆହ, ବିଜାର କରୁନ ଆଜ୍ଞା।
1: ବିଜାର କରୁନି ରେ ବା, ତୁ ଯା ଅଫିସ ରୁମ୍ରେ ଫ୍ୟାନ୍ ଚଳେଇ ଟିକେ ଆରାମ କର, ରନ୍ଧା ସରିଲେ ମୁଁ ଉଠେଇଦେବି ଖାଇବୁ।
2: ହଇ ସତ କଥା ଏକା ବଡ଼ ବାବୁ, ଆଜି ମୁଁ ଟିକେ ଗୋବର ପିଇ ଦେଇଛି ବଡ଼ ବାବୁ।
1: ବଢ଼ିଆ କରିଛୁ।
2: ସତରେ କ'ଣ ତମେ ସେ ପାରଲାଖଣ୍ଡରେ ଘର ବାନ୍ଧିଲ ବଡ଼ ବାବୁ? ନା ସବୁଥିରେ ଭଳି ଫୁଲା ପଙ୍କା ହେଇ ଭୋଜି ଦଉଛ? ହଁ ହଁ, ମୁଇଁ ଯୋଉଟା ଡାଉଟ୍ କରୁଥିଲି ସେଟା ଏକା ବଡ଼ ବାବୁ, ତୁଛା ତୁଛାଟାରେ ଲୋକଙ୍କୁ ଦେଖେଇବା ପାଇଁ ଏମିତି ହଜାର ହଜାର ଟଙ୍କା ଖର୍ଚ୍ଚ କରି ଭୋଜି ଦେବାରେ ତମର କି ଲାଭ କହିଲ?
1: ଯା ଯା, କବି ପାଖରେ ଗୋଟେ କ୍ୱାର୍ଟର ଅଛି ଖାସ ତୋ ପାଇଁ।
2: ମାଉସ, ମୁଇଁ ମାଉସ ଚାଖଣା କରିବି ବଡ଼ ବାବୁ।
1: ଏ ନାନା, ନନା ଇଆଡ଼ୁ ଟିକେ ଆସିଲ।
3: ହଁ ବଡ଼ ବାବୁ,
0: କ'ଣ ହେଲା?
1: ଏ ମଦୁଆ ଶଳା ଆଜି ଜବର ପିଇ ଦେଇଛି, ମାଉଁସ ମାଉଁସ ହଉଛି, ତାକୁ କେତେ ଖଣ୍ଡ ମାଉଁସ ଦେଇଦିଅ, ସେ କୋଣରେ ବସି ମଦ ପିଉଥାଉ ଆଉ ହାଡ଼ କତୁ। ହେଇଠି ସାହେବ ମାନେ ସବୁ ଆସିଲେ। ନନା, ଚାମ୍ବର ଭିତରେ ସେ ଲମ୍ବା ଟେବୁଲରେ ତିନି ସାହେବଙ୍କ ପାଇଁ ଖାନାପିନାର ବନ୍ଦୋବସ୍ତ କର, ଆଉ ଆମ ଷ୍ଟାଫ ଏ ବାରଣ୍ଡାରେ ଖଲି ପକେଇ ଖାଇଦେବା। ଆରେ ଅଭି, ଡମ୍ବରୁ, ରାମ, ଆପାରାଓ, ଓହୋ, ଏ ପିଅନ ସବୁ ଗଲେ କୁଆଡ଼େ, ଶଳା ସବୁ ମଦୁଆ ହେଇଗଲେଣି, ସେ ଅଭି ତ ଖୋଜିଲେ ନେଇ ମିଲେଗା କଭି।
4: ମୁଁ ଏଠି ଅଛି ଆଜ୍ଞା।
5: କଣ ବଡ଼ ବାବୁ, ସବୁ ରନ୍ଧାରନ୍ଧି ସରିଲାଣି? ଆଚ୍ଛା ଶୁଣନ୍ତୁ, ଆମେମାନେ ସବୁ ଚାମ୍ବର ଭିତରେ ଅଛୁ, ଯାହା ପରଶିବାର ଅଛି ସେ ଚାମ୍ବର ଭିତରେ। ହଁ, ଗୋଟେ କଥା ପଚାରି ପଚାରି ବୋଲି ଭୁଲି ଯାଇଛି
1: ଆଜ୍ଞା,
5: ଆପଣ ପାଳଖୁମୁଣ୍ଡରେ କୋଠା ବନେଇଲେ ପରା
1: ଆଜ୍ଞା?
5: କୋଉ ସାହିରେ?
1: ଅଙ୍କ ସାହିରେ, ଅଙ୍କ ସାହିର ଶେଷ ମୁଣ୍ଡରେ, ରିଟାୟର୍ଡ ତହସିଲଦାର ପାତ୍ରାଙ୍କ ଘରକୁ ଲାଗିଛି କୋଠାଟା
5: ଅଙ୍କ ସାହିରେ। ଆଚ୍ଛା ଆଚ୍ଛା ଆଚ୍ଛା, ତାହେଲେ ସେ ବିଲ୍ଡିଂଟା ଆପଣଙ୍କର?
1: ହଁ ଆଜ୍ଞା, ଗରିବ ସାମାନ୍ୟ କୁଡ଼ିଆଟେ କରିଛି।
5: ଆଚ୍ଛା, ଓକେ ଓକେ ଓକେ, କେରିଅନ୍ ବିଜୁ ବାବୁ, ଆଇ ଆମ ସରି ବଡ଼ ବାବୁ।
3: ବଡ଼ ବାବୁ ଆଜ୍ଞା, ସବୁ ରେଡ଼ି ହେଇଗଲା।
1: ହେଇ ଆଗ ସାହେବ ମାନଙ୍କୁ ବାଡ଼ି ଦିଅ। ଅଭି, ତୁ ଇଆଡ଼େ ଆଇଲୁ, ତୁ ସାହେବ ମାନଙ୍କୁ ବଡ଼ାବଡ଼ି କର, ମୁଁ ଷ୍ଟାଫଙ୍କ କଥା ବୁଝୁଛି।
2: ବଡ଼ ବାବୁ, ମାଉସ ଯେତେ ଦେଇଥିଲ ସିଏ ତ ହାତୀକୁ ବରଗଳି ବେଳେ।
1: ଚୁପ୍, ସାହେବ ମାନେ ଆସିଲେ ପରାରେ
2: ହେଲା ଯେ ମାଉସ
1: ଅଭି ରଖିଥିବା ମାଲ ତୁମକୁ ଦେଲା ତ?
2: ବାହ, ସେଟାକୁ ମାରି ବୋଲତା ଆଜ୍ଞା, ମାଉସ ଖୋଜୁଛି।
1: ହଉ ବାପା, ସେ ଅଫିସ ରୁମ୍ରେ ବସେ, ମୁଁ ମାନେ ମୁଁ ନିଜେ ତମ ପାଇଁ ଫୋଡ଼ିଆ ମାଂସ ଆଣିଦେବି ହେଲା। ଆରେ ତୋତେ କହିଲି ପରା ରେ ଆପାରାଓ, ମୋର ପ୍ରୋଭିଡେଣ୍ଟ ଫଣ୍ଡରୁ ପଇସା ମିଳିଲେ ତୋର ହିସାବ କ୍ଲିୟର କରିଦେବି।
6: କ୍ଲିୟର କରିବି, କ୍ଲିୟର କରିବି, କ୍ଲିୟର କରିବି, ତୁ କେବେ କ୍ଲିୟର କରିବି ମାତ୍ର? ଅୟ୍ୟୋ ଦେବା, ଗୋଟେ ଟନ୍ ସୁପର ପାଇନ୍ ଚାଉଳର ଡାବୁ ଦେବାର ଅଛି ତୁ, ତୋର ଏତୁ ଅଛି ତ?
1: ହଇ ମ ହେଲା, ଟଙ୍କା ପନ୍ଦର ହଜାର ଖାଇ ବିଜୟ ପଟ୍ଟନାୟକ କୁଆଡ଼େ ପଳେଇବ ନୁମ, ତୋର ଘର ଏଇଠି।

0: ମୋର ଘର ମିଶା ଏଇଠି, ତମ ବେପାରୀ ମାନେ ମୁହଁ ଦେଖୁନି କି?
1: ସେ ମୁହଁ ଦେଖା କାରବାର ନାହିଁ ଆଜ୍ଞା, ବୁଝିଲେ କି? ତାମୁଡୁ ତାମୁଡୁ ପେକା ପେକା।
0: ହଉ ଆଉ ଚାରି ପାଞ୍ଚ ଦିନ ସମୟ ଦେରେ ବାବୁ, ଆମେ ଦୁଇ ଜଣ ମିଶିକି ପାଠ ପଢୁଥିଲେ ପରା ମ।
1: ସେଇଟା ପାଇଁ ଆଜ୍ଞା ନା ମୁଇଁ ଚିମ୍ରା ଚାପିଛି, ବୁଝିଲେ କି? ଆଉ ମକାମାଟା କରିବାର କଲେ ଆମେ ବେପାରୀ ମାନେ ମରିଯିବୁ କି ନାହିଁ? ହଁ ହଉ, ଲାଷ୍ଟ ଏଣ୍ଡ ଫାଇନାଲ, ଆଜି ହେଲା ମଙ୍ଗଳବାର, ଆଇଲା ମଙ୍ଗଳବାର ଭିତରେ ମୋର ଡାବୁ ମତେ ମିଳିଲେ ହେଲା। 15,000 ଟଙ୍କା କିସ ମଜା କିଏ ବାବା,
0: ମୁଣ୍ଡ ଖରାପ କରିଦେଲା କୁମୁଟା। ମୋର ଧାର ଆଣିବାଟା ଏକା ଭୁଲ।
2: 15 କ୍ୱିଣ୍ଟାଲ ସୁପର ଫାଇନ୍ ଚାଉଳ ଆଣି କି ସକଲୁ ଆଜ୍ଞା?
0: ସେସବୁ ତତେ କାଇଁ କହିଲୁ? ଦେ ଆଉ ଟିକେ ଚା ଦେଲୁ, ହଁ ପାନ ପାଞ୍ଚଟା ବାନ୍ଧିଦେବୁ, ମୋର ମୁଣ୍ଡ କିଛି ଆଉ କାମ କରୁନି। ଅଭିକୁ ପଠେଇ ଦେଉଛି, ପାନ ଚା ଅଫିସ କୁ ନେଇଯିବ। ହଉ
2: ହଉ। ମରି ଗଲି ଲୋ ମା, ତୁ ସତ କହୁଛୁ କି ଅବି?
3: ଆବା, ମୁଇ ପୁରା 100 କେଜିଆ ଚାଉଳ ବସ୍ତା ଗୁଟେ ନେଇଛି, ବଢିଆ ଚାଉଳ ମାତ୍ର ମାୟା।
2: ବଡ ବିଚିତ୍ର କଥା, ସତରେ କି ଫୁଲା ଫକିଆ ଲୋକ ତମର ବଡ ବାବୁ?
3: ଆନ୍ଧ୍ରାରେ ମୋର ମିଲ୍ ଅଛି ବୋଲି କରି ବଡ ବାବୁ ଫୁଟାଣି ମାରୁଥିଲା। ସମସ୍ତେ କହିଲେ ମିଲ୍ ଯଦି ଅଛି ବୋଇଲେ ଚାଉଳ ବେପାର ମଧ୍ୟ ତ କରୁଥିବ। ସେ ବଡ ବାବୁ ଆଉ ଅଛି କି? ଫୁଲି ଫାଟି ଟ୍ରକ ଟ୍ରକ ସୁପର ଫାଇନ୍ ଚାଉଳ କାରବାର କରୁଛି ବୋଲିକିରି କହିଲା। କିସ କହିବି ସେଠୁ, ଆଉ କିସ କହିବି
2: ବୋଇଲେ, ଇତୁଛାଟାରେ ମିଲ୍ ଅଛି ବୋଲି କହିକରି ଆପାର ମିଲ୍ରୁ ଚାଉଳ ଉଦ୍ଧାର ଆଣି ତମମାନଙ୍କୁ ମୋର ମିଲ୍ର ଚାଉଳ ବୋଲି ବଡ ବାବୁ ବାସ୍ତା ବାସ୍ତା ଉଦ୍ଧାର ଦେଇଦେଲା।
3: ଉଦ୍ଧାର ମିଳୁଛି ବୋଲି କରି ଯିଏ ପାରିଲା ସିଏ ବାସ୍ତେ ଅଧବାସ୍ତା ଚାଉଳ ନେଇଗଲେ।
2: ସତରେ ମାତ୍ର ତମର ବଡ ବାବୁ ଆପାର ମିଲ୍ରୁ ଆଣି ଦେଉଥିଲା ସମସ୍ତଙ୍କୁ, ନାଇଁ କି?
3: ତୁଇ ତାକୁ ପରୀକ୍ଷା କଲା ପରେ କି ସେ ଜିନିଷ ମାଗେ? ଆମର ବଡ ବାବୁ ତାର ଟେକ ରଖବା ପାଇଁ ଧାର ଉଦ୍ଧାର କରିକି ଆଣିକିରି ତତେ ଦେବ ବୋଇଲେ ଦେବ ହକା।
2: ତମର ବଡ ବାବୁ ବାୟାଟା କି ଅଭି?
3: ବାୟା ବାୟା ଫାୟା କିଛି ନାଇଁ ଲ, ଆମ କୋରାପୁଟିଆ ଭାଷାରେ ସେଟା ବୋଇଲେ ଫୁଲା ପଙ୍କିଆ।
2: ହେଲେ ମାତ୍ର ମୁଁ ଏଡ଼କିଟାରୁ ଏଡ଼କିଟା ହେଲି ସିନା ବାପା, ତମର ବଡ ବାବୁ ପରା ଫୁଲା ଫକିଆ ଲୋକ ଦେଖି ନାହିଁ। ହେ ଭଗବାନ, ସଂସାରରେ ଏ ରକମର ଲୋକ ମିଶା ଅଛନ୍ତି ନେଇ କି?
3: ତାର କଥା କହିଲେ ସରବ ନାଇଁ ଲ, ଶୁଣିଲେ ହସି ହସି ପେଟ ବଥା ହେଇଯିବ। ଦେ ଦେ ଦେ ଚା ପାନ କିସ ଦେଉଛ ଦେ। ବଡ ବାବୁ ସେ ନୂଆ ସାହିବର ଚାମ୍ବର ଭିତରେ ବସି ତାକୁ ଇଆଡୁ ସିଆଡୁ ଡାବା ମାରୁଥିବ। ଦେ ଯିବି।
2: ହଉ ହଉ।
4: ଆଉଡ଼ି କେତେଟା ଦିନ ଇନ୍ତଜାର କରେଗା ସାଇ, ମେରା ପଇସା ଦେ ଆଉଡ଼ି ସାଇ।
0: କହିଲି ପରା ଆଡ଼ଭାଣୀ ବାବୁ, ମାସ ଶେଷରେ ତମର ସବୁ ଟଙ୍କା ଦେ।
4: ନେଇ ଅବା ନେଇ ଅବା ସାଇ। ଆରେ ବାବା, ପଇସା ପେଡ ନେଇ ପଡ଼ତା ହେ ସାଇ, ଏକ ଏକ କରିକେ ଯୋଡ଼ବା ପଡ଼ତା ହେ।
0: ମୁଁ ବି ବେପାରୀ ଘରର ପିଲା ଆଡ଼ଭାଣୀ ବାବୁ, ମୁଁ ସବୁ ଜାଣିଛି।
4: ସବୁ ଜାଣିଛି ତ, ମେରେ ପଇସା ଦେ ଆଉଡ଼ି, ନହେଲେ ହମ୍ ତୁମର ଅଫିସର ସେ ବାତ କରେଗା ସାଇ। ଝୁଲେଲାଲ ଚମଡ଼ି ଯାଏ ପର ଦମଡ଼ି ନ ଯାଏ।
0: ଆରେ ରେ ଆଡ଼ଭାଣୀଜୀ, ମୁଁ କହିଲି ପରା ମାସ ଶେଷକୁ
4: ମୁଇଁ ଆହୁରି ଇନ୍ତଜାର ନାଇଁ କରେଗା ସାଇ।
0: ତାହେଲେ ଯାହା କରେ,
4: ହଁ ଆମେ ଧମକାଉଛି। ଠିକ ଅଛି ଠିକ ଅଛି, ଆପକୁ ସାହେବ କହବ କହେଗା।
0: ଟଙ୍କା ଧାର ଅଛି ବୋଲି ଷ୍ଟାମ୍ପ ପେପରରେ ଲେଖିଦେବି, ହେଲା ନା? ତମେ ଏଥର ଯାଅ, ଏଇଟା ଅଫିସ, ତମର ଘର ନାହିଁ।
4: ଆଚ୍ଛା ଏଇ ବାତ ଠିକ ହେ, ହମ ତମକୁ ଲିଗାଲ ନୋଟିସ ପଠାଇବ। ଆରେ ମଞ୍ଜି ସିଂ ଆପଣ ଆୟା?
5: ହାଜି ବଡ଼େ ବାବୁ, ସେଟା ପଇସା ମିଳୁଗା କି ନାହିଁ?
0: ସିଂ ସାହ, ସମସ୍ତଙ୍କର ଧାର କରାଯ ଏ ମାସରେ ସୁଝିଦେବି ବୋଲି ପ୍ରୋଭିଡେଣ୍ଟ ଫଣ୍ଡରୁ ଟଙ୍କା ଉଠଉଛି।
5: ତମେ ଝୁଟ କହୁଛି ବଡ଼େ ବାବୁ, ହମ ଆପକ ବିଶ୍ୱାସ ପେ ସାମାନ ଉଧାର ଦିଆ, ଲେକିନ ତୁମ ଅଭି ବୋଲା ଫାଇନାଲ ବାତ, ଆପଣ ମୋର ଟଙ୍କା କେବେ ପେମେଣ୍ଟ କରିବା?
4: ସିଂ ସାହ, ଇଏ ବଡ଼ ବାବୁ ମାସର ଆଖିରି ତାରିଖରେ ଦେବା କଥା କହୁଛି।
5: ଆପକା ପଇସା କ୍ଲିୟର କରେଗା, ସାଥ ସାଥ ମେରା ପଇସା ବି କ୍ଲିୟର କରେଗା, ବରନା ରବ ଦି କସମ, ତେଣୁ ନେଇ ଛାଡ଼େଗା
4: ନେଇ ଛାଡ଼େଗା।
3: ଅଫିସ ଭିତରେ ଏଟା କି ପାଲା ଚାଲିଛି? ସାହେବ ଭିତରୁ ଆସୁଛନ୍ତି ଯେ।
6: ୟେସ୍

0: ଅଙ୍କସାହିର ରିଟାୟାର୍ଡ ତହସିଲଦାର ପାତ୍ରଙ୍କ ଘର ସାମ୍ନାରେ ଯୋଉ ତିନି ଚାରି ମହଲା କୋଠା କଥା କହୁଥିଲେ, ଆଉ ଯୋଉଥିପାଇଁ ସେ ଭୋଜି ଦେଇଥିଲେ, ସେ ଘର ପ୍ରକୃତରେ କାହାର ଜାଣନ୍ତି? ସେ କୋଠାଟା ପ୍ରକୃତରେ ମୋ ମାମୁଙ୍କର। ସେ କୋଠାଟା ମୋ ମାମୁଙ୍କର।
1: ଆପଣଙ୍କ ମାମୁଙ୍କ ମାନେ ଆପଣଙ୍କ ମାମୁ
0: ସର୍ବେଶ୍ୱର ମହାପାତ୍ର, ଭିଜିଲାନ୍ସ ଏସ୍ପି। ହଁ ବଡ ବାବୁ, ସର୍ବେଶ୍ୱର ମହାପାତ୍ର ଭିଜିଲାନ୍ସ ଏସ୍ପି ହେଲେ ମୋ ମାମୁ। ରିଟାୟାର୍ଡ କଲା ପରେ ରିଟାୟାର୍ମେଣ୍ଟ ବେନିଫିଟ୍ରୁ ସେ ଘର ତୋଳିଛନ୍ତି। ଆଉ ଆପଣ
1: ଆପଣ ସାର୍ କୋଉ ସାଇଡ୍ର ଘର କଥା କହୁଛନ୍ତି? ଉତ୍ତର ସାଇଡ୍ର ନା ଦକ୍ଷିଣ ସାଇଡ୍ର?
0: ବୁଝିଲେ ବଡ ବାବୁ, ଆପଣ ଯେତେ ଫାଙ୍କା ସଫେଇ ଦେବେ ସେତେ ପଦାରେ ପଡ଼ିବେ। ଯାହା ଆପଣଙ୍କ ନାଁରେ ଶୁଣିଥିଲି ନିଜେ ଆଜି ଅଙ୍ଗେ ଲିଭେଇଲି। ଆଚ୍ଛା, ଆପଣ ପୁରା ରିଟାୟାର୍ଡ କରିବେ, ଏ ବୁଢା ବୟସରେ ମଧ୍ୟ ଆପଣଙ୍କର ମାନେ ମାନେ କଣ କହିବେ? ଡାବା ମାରିବା ଗୁଣ ଗଲାନି। ଆଜିଠୁ ଆପଣ ଆପଣଙ୍କର ସେଇ ଡାବା ମାରିବା ଏପିସୋଡକୁ ଇଡିଅଟ ବକ୍ସର ସେଇ କେ ସିରିଜ ଭଳିଆ ଲଗାନ୍ତୁ ନାହିଁ, ବୁଝିଲେ? ପ୍ଲିଜ, ଦିସ୍ ଇଜ୍ ମାଇ ହମ୍ବଲ ରିକ୍ୱେଷ୍ଟ। ଆଜିଠୁ ଶପଥ କରନ୍ତୁ ଆପଣ ଆଉ କେବେ ଡାବା ମାରିବେ ନାହିଁ, ନା କଣ କହୁଛନ୍ତି ଆପଣମାନେ? ତାହେଲେ ବଡ ବାବୁ, ଆଜିଠାରୁ ଆପଣଙ୍କର ଡାବା ମାରିବାର ସିରିଏଲର ଦି ଏଣ୍ଡ।
2: ଶୁଣିଲେ ନାଟକ ବଡ଼ ବାବୁ, ରଚନା କରିଥିଲେ ମହେଶ ପ୍ରସାଦ ବିଷୋଇ, ପ୍ରଯୋଜନା କରିଥିଲେ ମନୋଜ ସାମନ୍ତରାୟ। ଶ୍ରୋତାବନ୍ଧୁ, ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପ୍ରଚାର କରୁଛୁ ଆପଣମାନଙ୍କ ଅନୁରୋଧରେ ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ। ହଁ ବନ୍ଧୁ, ଆଜିକାଲିର ମୋବାଇଲ ଯୁଗରେ କିଛି ହାତ ଲେଖା ଚିଠି ମଧ୍ୟ ଅଛି ମୋ ହାତରେ। ଏହି ଚିଠି ଏବଂ ହ୍ୱାଟ୍ସଆପ୍ ମେସେଜ୍ ମାଧ୍ୟମରେ ଆପଣମାନେ ଶୁଣିବାକୁ ଚାହିଁଛନ୍ତି ହିନ୍ଦୀ ଚଳଚ୍ଚିତ୍ରରୁ କିଛି ଗୀତ। ତେବେ ଶୁଣିନେବା ଏହି ମେସେଜ୍ଟି କେଉଁଠାରୁ ଆସିଛି, କିଏ ପଠାଇଛନ୍ତି ଏବଂ ତାଙ୍କ ଅନୁରୋଧର ଗୀତଟି କେଉଁ ଚଳଚ୍ଚିତ୍ରରୁ। ମେସେଜ୍ଟି ଆସିଛି ସୁଦୂର ଜଗତସିଂହପୁରରୁ, ପଠାଇଛନ୍ତି ପ୍ରିୟଦର୍ଶନ ତ୍ରିପାଠୀ ଏବଂ ତାଙ୍କ ପରିବାରବର୍ଗ। ଆଉ ଗୋଟିଏ ମେସେଜ୍ ଆସିଛି କୋରାପୁଟ ପୂଜାରୀପୁଟରୁ, ମେସେଜ୍ଟି ପଠାଇଛନ୍ତି ବିଭୁ ପ୍ରସାଦ, ସୋମ, ବୁନି, କଲ୍ୟାଣୀ ଏବଂ ତାଙ୍କ ମା। ତେବେ ସେମାନେ ଶୁଣିବାକୁ ଚାହିଁଛନ୍ତି କ୍ରିସ୍ ଚଳଚ୍ଚିତ୍ରର ଗୀତଟିଏ, ଶିଳ୍ପୀ ସୋନୁ ନିଗମ ଏବଂ ଶ୍ରେୟା ଘୋଷାଲ, ଗୀତିକାର ଇବ୍ରାହିମ ଅକ୍ସ, ସଙ୍ଗୀତ ରାଜେଶ ରୋଶନ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣିବା ପାଇଁ ଅନୁରୋଧକାରୀ ଶ୍ରୋତାମାନେ ହେଲେ କଟକରୁ ସୁଶାନ୍ତ ନଟ ଟୁନା ସୁର ରଞ୍ଜନ ଏବଂ ଅନ୍ୟ ସାଥୀ ଶ୍ରୋତାମାନେ। ସେମାନେ ଶୁଣିବାକୁ ଚାହିଁଛନ୍ତି ତେରେ ନାମ ଚଳଚ୍ଚିତ୍ରରୁ ଗୀତଟିଏ। ଶିଳ୍ପୀ ଉଦିତ ନାରାୟଣ ଏବଂ ଅଲକା ଏଗ୍ନିକ, ସମୀରଙ୍କ ଗୀତ, ସଙ୍ଗୀତ ହିମେଶ ରେଶମିଆ।

ପରବର୍ତ୍ତୀ ଅନୁରୋଧକାରୀ ଶ୍ରୋତା ହେଲେ ଶାସ୍ତ୍ରୀନଗର ବଲାଙ୍ଗୀରରୁ ନୀଲୁ କୁମାର ଦାସ, ରେଣୁକା ଦାସ, ସୌମ୍ୟା ଦାସ, ରୁଦ୍ରନାରାୟଣ ଦାସ ଏବଂ ତାଙ୍କ ବାପା ମା। ଏହି ଚିଠିଟି ଆସିଛି ମିଚିଗାଁ ପୁରୁଣାପଡ଼ା ଜୁନାଗଡ଼ କଳାହାଣ୍ଡିରୁ। ଅନୁରୋଧକାରୀ ଶ୍ରୋତାମାନେ ହେଲେ ଗୋଲାପ ଦଣ୍ଡସେନା, ଆହ୍ଲାଦ, ରୂପେଶ, ମୁନ୍ନା, ନିବେଦିତା, ମନୀଷା, ବର୍ଣ୍ଣଭା, ହରିସ୍ମିତା, ବିଦ୍ୟୁତ, ଦୀପାଞ୍ଜଳି ଏବଂ ଦଣ୍ଡସେନା ପରିବାର ବର୍ଗ। ସେମାନେ ଶୁଣିବାକୁ ଚାହିଁଛନ୍ତି ଜାନ୍ ତେରେ ନାମ ଚଳଚ୍ଚିତ୍ରର ଗୀତଟିଏ, ଶିଳ୍ପୀ ଆଶା ଭୋସଲେ ଏବଂ କୁମାର ସାନୁ, ଗୀତିକାର ରାନୀ ମଲ୍ଲିକ, ସଙ୍ଗୀତ ନଦୀମ ଶ୍ରବଣ।

ପ୍ରଚାର କଲୁ ଶ୍ରୋତାଙ୍କ ଅନୁରୋଧରେ ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ପ୍ରଚାର କରୁଛୁ ଲୋକଗୀତର କାର୍ଯ୍ୟକ୍ରମ। ଆଜି ଏଥିରେ ଶୁଣନ୍ତୁ ଖଞ୍ଜଣୀ ଭଜନ, ଧୁଡ଼ୁକି ଗୀତ ଏବଂ କେନ୍ଦେରା ଗୀତ। ତେବେ ପ୍ରଥମେ ଶୁଣିବା

个短途，呀呀呀个这地方啊，哎嘿。大家那个半途

0: ପରବର୍ତ୍ତୀ ଧୁଡ଼ୁକି ଗୀତ ପାଇଁ ଶିଳ୍ପୀ ହେଲେ ହଜାରେ ସେଠୀ ଏବଂ ସାଥୀ।
1: ଘର ଦେବୀ ରାଜି ବିଶି ଯଥା ଦର୍ପ କଦ କଣେ ଥିଲେ ମାଝି କାହିଁ କୁମର କାତର

ताज सुता प्रीति कहु सड़ा को छिटाऊ मरुआ छिझु।

চন্দ্রা কেতে দূরে কুমুদিনী ভেদ তাঙ্কর ভেদ।

ପ୍ରଚାର କଲୁ ଲୋକଗୀତର କାର୍ଯ୍ୟକ୍ରମ। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ସମୟ ରାତି 11:00 ବାଜିବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣନ୍ତୁ, ପ୍ରଥମେ ହିନ୍ଦୀ ଏବଂ ପରେ ଇଂରାଜୀରେ ସମ୍ବାଦ। ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।

ମିନିଟ୍ରେ ପରିବେଷଣ କରିବେ ବଡ଼ବିଶ୍ରା ସିସା ଏବଂ ସାଥୀ। ସକାଳ 7:25ରେ ଶୁଣିବେ ବର୍ଣ୍ଣାଳୀରେ ସମ୍ଭାବନା, ବିଷୟ ରହିଛି ନଈର ପାଣି ନଈରେ ଗଲା। ସକାଳ 8:30ରେ ଶୁଣିବେ ଶ୍ରୀକ୍ଷେତ୍ର ମାଧୁରୀ, ବିଷୟ ରହିଛି ରଥଯାତ୍ରାରେ ସେବକମାନଙ୍କର ଭୂମିକା, ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ସୁଗମ ସଙ୍ଗୀତ ଶୁଣିବେ ସକାଳ 8:45ରେ ଶିଳ୍ପୀ ନିବେଦିତା, କୁମାର ବାପି ଏବଂ ସ୍ନେହା। କନ୍ଧବାସର କାର୍ଯ୍ୟକ୍ରମ ପୁନେଲେଞ୍ଜୁ ପ୍ରଚାର କରିବୁ ଦିନ 12:30ରେ। ଭକ୍ତିଗୀତ ପ୍ରଚାର କରିବୁ ଦିନ 12:50ରେ ଶିଳ୍ପୀ ନବକିଶୋର ମିଶ୍ର, ସଙ୍ଗୀତା ଗୋସାଇଁ, ବନବିହାରୀ ଜେନା ଏବଂ ବନ୍ଦିତା ରୟ। ଗୀତିଭାରତୀ କ୍ରମରେ ଶୁଣିବେ କିଛି ଲୋକଗୀତ ଦିନ 1:05। ଦିନ 1:20ରେ ପ୍ରଚାର କରିବୁ କିଶୋର ଭାରତୀ କାର୍ଯ୍ୟକ୍ରମ, ଏଥିରେ ରହିଛି ଆଲୋଚନା ଜନସଂଖ୍ୟା ବୃଦ୍ଧି ଦେଶ ପାଇଁ ବିପତ୍ତି। ଯୁବବାଣୀ କାର୍ଯ୍ୟକ୍ରମ ପ୍ରଚାର କରିବୁ ଅପରାହ୍ନ 5:00, ଏଥିରେ ସାକ୍ଷାତକାରରେ ଶୁଣିବେ ଜନସଂଖ୍ୟା ବୃଦ୍ଧି ଚ୍ୟାଲେଞ୍ଜ ନା ସମ୍ଭାବନା। ଶୁଣିଲେ ଆସନ୍ତାକାଲି ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ କିଛି ସୂଚନା। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ସମୟ 11:12। ଏଇଠି ଶେଷ କରୁଛୁ ଆଜିର ସାନ୍ଧ୍ୟ ଅଧିବେଶନ। ପୁଣି ଥରେ ଆପଣମାନଙ୍କୁ ଅଭିବାଦନ ଜଣାଇବୁ ଆଗାମୀକାଲି ସକାଳ 5:53ରେ ଆମର ପ୍ରାତଃ ଅଧିବେଶନରେ। ଆଜି ପାଇଁ